ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଭାଦ୍ରବ 12 ଦିନ 2026 ମସିହା ସେପ୍ଟେମ୍ବର 3 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58 PM।

ଭଜରେ ମୂଢ଼ ମାନସ ଚିଦାନନ୍ଦ ହରିଙ୍କି ସେ ନାମ ଫେଳାରେ ହେବୁ ଭାବନଦୀ ପାରିକି। ରଘୁନାଥ ପଟ୍ଟନାୟକଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ସେପି ନିହାରିକା ପଟ୍ଟନାୟକ।

ଶ୍ରୋତିବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ପାନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ସୁବୀର କୁମାର ଦାସ। ପ୍ରଭୁ କି ସୁନ୍ଦର ଦେଶ ବସି ରତ୍ନ ସିଂହାସନ, ପାପୀମାନେ ତରିଗଲେ କରି ତୁମ୍ଭ ଦର୍ଶନ। ରଚନା।

ବନ୍ଦନା କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଯୁଗଳକଣ୍ଠରେ ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ରଘୁନାଥ ପାତ୍ରଙ୍କ ପରିବେଷିତ ଭକ୍ତିଗୀତଟି। ରଚନା ଡକ୍ଟର ହୃଷିକେଶ ପଣ୍ଡା। ବୋଳି ଦିଅ ତେହି ମୋର ବାସ ଚନ୍ଦନ, କିସାଧା ବେଲପତରେ ବଳିଛି ମନ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଜଣେ ବ୍ୟକ୍ତି ରାତିରେ କୁଡ଼ିଆ ଘରେ ବସି ଗୋଟିଏ ଛୋଟ ଦୀପ ଜଳାଇ କିଛି ଶାସ୍ତ୍ର ପଢ଼ୁଥିଲେ। ଅଧରାତି ବିତିଗଲା। ଯେତେବେଳେ ସେ ଥକିଗଲେ ଫୁଙ୍କ ମାରି ଦୀପଟିକୁ ଲିଭାଇଦେଲେ। କିନ୍ତୁ ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେପର୍ଯ୍ୟନ୍ତ ଦୀପଟି ଜଳୁଥିଲା ପୂର୍ଣ୍ଣମାର ଚହ୍ନର କିରଣ ବାହାରେ ଅପେକ୍ଷା କରି ରହିଥିଲା। ଯେମିତି ହିଁ ଦୀପଟି ଲିଭିଗଲା ପୂର୍ଣ୍ଣିମାର କିରଣ ସେହି ଘର ଭିତରେ ଖେଳିଗଲା। ସେହି ବ୍ୟକ୍ତି ଜଣକ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ। ଗୋଟିଏ ଛୋଟ ଦୀପ ଏତେ ବଡ଼ ଚହ୍ନର ଆଲୋକକୁ ବାହାରେ ଅଟକାଇ ରଖିଥିଲା। ସେହିପରି ଶ୍ରୋତା ବନ୍ଧୁ, ଆମେ ମଧ୍ୟ ନିଜ ଜୀବନରେ ଅହଙ୍କାରର ଛୋଟ ଛୋଟ ଦୀପ ଜଳାଇ ରଖିଛୁ, ଯାହାଫଳରେ ଭଗବାନଙ୍କ ଅମୃତ କିରଣ ବାହାରେ ହିଁ ଅଟକି ରହୁଛି। ଯେପର୍ଯ୍ୟନ୍ତ ନିଜ ଭିତରେ ଜଳୁଥିବା କର୍ପ ଅହଙ୍କାର ଛଳର ଦୀପକୁ ନ ଲିଭେଇଛୁ, ସେ ପର୍ଯ୍ୟନ୍ତ ମନ ଶାନ୍ତ ହେବ ନାହିଁ। ମନ ଶାନ୍ତ ହେଲେ ହିଁ ଈଶ୍ୱରଙ୍କ କୃପା ରୂପୀ କିରଣକୁ ଆମେ ଅନୁଭବ କରିପାରିବା। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଶ୍ରୀକୃଷ୍ଣଙ୍କ ସହ ଗୁରୁ ସନ୍ଦୀପନୀଙ୍କ ଆଶ୍ରମରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ ସୁଦାମା। ସମୟଚକ୍ରରେ ଶ୍ରୀକୃଷ୍ଣ ମହାରାଜ ହେଲେ ଆଉ ସେଦିନର ବାଲ୍ୟ ସାଙ୍ଗ ସୁଦାମା ଭିକାରୀ ବ୍ରାହ୍ମଣ ହୋଇ ରହିଯାଇଥିଲେ। ଦୁଇ ବାଲ୍ୟ ସାଥୀଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ତଫାତ। ଜଣେ ରାଜପୁରୀର ବୈଭବ ଭିତରେ ଐଶ ଆରାମରେ କାଳାତିପାତ କରୁଥିବା ବେଳେ ଅନ୍ୟ ଜଣେ ଅତ୍ୟନ୍ତ ଦୀନହୀନ ଜୀବନଯାପନ କରୁଥିଲେ। ଭୋଜନ ବସ୍ତ୍ରର ଅଭାବ ଅହରହ ସନ୍ତାପିତ କରି ରଖୁଥିଲା ସୁଦାମାଙ୍କୁ। ସୁଦାମା ପତ୍ନୀଙ୍କୁ କେବେ କେବେ ନିଜର ସଖାଙ୍କ ସମ୍ପର୍କରେ କହୁଥାନ୍ତି। ଦୁଃଖ ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଥିବା ସ୍ତ୍ରୀ ପରାମର୍ଶ ଦେଇ କହିଥାନ୍ତି, ଯଦି ମିତ୍ରଙ୍କୁ ଥରେ ଆମର ଏଇ ଦୁର୍ଦ୍ଦଶା କଥା ଜଣାଇ ପାରନ୍ତ ତାହେଲେ ଏ ଦୁଃଖ ଆଉ ରହନ୍ତା ନାହିଁ, ଦାରିଦ୍ର୍ୟ ଅପସରି ଯାଆନ୍ତା। ଏହା ଶୁଣି ସୁଦାମା ଉତ୍ତର ଦେଇଥିଲେ, ବିପତ୍ତିରେ ସହାୟକ ହେଲାଭଳି ମିତ୍ର ବିରଳ, ମୋ କାଙ୍ଗାଳ ବ୍ରାହ୍ମଣଟିଏ ଆଉ ସିଏ ମହାରାଜ, ଭଲା ମୋ କଥା ସେ କାହିଁକି ମନେ ରଖିଥିବେ। ସ୍ତ୍ରୀ ତାଙ୍କ କଥା ନ ମାନି ବାରମ୍ବାର କହି ବାଧ୍ୟ କରିବାରୁ ଶେଷରେ ସେ ମିତ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ। ଭେଟିଦେବା ପାଇଁ କିଛି ହେଲେ ନଥିଲା ତାଙ୍କ ପାଖରେ, ସାଥିରେ ସ୍ତ୍ରୀ ଦେଇଥିବା କିଛି ଖୁଦ ଭଜା ହିଁ ପୁଟୁଳା କରି ସେ ନେଇଯାଇଥିଲେ ସାଙ୍ଗରେ। ଖାଲି ପାଦରେ ଚାଲି ଚାଲି ପାଦ କଣ୍ଟା ଝଣ୍ଟାରେ ରକ୍ତାକ୍ତ ହୋଇଯାଇଥିଲା। ବହୁ କଷ୍ଟରେ ପହଞ୍ଚିଥିଲେ ମିତ୍ରଙ୍କ ଉଆସରେ। ଦ୍ୱାରପାଳଙ୍କୁ କହିଥିଲେ, ଭାଇ ତମେ ଯାଇ କୁହ ସୁଦାମା ନାମକ ଜଣେ ବ୍ରାହ୍ମଣ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। କୃଷ୍ଣ ଦ୍ୱାରପାଳଠାରୁ ଏହା ଶୁଣିବା ପରେ ମିତ୍ର ନିକଟକୁ ଦୌଡ଼ି ଆସି ଗଳାରେ ଲଗାଇ ଆଲିଙ୍ଗନ କରି ଭିତରକୁ ନେଇଯାଇଥିଲେ। ଉତ୍ସୁକତା ବଶତଃ ପଚାରିଥିଲେ, ଆମେ ଦୁହେଁ ଗୁରୁକୁଳରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ, ଏହା କ'ଣ ତୁମର ମନେ ନାହିଁ ବ୍ରାହ୍ମଣ? ସୁଦାମାଙ୍କ ଉତ୍ତର ଥିଲା, ହଁ ହଁ ଆଚ୍ଛା ପ୍ରକାର ମନେ ଅଛି। ତେବେ ବାଲ୍ୟ ସଖା ସୁଦାମା ବୋଲି ନ କହି ଦ୍ୱାରପାଳକୁ ବ୍ରାହ୍ମଣ ସୁଦାମା ବୋଲି କହିଲ ଯେ ସୁଦାମାଙ୍କ ନିକଟରେ ଏହାର ଉତ୍ତର ନଥିଲା। ସଖାଙ୍କର ମହାନୁଭବତା ଉପଲବ୍ଧି କରିପାରିଥିଲେ ସେ। କୃଷ୍ଣ ପଚାରିଥିଲେ, ଭାଉଜ କ'ଣ ମୋ ପାଇଁ କିଛି ହେଲେ ଦେଇନାହାନ୍ତି? ଏହା କହି ସୁଦାମା ସଙ୍କୋଚ ବଶତଃ କାଖରେ ଜାକି ରଖିଥିବା ଖୁଦଭଜା ପୁଟୁଳାଟିକୁ ଶ୍ରୀକୃଷ୍ଣ ଭିଡ଼ି ନେଇଥିଲେ ଓ ଅତି ଆଗ୍ରହରେ ସେହି ଖୁଦଭଜାକୁ ଖାଇବାରେ ଲାଗିଥିଲେ। ଗୋଟିଏ ମୁଠା ଚୋବେଇ ଅନ୍ୟ ମୁଠାଏ ଧରିଲା ବେଳେ ରୁକ୍ମିଣୀ ତାଙ୍କ ହାତ ଧରି ପକାଇ କହିଥିଲେ, ଗୋଟିଏ ମୁଠା ଖୁଦ ଭଜା ଖାଇ ପ୍ରଭୂତ ସମ୍ପତ୍ତି ଦେଇସାରିଲେଣି, ଏବେ କ'ଣ ପ୍ରସାଦ ସହ ମୋତେ ତାଙ୍କୁ ଦେଇଦେବ ନା କ'ଣ? ମୁଁ ଅବଶିଷ୍ଟ ଖାଇବି। ଏହା କହି ମୁଠେ ଖୁଦ ଭଜା ଧରି ନେଇଥିଲେ। ରାଜପ୍ରସାଦରେ ବେଶ ଅୟସରେ କିଛିଦିନ ରହିବା ପରେ ସୁଦାମା ସଖାଙ୍କଠାରୁ ବିଦାୟ ନେଇ ଆସିଥିଲେ। ବିଡ଼ମ୍ବନା ଥିଲା ଏଇଆ ଯେ ସୁଦାମା ନିଜ ଦାରିଦ୍ର୍ୟ ସମ୍ପର୍କରେ କହିପାରିନଥିଲେ ସଖା ଶ୍ରୀକୃଷ୍ଣଙ୍କୁ, କି ସଖା ଶ୍ରୀକୃଷ୍ଣ ତାଙ୍କର ଭଲମନ୍ଦ ସମ୍ପର୍କରେ ପଚାରିପାରିନଥିଲେ। ଖାଲି ହାତରେ ନିଜ ଭାଗ୍ୟକୁ ନିନ୍ଦି ସୁଦାମା ଫେରିବା ସମୟରେ ମନେ ମନେ ଭାବୁଥିଲେ, ଯେଉଁ ଖୁଦ ଭଜା ନେଇ ଆସିଥିଲି ସେହି ଖୁଦକୁ ଯାଉ କରି ଆମେ ଦୀପ୍ରାଣୀ ହୁଏତ ଦିନେ ଦୁଇ ଦିନ ଖାଇ ରହିଯାଇପାରିଥାନ୍ତୁ। ଏମିତି ନାନା କଥା ଭାବି ଭାବି ନିଜ କୁଟୀର ସମ୍ମୁଖରେ ପହଞ୍ଚିଲା ବେଳକୁ ଦେଖିଲେ ଏକ ଭବ୍ୟ ପ୍ରସାଦ। ଅନ୍ୟ କାହାର ପ୍ରସାଦ ଭାବି ଚିନ୍ତାରେ ପଡ଼ିଥିବା ବେଳେ ପତ୍ନୀ ଦିବ୍ୟ ଆଭୂଷଣ ସହ ମୂଲ୍ୟବାନ ବସ୍ତ୍ର ପରିଧାନ କରି ଆସି ସ୍ୱାଗତ କରିଥିଲେ ସୁଦାମାଙ୍କୁ। ସୁଦାମା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବାରୁ ପତ୍ନୀ ହସି ହସି କହିଥିଲେ, ସବୁ ତୁମ ମିତ୍ରଙ୍କ କୃପାର ଫଳ।

ଶ୍ରୋତବନ୍ଧୁ ଶୁଣୁଥିଲେ ଚେତନା ଚିନ୍ତନ, ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ପଳ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ ରାମହରି ଦାସ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୁନିମାନଙ୍କ ମଧ୍ୟରୁ ସୌନକ ସୁତ ଋଷିଙ୍କୁ ପଚାରିଲେ, ପରୀକ୍ଷିତ ମହାରାଜଙ୍କୁ ଗଙ୍ଗା ତୀରରେ ଶୁକଦେବ ଯେଉଁ ଭାଗବତ ତତ୍ତ୍ୱ ବୁଝାଇଥିଲେ, ସେହି ଭାଗବତ ଗ୍ରନ୍ଥକୁ ବ୍ୟାସଦେବ କେବେ ରଚନା କରିଥିଲେ? ସେହି ବ୍ୟାସଙ୍କ କୁମାର ଶୁକଦେବ ଯାଉଥିବା ବେଳେ ଦେବକନ୍ୟାମାନେ ଜଳରୁ ଉଠି ତାଙ୍କ ନିକଟକୁ ଆସିଲେ। ମାତ୍ର ପଛେ ପଛେ ଯାଉଥିବା ତାଙ୍କ ପିତା ବ୍ୟାସଙ୍କୁ ଦେଖି ଲଜ୍ଜାବଶତଃ ଜଳରେ ପଶିଗଲେ। ବ୍ୟାସଦେବ ସେମାନଙ୍କୁ ଏହାର କାରଣ ପଚାରିବାରୁ ସେମାନେ କହିଲେ, ଶୁକଦେବଙ୍କଠାରେ ସାଂସାରିକ ମୋହ ନାହିଁ, ମାତ୍ର ଆପଣ ବୃଦ୍ଧ ହେଲେ ସୁଦ୍ଧା ବିଷୟା ଜଡ଼ିତ। ଏହିପରି ସମଦର୍ଶୀ ଓ ନିର୍ବିକାର ଶୁକମୁନି କୁରୁ ରାଜ୍ୟକୁ କେଉଁ କାରଣରୁ ଆସିଲେ ସେ କଥା କୁହନ୍ତୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ନୂଆକରି ଗଠନ ହୋଇଥିବା 28 ଏନ୍ଏସିର ବିକାଶ ଲାଗି 560 କୋଟି ଟଙ୍କାର ଖାସ୍ ପ୍ୟାକେଜ୍ ଘୋଷଣା କରାଯାଇଛି। ଫି ଏନ୍ଏସି ଲାଗି 20 କୋଟି ଟଙ୍କା ଦିଆଯିବା, ପୌର କାର୍ଯ୍ୟାଳୟ, ରାସ୍ତା, ଡ୍ରେନ୍, ମଡେଲ ମାର୍କେଟ, ସହରୀ ହାଟ, ଜଳାଶୟ ଉନ୍ନୟନ, ଷ୍ଟ୍ରିଟ୍ ଲାଇଟ୍, ସ୍ୱଚ୍ଛତା ବାଗିର ଭିନ୍ ଭିନ୍ ଉନ୍ନୟନ କାମ ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବା। ନୂଆ ଏନ୍ଏସିମାନଙ୍କୁ ସୁନ୍ଦର, ସ୍ୱଚ୍ଛ ଓ ସବୁ ପ୍ରକାର ସୁବିଧା ଥିବା ବନାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଇତର ସହିତ 62 ପୌରାଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାଟି 323 କୋଟି ଟଙ୍କାର 593 ପ୍ରକଳ୍ପର ଶୁଭାରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଲତି ଖରିଫ 2026-27 ଋତୁଟି କୃଷକମାନଙ୍କୁ ସାର ଠିକ୍ ଭାବେ ଯୋଗାଣକେ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାରର କଳାବଜାରୀ ଆଉ ବେଆଇନ ଚାଲାଣକେ ଅଟକାବାର ଲାଗି ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୂନ୍ୟ ସହନଶୀଳ ନୀତି ଅପନେଇଛନ୍। ସାରର କଳାବଜାରୀ ଆଉ ଖରାପ ମାନର ସାର ଯୋଗାଣ ବାଗିର ଭିନ୍ ଭିନ୍ ଅର୍ଥନୈତିକ କାର୍ଯ୍ୟକଳାପକେ ଅଟକାବାର ଲାଗି ସରକାରଙ୍କ ତରଫରୁ ଜିଲ୍ଲା ଆଉ ବ୍ଲକ ସ୍ତରନୁ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ରାଜସ୍ୱ, କୃଷି ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇକି ନିରୀକ୍ଷଣ ଦଳ ଆଉ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳ ସବୁ ଭିନ୍ ଭିନ୍ ପାଇକାରୀ ଆଉ ଖୁଚୁରା ସାର ଦୋକାନମାନଙ୍କେ ନିୟମିତ ଭାବେ ଚଢ଼ଉ କରିଛନ୍। ଚଲତି ଆର୍ଥିକ ବର୍ଷରେ ଏପତକ ସାରା ରାଜ୍ୟ 11684 ସାର ଦୋକାନ ଉପରେ ଚଢ଼ଉ କରାଯାଇକରି 2774 ଜଣଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଛି। ରାଜ୍ୟ ଚଲତି 2026-27 ଖରିଫ ଋତୁଟି ମଡ଼ିଆ ଘିନ୍ବା ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ମଡ଼ିଆ ଚାଷୀମାନେ କୃଷକ ସଂଗଠନ ପ୍ୟାକ୍ସ, ଲେମ୍ସ କି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଏ ଆଇବା 15 ତାରିଖ ଭିତରେ ପଞ୍ଜୀକରଣ କରାବାରକେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୁହାଯାଇଛି। ଚଲତି ବଛର ଖରିଫ ମଡ଼ିଆ ଘିନା 2027 ଜାନୁଆରୀ 1 ତାରିଖନୁ ମୂଲ ହୋଇକରି 31 ମାର୍ଚ୍ଚ ତକ୍ ଚାଲ୍ବା। ଚାଷୀମାନେ ଐତକା ସୂଚନା ପାଇବା ଲାଗି ପାସର କୃଷି କାର୍ଯ୍ୟାଳୟ ନାହିଁ ତ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ଘରଟି ଯୋଗାଯୋଗ କରବାରକେ ବିଭାଗ ତରଫରୁ କୁହାଯାଇଛି। ଜାତୀୟ ମହିଳା କମିଶନ ଓ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଚାଲିଥିବା ଶକ୍ତି ସମ୍ମିଳନୀ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ତାଲିମ ପାଇଥିବା ପାଖାପାଖି 300 ଏସ୍ଏଚ୍ଜି ମହିଳାଙ୍କୁ ନେଇକରି ଭୁବନେଶ୍ୱରଠାରେ ଗୋଟିଏ ଭବ୍ୟ ଶକ୍ତି ସୋର ଆୟୋଜନ କରାଯାଇଥିଲା। ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର, ମିଶନ ଶକ୍ତି ଓ ଡବ୍ଲ୍ୟୁସିଡି ବିଭାଗର ଅଧିକାରୀ ଆଉ 22 ରାଜ୍ୟ ପ୍ରତିନିଧିଙ୍କ ଉପସ୍ଥିତି ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଉଦ୍ଯାପନୀ ସମାରୋହଟି ରାଜ୍ୟସଭା ସାଂସଦ ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରୀ ଓ ମେଡିକାଲ କଲେଜ ନ ଡାକ୍ତରୀ ସ୍ନାତକ

ଆକାଶବାଣୀ ସମ୍ବଲପୁର ସମୟ ସକାଳ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ରହିଛି ଓଡ଼ିଆରେ ଆଲୋଚନା କ୍ରମରେ କଳାହାଣ୍ଡି ସାହିତ୍ୟରେ ଲୋକକଥା ଆଲୋଚିକା ଦେବହୁତି କର ଚାଷର କଥା ସକାଳ 7:40। ଗୀତ ଗୀତାଞ୍ଜଳି ପ୍ରଚାର କରିବୁ ସକାଳ 7:45। ସକାଳ 8:30 ରହିଛି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ହିନ୍ଦୀ କଥାଚିତ୍ରର ଗୀତ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:45। ସୁଗମ ସଙ୍ଗୀତ ରହିଛି ଦିନ 12:30। ଚାଷର କଥା ଦିନ 1:10। ସିଧା ପ୍ରସାରଣରେ ଦିନ 1:20 ଶୁଣିବେ ଶକ୍ତିରୂପା ଫୋନିନ୍ କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଅପରାହ୍ନ 5:00। ଯୁବବାଣୀରେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ରାତି 7:25। ଜିଲ୍ଲା ହାଲଚାଲ କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ କାର୍ଯ୍ୟକ୍ରମଗୁଡ଼ିକ ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶ ବନ୍ଦନା ରାତି 8:00। ରାତି 8:15 ହିନ୍ଦୀ ଭକ୍ତି ଗୀତ ସ୍ପୋର୍ଟସ୍ ଗାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16। ରାତି 9:30 ଶୁଣିବେ ଜାତୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲୋକଗୀତ ଆଞ୍ଚଳିକ ଗୀତ ଏବଂ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମଗୁଡ଼ିକ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସେହନାଇ ବାଦନ ଶୁଣିବେ ରାତି 10:30। ରାଗ କଲାପତୀ ପରିବେଷଣ କରିବେ ଅଲି ଅହମ୍ମଦ ହୁସେନ। ଶ୍ରୋତାବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏହାର ଉପଯୁକ୍ତ ସମାଧାନ ପାଇଁ ଭାରତୀୟ ନିର୍ମାତା ଓ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜଳ ଭିତ୍ତିଭୂମିର ବିକାଶ ଓ ଜଳସେଚନ ସଫଳତା ଉପସ୍ଥାପନ କରିଛନ୍ତି। ଗତ 2 ବର୍ଷରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି ମଞ୍ଜୁର ହେବା ସହ 320,000 ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟର ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସାର ଯୋଗାଣ କ୍ଷେତ୍ରରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳଗୁଡ଼ିକ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ଉ କରୁଛନ୍ତି। କୌଣସି ଅନିୟମିତତା ଚିହ୍ନଟ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 2,774 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ 321 ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ଗଢ଼ି ତୋଳାଯିବ। ଏ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି, ଡିଜିଟାଲ ମାଧ୍ୟମରେ ପ୍ରଚାର, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ରାସ୍ତାର ଉନ୍ନତ ଡିଜାଇନ୍, ହେଲମେଟ୍ ଓ ସିଟ୍ ବେଲ୍ଟ ନିୟମର କଡ଼ାକଡ଼ି ଅନୁପାଳନ ସହ ଅନ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟ ଧାରା କେବଳ ନୀତି ଓ ଦସ୍ତାବିଜ୍ରେ ସୀମିତ ରହିବା ଆବଶ୍ୟକ ନୁହେଁ ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀ ଓ ନେତୃତ୍ୱ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ସମ୍ମିଳନୀରେ 25ଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଗର୍ଭ ଉଦକ ବନ୍ଦାପନା ନୀତି ସମେତ ଗୁରୁବାର ମାଜଣା ଓ ଜେଉଟ ଭୋଗ ଭଳି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଜନ୍ମାଷ୍ଟମୀ, ଏହା ପୂର୍ବରୁ ଆଜି ସନ୍ଧ୍ୟା ଆଳତୀ ବେଶରେ 3 ଦିଅଁ 6 ମୂର୍ତ୍ତି ଅଳଙ୍କାର ଲାଗି ହେବେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋ ପଖାଳ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ବୁଲି ଦେଖିଛନ୍ତି। ଶ୍ରୀମତୀ ପାତ୍ର ଶିଶୁମାନଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସେମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଛନ୍ତି। ଖୋର୍ଦ୍ଧା ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ପ୍ରଗତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଛି। ବାଲେଶ୍ୱରରେ 200ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146ଟି ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6ଟି ରାଜ୍ୟର 220ରୁ ଉର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଜିତ ପ୍ରସାଦ ଜେନା।
1: ସାରା ପୃଥିବୀ ପୃଷ୍ଠରେ ଜୀବନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ନିହାତି ଜରୁରୀ। ମାତ୍ର ଆମେ କ'ଣ ଏହା କେବେ ହେଲେ ଚିନ୍ତା କରିଛୁ ଯେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ପରିମାଣରେ ହିତକର? ଏହା ନିହାତି ସ୍ପଷ୍ଟ ଭାବରେ ଜଣାପଡ଼େ ଆଜକୁ ପାଖାପାଖି 20-30 ବର୍ଷ ପଛକୁ ଫେରି ଚାହିଁଲେ, ଯାହାକି ସେତେବେଳର ରୋଗ ଓ ରୋଗୀ ଉଭୟଙ୍କ ସଂଖ୍ୟାଠାରୁ ଖୁବ୍ ବେଶୀ। ଏହା କାରଣ ହେଉଛି କେବଳ ଆମ ଶରୀରକୁ ବିଭିନ୍ନ ପ୍ରକାରର ପନିପରିବାରେ ପ୍ରବେଶ କରୁଥିବା ବିଷାକ୍ତ ଖାଦ୍ୟ। ଖାଦ୍ୟ ନାମରେ ଶରୀରକୁ ଯାଉଥିବା ଦ୍ରବ୍ୟ ଯେ ବିଷଯୁକ୍ତ ହୋଇପାରେ ଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ମାତ୍ରାରେ ସତ୍ୟ। ଖାଦ୍ୟରେ ବିଷ କଥାଟି ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ ଖାଦ୍ୟରେ ବିଷ ଆସିଲା କେଉଁଠୁ? ଏହା ଏକ ଯୁକ୍ତିକର ପ୍ରଶ୍ନ ମଧ୍ୟ, ଯାହାକି ଆମ ସମାଜରେ ସମସ୍ତ ଲୋକଙ୍କ ପାଇଁ ଜାଣିବା ନିହାତି ଜରୁରୀ। ଏହାର ପ୍ରଥମ କାରଣ ହେଉଛି ଜନସଂଖ୍ୟାର ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହେତୁ ଚାଷଜମି ସଂଖ୍ୟା ହ୍ରାସ ପାଏ, ସ୍ୱାଭାବିକ କଥା। ମାତ୍ର ଜନସଂଖ୍ୟା ବୃଦ୍ଧି କାରଣରୁ ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇବା ସମ୍ଭବପର ନୁହେଁ। ସମସ୍ତ ଜନସାଧାରଣଙ୍କର ଖାଦ୍ୟ ନିମନ୍ତେ ଆଜି ନୂତନ ଜ୍ଞାନକୌଶଳରେ ରାସାୟନିକ ସାର ପ୍ରୟୋଗ କରାଯାଇପାରି ପନିପରିବା ଉତ୍ପାଦନ କରିବାକୁ ମନ ପଳାଉଛନ୍ତି। ରାସାୟନିକ ସାରଗୁଡ଼ିକ ହେଉଛି କୀଟନାଶକ ଔଷଧ, ତୃଣନାଶକ ଔଷଧ, ଫିମ୍ପିନାଶକ ଔଷଧ। ନୂତନ ପ୍ରଣାଳୀରେ ଏହି ପ୍ରକାର ପନିପରିବା ଚାଷ ଦ୍ୱାରା ଅଧିକରୁ ଅଧିକ ଜନସାଧାରଣଙ୍କ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରୁଛି। ମାତ୍ର ଏହି ପ୍ରଣାଳୀରେ ଖାଦ୍ୟରେ ଉତ୍ପତ୍ତି ଏବଂ ଏହି ବିଷାକ୍ତ ସାରର ପ୍ରୟୋଗ ଦ୍ୱାରା ବର୍ତ୍ତମାନର ଆମର ସମ୍ପୂର୍ଣ୍ଣ ଶରୀର ବିଷାକ୍ତ ପାଲଟି ସାରିଛି। ଏହି ବିଷାକ୍ତ ପନିପରିବା ସେବନ ହିଁ ଜନସମାଜର ରୋଗ ଏବଂ ରୋଗୀର ପରିମାଣ ବଢ଼ାଇବାର ମୁଖ୍ୟ କାରଣ। ଆହୁରି କିଛି କାରଣ ମଧ୍ୟ ଅଛି ଯାହା ପାଇଁ ଆମ ଶରୀରକୁ ବିଷାକ୍ତ କରିବା ପାଇଁ ଆମେ ନିଜେ ହିଁ ଦାୟୀ। ଯେପରିକି ଏକାଧିକ ଦିନ ଧରି ଫ୍ରିଜ୍ରେ ଖାଦ୍ୟ ରଖି ତାକୁ ବାରମ୍ବାର ଗରମ କରି ସେବନ କରିବା, ଘରୁ ବାହାରକୁ ଯାଇ ଅଧିକ ତୈଳଯୁକ୍ତ ଖାଦ୍ୟ ତଥା ଗୋଟିଏ ତେଲକୁ ବାରମ୍ବାର ଗରମ କରି ସେଥିରେ ପ୍ରସ୍ତୁତ ହେଉଥିବା ଜଳଖିଆ ଓ ଫାଷ୍ଟଫୁଡ୍ ଖାଦ୍ୟ ଆମେ ସେବନ କରିବା, ଏହା ମଧ୍ୟ ଆମ ଶରୀରକୁ ଏକ ପ୍ରକାର ବିଷାକ୍ତ କରିଥାଏ। ତେଣୁ ଆଜି ଦିନରେ ସମସ୍ତଙ୍କ ଶରୀର ବିଷାକ୍ତ ହେବାଟା ସ୍ୱାଭାବିକ। ସାଧାରଣତଃ ଫାଷ୍ଟଫୁଡ୍ ଆମ ଦେହକୁ ଅଧିକ ବିଷାକ୍ତ କରୁଛି, ଯେଉଁଥିରେ ଅତ୍ୟଧିକ ରଙ୍ଗୀନ ରାସାୟନିକ ପଦାର୍ଥ ମିଶାଯାଉଛି ଏବଂ ପାଟିକୁ ସ୍ୱାଦିଆ ଲାଗିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀରେ କେମିକାଲ ମିଶୁଛି। ଏହିସବୁ ଖାଦ୍ୟ ପ୍ରଣାଳୀ ଦ୍ୱାରା ଆମର ଶରୀରର କୋଷ ନଷ୍ଟ ହେଉଛି ଏବଂ ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛୁ। ଆମେ ଏହାଠାରୁ ଦୂରରେ ରହିବାକୁ ହେଲେ ସଚେତନ ହେବାକୁ ପଡ଼ିବ ଏବଂ ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ ରୋଗ ପ୍ରତିରୋଧକ ବଟିକା ଖାଇବା ଉଚିତ। ଫାଷ୍ଟଫୁଡ଼୍ରେ ଯେଉଁ ସବୁ ରାସାୟନିକ ତେଲ ମିଶେ ସେଥିରେ ବହୁତ ପ୍ରକାର ମାରାତ୍ମକ ରୋଗ ଦେଖାଯାଏ, ଯେମିତିକି ଉଚ୍ଚ ରକ୍ତଚାପ, ଅତ୍ୟଧିକ କୋଲେଷ୍ଟ୍ରଲ ବଢ଼ିବା, ହାର୍ଟ ଆଟାକ୍ ମଧ୍ୟ ହୁଏ। ଏହା ଯକୃତରେ ଅଧିକ ଚର୍ବି ଜମାଏ ଏବଂ ଯକୃତ ଫଙ୍କସନ୍ କମାଇ ଦିଏ ଏବଂ ହଜମ ଶକ୍ତି କମିଯାଏ। ବିଭିନ୍ନ ପ୍ରକାରର ଖାଦ୍ୟନଳୀ ଜନିତ ରୋଗ ସମସ୍ୟା ଦେଖାଯାଏ। ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼ିଯାଏ ଏବଂ ଚିନି ରୋଗ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାଦ୍ୱାରା କି ଦେହର ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବହୁତ ପ୍ରକାରର ରୋଗକୁ ନିମନ୍ତ୍ରଣ କରାଏ। ଏହି ସମସ୍ୟା ବର୍ତ୍ତମାନ ବିଶ୍ୱର ମାରାତ୍ମକ ସମସ୍ୟା। ଆମେ ଚେଷ୍ଟା କଲେ ଫାଷ୍ଟଫୁଡ୍ ବା ତେଲ ମସଲା ଠାରୁ ଦୂରେଇ ରହିବା ଏବଂ ଏହି ସମସ୍ୟା ଠାରୁ ଦୂରେଇ ରହିବା।
0: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅଜିତ ପ୍ରସାଦ ଜେନା।

ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ ଏ ମାଇନସ୍କୁ ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1250କୁ ବୃଦ୍ଧି। ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେଲଜିୟମ ପ୍ରଧାନମନ୍ତ୍ରୀ ୱାଟ୍ ଡି ବେବର ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବେଲଜିୟମ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରେଙ୍କନ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗତବର୍ଷ ଫେବୃଆରୀରେ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ଗସ୍ତ ଭାରତ ବେଲଜିୟମ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ମତ ବିନିମୟ ଲାଗି ସୁଯୋଗ ସୃଷ୍ଟି କରିବ। ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା JCR ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ଏବଂ ସ୍ଥାନୀୟ ମୁଦ୍ରା ଜାରି କରୁଥିବା ସୂଚକାଙ୍କ BBB+ରୁ A- ହ୍ରାସ କରିଛି। ଏହି ରେଟିଂ କୌଣସି ଦେଶର ସରକାରଙ୍କ ଋଣ ପରିଶୋଧ କ୍ଷମତା ଏବଂ ବିତ୍ତୀୟ ସ୍ଥିତିର ଆକଳନ କରିଥାଏ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ରେଟିଂ ଭାରତର ଦୃଢ଼ ଆର୍ଥିକ ଅଗ୍ରଗତି, ଆର୍ଥିକ ନୀତିଗୁଡ଼ିକର ପ୍ରଭାବ ଏବଂ ନମନୀୟତାକୁ ଦର୍ଶାଉଛି। ମନ୍ତ୍ରଣାଳୟ କହିଛି, ଆହ୍ୱାନପୂର୍ଣ୍ଣ ବିଶ୍ୱ ପରିବେଶ ମଧ୍ୟରେ ଭାରତର ନିରନ୍ତର ବିକାଶ, ଦୃଢ଼ ଆର୍ଥିକ ନୀତି, ଉତ୍ତର ରାଜକୋଷ ପରିଚାଳନା ଏବଂ ଦୃଢ଼ ଆର୍ଥିକ ସଂରଚନା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରେଟିଂ ସଂସ୍ଥା JCR ପକ୍ଷରୁ କୁହାଯାଇଛି, ଭାରତର ସାର୍ବଜନୀନ ପୁଞ୍ଜିନିବେଶ ଏବଂ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଉଚ୍ଚ ବିକାଶ ଦର ଜାରି ରହିଛି। ରିପୋର୍ଟରେ ସରକାରଙ୍କ ଡିଜିଟାଲ ଢାଞ୍ଚା ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ସମ୍ପର୍କରେ ଉଲ୍ଲେଖ ରହିଛି। ସଂସ୍ଥା କହିଛି, 2025ରେ ଭାରତର ରାଜକୋଷୀୟ ଆର୍ଥିକ କ୍ଷତି ପରିମାଣ 4.07% ଥିବାବେଳେ ଚଳିତ ବର୍ଷ ଏହା 4.04%କୁ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ବୃଦ୍ଧି ଏବଂ ଭବିଷ୍ୟତର ଜଳ ଆବଶ୍ୟକତା ଭଳି ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଅନୁରୂପ ଚିନ୍ତନ ଶିବିର ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ରାଷ୍ଟ୍ରୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏ ଦିଗରେ ସଠିକ୍ ସମାଧାନ ପାଇଁ ଭାରତୀୟ ନିର୍ମାତା ଏବଂ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇଦିନିଆ ସମ୍ମିଳନୀରେ ହୋଇଥିବା ଆଲୋଚନାକୁ ପ୍ରଶଂସା କରି କହିଛନ୍ତି, ଏଥିରୁ ମିଳିଥିବା ନିଷ୍କର୍ଷକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବା ସହ ନିରନ୍ତର ଭାବରେ ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଜନଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ଉତ୍ସବ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଜଳ ପରିଚାଳନା ସମ୍ବନ୍ଧୀୟ ଶିକ୍ଷା ପରିସରକୁ ଦୃଢ଼ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆନ୍ତଃରାଜ୍ୟ ଶିକ୍ଷା ପରିଦର୍ଶନ ଏବଂ ଏଥିରେ ସାଧାରଣ ଲୋକଙ୍କ ଯୋଗଦାନ ତଥା କର୍ମଚାରୀ ଓ କୃଷକମାନଙ୍କ ପାଇଁ ବାସ୍ତବ ଜ୍ଞାନ ଆହରଣ ନିମନ୍ତେ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରୋପୀୟ ସଂଘ, ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଅନ୍ୟ ବୃହତ ଅର୍ଥବ୍ୟବସ୍ଥାଗୁଡ଼ିକ ସହ ଆର୍ଥିକ ସହଭାଗିତା ଦୃଢ଼ କରିବା ଦିଗରେ ଭାରତ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆମେରିକାର ଉତ୍ତର କାରୋଲିନାସ୍ଥିତ ଏସାବିଲେ ସହରରେ ଅନୁଷ୍ଠିତ G20 ସଦସ୍ୟ ଦେଶମାନଙ୍କ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ପୁଞ୍ଜିନିବେଶ, ଯୋଗାଣ ଶୃଙ୍ଖଳ ଏବଂ ଉନ୍ନତ ପ୍ରାଦ୍ୟୋଗିକ ନୀତି ବ୍ୟବସ୍ଥାକୁ ଦୃଢ଼ କରିବା ନେଇ କେତେକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳ ଏବଂ ତିବ୍ବତ

ଅଞ୍ଚଳରେ ଭୟଙ୍କର ବନ୍ୟାରେ ମୃତକଙ୍କ ସଂଖ୍ୟା 1,250କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୋଟେକୋଶୀ ନଦୀ ଉପରେ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଜମା ହୋଇଥିବା କାଦୁଅରେ ଲୋକମାନେ ଫସି ରହିଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିତ୍ପାତ ସୃଷ୍ଟି ହୋଇଛି ଏବଂ ଆନ୍ତର୍ଜାତିକ ସମୁଦାୟ ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତକମାନଙ୍କ ପ୍ରତୀକାତ୍ମକ ଶବଦାହ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ନିଖୋଜଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ରହିଥିବା କୁହାଯାଇଛି। ନେପାଳ ସେନାର ମିଳିତ ସୁରକ୍ଷା ବଳ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ଭୂମାର୍ଗରେ 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି କାର୍ଯ୍ୟରେ 21,314 ଅଧିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଚୀନ୍ ପାର୍ଶ୍ୱରେ ମଧ୍ୟ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଥିବା ବେଳେ 541 ଜଣ ନିଖୋଜ ଅଛନ୍ତି। ସେଠାକାର ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଭାରତ, ଚୀନ୍ ଓ ଦକ୍ଷିଣ କୋରିଆର ବିଶେଷଜ୍ଞଙ୍କ ସହ ଏସୀୟ ବିକାଶ ବ୍ୟାଙ୍କ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସାମିଲ ହୋଇଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ

0: ସହାୟତା କରିବାର ଆବଶ୍ୟକତା ରହିଛି। ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତକମାନଙ୍କ ପ୍ରତୀକାତ୍ମକ ଶବଦାହ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ନିଖୋଜଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ରହିଥିବା କୁହାଯାଇଛି। ନେପାଳ ସେନାର ମିଳିତ ସୁରକ୍ଷା ବଳ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ଭୂମାର୍ଗରେ 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି କାର୍ଯ୍ୟରେ 21,314 ଅଧିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଚୀନ୍ ପାର୍ଶ୍ୱରେ ମଧ୍ୟ ମୃତ୍ୟୁ ସଂଖ୍ୟା 21 ବୃଦ୍ଧି ପାଇଥିବା ବେଳେ 541 ଜଣ ନିଖୋଜ ଅଛନ୍ତି। ସେଠାକାର ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଭାରତ ଚୀନ୍ ଓ ଦକ୍ଷିଣ କୋରିଆର ବିଶେଷଜ୍ଞଙ୍କ ସହ ଏସୀୟ ବିକାଶ ବ୍ୟାଙ୍କ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସାମିଲ ହୋଇଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣନ କହିଛନ୍ତି ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ଉତ୍କ୍ଷେପଣ କରାଯିବ। GSLV F-17 ରକେଟ୍ ଜରିଆରେ ଆସନ୍ତାକାଲି ସକାଳ 2:55 ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣନ କହିଛନ୍ତି ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମୁମ୍ବାଇରେ ରାଜ୍ୟ ଗ୍ରାମୀଣ ଆଜୀବିକା ମିଶନ ଏବଂ ବ୍ୟାଙ୍କଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ସଂଗଠନଗୁଡ଼ିକୁ ପ୍ରଦାନ କରାଯାଉଥିବା ଋଣ ପରିମାଣ ବୃଦ୍ଧି ଲାଗି ବ୍ୟକ୍ତିଗତ ଉଦ୍ୟମରେ ଋଣ ପରିମାଣ ଦୁଇଗୁଣ କରିବା। ବୈଠକରେ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ ଏବଂ ପ୍ରାଥମିକ ସ୍ତରରେ ଋଣ ସଂରଚନାର ଭୂମିକା ଦୃଢ଼ କରିବା ସହ ଦୀର୍ଘ ସମୟ ଧରି ପଡ଼ିରହିଥିବା କୃଷି ଋଣ ସମସ୍ୟାର ସମାଧାନ ଉପାୟ ବାହାର କରିବା ନେଇ ଆଲୋଚନା ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ସେବା ବିଭାଗ, ଘରୋଇ କ୍ଷେତ୍ରର ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ନାବାର୍ଡ, PFRDA, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ପ୍ରମୁଖ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଯୋଗଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞୟ ମାଲହୋତ୍ରା ଆମେରିକାର ଉତ୍ତର କାରୋଲିନାରେ G20 ସଦସ୍ୟ ଦେଶମାନଙ୍କ ବୈଠକ ଅବସରରେ ସେଠାକାର ଫେଡେରାଲ ରିଜର୍ଭର ଅଧ୍ୟକ୍ଷ କେବିନ୍ ବାର୍ସଙ୍କ ସହ ବୈଠକ କରିଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ବୈଠକରେ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଆର୍ଥିକ ଉଦାରୀକରଣ ନୀତି ସମ୍ପର୍କରେ ଆଲୋଚନା ହୋଇଛି। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ଏସାବିଲେରେ ଆୟୋଜିତ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଭାଗ ନେଇ ବିଶ୍ୱ ଆର୍ଥିକ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଆଉ ଏକ ବୈଠକ କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି। ତେବେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତି ଲାଗି ସମ୍ମତି ପ୍ରକାଶ କରିବା ପରେ ବୈଠକ ସମ୍ଭବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଗ୍ରୁପ୍ ଏ'ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲେ। ପ୍ରଥମ ICC ମହିଳା ଚମ୍ପିୟନ୍ସ ଟ୍ରଫି ଆସନ୍ତା ବର୍ଷ February 14-28 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏହି ଟ୍ରଫିର ଆୟୋଜନ କରିବ। ପୂର୍ବରୁ ଶ୍ରୀଲଙ୍କାକୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଥିବା ବେଳେ ସେଠାକାର କ୍ରିକେଟ୍ ବୋର୍ଡରେ ସରକାରୀ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମ୍ୟାଚ୍ 2 ସ୍ଥାନ ମୁମ୍ବାଇସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରାସ୍ଥିତ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଏହି ପ୍ରତିଯୋଗିତାରେ ଭାଗ ନେବେ। ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟରେ ଆସନ୍ତା 5-9 ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ତୀରନ୍ଦାଜୀ ପାରାସିରିଜ୍ର ଭାରତ ଆୟୋଜନ କରିବ। ଏଥିରେ 20 ଦେଶର 100 ଅଧିକ ପ୍ରତିଯୋଗୀ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ A- ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1,250 ବୃଦ୍ଧି। ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 200।

0: 48 मीटर तथा 1206 किलोहर्ज एफएम जो कि 100.3 मेगाहर्ज एवं न्यूजन एआईआर एप माध्यम रे ओडिया रे आलोचना शीर्षक रे आसंतु सुनिबा कलाहांडी साहित्य रे लोक कथा आलोचना करिसंती देवहूति कर
1: ମୌଖିକ ପରମ୍ପରା କ୍ରମରେ କାହାଣୀ ଲୋକ ସାହିତ୍ୟର ଏକ ବିଶିଷ୍ଟ ବିଭବ। ମାନବ ଜୀବନ ଅନେକ ଘାତ ପ୍ରତିଘାତ ଭିତରେ ଗତି କରୁଥିଲେ ମଧ୍ୟ ତାର ସ୍ୱାଭାବିକ ସୃଜନଶୀଳତା ଓ ଆତ୍ମାଭିବ୍ୟକ୍ତି ପ୍ରତିହତ ହୋଇନାହିଁ। ଏଣୁ ନିଜର କଳ୍ପନା ଶକ୍ତି ବଳରେ ତଥା ପାରିପାର୍ଶ୍ୱିକ ଅବସ୍ଥାରୁ ସେ ସୃଷ୍ଟି କରିଛି ଅନେକ ମନୋଜ୍ଞ କାହାଣୀ। ଶିକ୍ଷା, ସ୍ୱାସ୍ଥ୍ୟ ତଥା ଆର୍ଥିକ ଦୃଷ୍ଟିରୁ କଳାହାଣ୍ଡି ଅଞ୍ଚଳଟି ଅନଗ୍ରସର ମନେ ହେଉଥିଲେ ହେଁ ଲୋକ ସାହିତ୍ୟରେ ବିଶେଷ ଭାବରେ ପରିପୁଷ୍ଟ। ଏ ଅଞ୍ଚଳର ଲୋକକାହାଣୀ ଉପରେ ଦୃଷ୍ଟିପାତ କଲେ ଏଠାକାର ଜନଜୀବନର ପ୍ରକୃତ ଚିତ୍ର ଜଣାପଡ଼େ। ଡଙ୍ଗର, ପର୍ବତ, ନଦୀ, ନାଳ ତଥା ଘନ ଅରଣ୍ୟରେ ପରିପୂର୍ଣ୍ଣ କଳାହାଣ୍ଡିର ମଣିଷ ପ୍ରକୃତି ଓ ପ୍ରାଣୀ ସହ ନିବିଡ଼ ସମ୍ପର୍କ ରଖିଛି। ସେ ପ୍ରକୃତି କୂଳରେ ବଢ଼େ, ସେଇଠୁ ଖାଦ୍ୟ ସଂଗ୍ରହ କରି ବଞ୍ଚେ ଏବଂ ନିଜ ପରିବେଶରୁ ସୁଖ ସାଉଁଟେ। ଏଣୁ ତାର କାହାଣୀରେ ପରିରାଇଜର କଥା ଅପେକ୍ଷା ପ୍ରକୃତିର କଥା ବେଶୀ ଥାଏ, ବିଭିନ୍ନ ପ୍ରାଣୀଙ୍କ କଥା ବେଶୀ ଥାଏ। ଆମ ଦେଶର ଅନ୍ୟାନ୍ୟ ଅଞ୍ଚଳ ପରି କଳାହାଣ୍ଡିରେ ମଧ୍ୟ ଅଜା ଆଈଙ୍କ ଭଳି ବୟସ୍କଙ୍କ ପାଖରୁ କାହାଣୀ ଶୁଣିବା ପିଲାଙ୍କର ଜନ୍ମଗତ ଅଧିକାର। ଅବସର ବିନୋଦନ, ଶିଶୁ ସୁଲଭ ସରଳ ମନରେ ସଂସାରର ଜଟିଳତା ସହ ପରିଚୟ ସୃଷ୍ଟି, ସମାଜର ବିଭିନ୍ନ ଲୋକଚରିତ୍ର ତଥା ପ୍ରାଣୀଜଗତ ବିଷୟକ ଜ୍ଞାନ ପ୍ରଦାନ ସହ ନିଜର କଳ୍ପନା, ଆବେଗ ଓ ଅନୁଭୂତି ପରିପ୍ରକାଶର ଏକ ସରଳ ମାଧ୍ୟମ ହେଉଛି କାହାଣୀ। କୋମଳମତୀ ଶିଶୁ ମନରେ ଏହା ଯୁଗପତ୍ ଆନନ୍ଦ, ବିସ୍ମୟ, ଭୟ ଓ କୌତୂହଳ ସୃଷ୍ଟି କରିଥାଏ। ଚତୁର କଥକ ଉପଯୁକ୍ତ କାହାଣୀ ମାଧ୍ୟମରେ ନୀତିଶିକ୍ଷାର ଏକ ସୁନ୍ଦର ଛାପ ଛାଡ଼ି ଦେଇଥାନ୍ତି ଶିଶୁ ମାନସରେ। କଳାହାଣ୍ଡିରେ ଧର୍ମଧାରଣା, ଲୋକବିଶ୍ୱାସ, ସାମାଜିକ ଶୃଙ୍ଖଳା, ଜାତିଭିତ୍ତିକ ପ୍ରଥା, ସାମାଜିକ ଚଳଣୀ, କୃଷି, ଜୀବଜଗତ, ବଣ, ପର୍ବତ, ନଦୀ, ଝରଣା ଆଦିକୁ ନେଇ ଅସଂଖ୍ୟ କାହାଣୀ ରହିଛି। ସେହିପରି ଲୋକବିଶ୍ୱାସରେ ପ୍ରଚଳିତ ଡୁମା, ଭୂତପ୍ରେତ, ଡାହାଣୀ, ଚିରାଙ୍ଗୁଲ ଭଳି ଅଦୃଶ୍ୟ ଶକ୍ତି ସମ୍ବନ୍ଧୀୟ ଅନେକ ଭୟ ଉଦ୍ରେକକାରୀ ଗଳ୍ପ ରହିଛି। କୁହୁକ ମୁଣି, କୁହୁକ ବଂଶୀ, କୁହୁକ ବାଡ଼ି, ଉଡେନ୍ ଘୋଡ଼ା, ଭୋକ ଲଡ଼ୁ, ଶୋଷ ଲଡ଼ୁ ପ୍ରଭୃତି ଶ୍ରୋତା ମନରେ କୌତୂହଳ ସୃଷ୍ଟି କରିଥାଏ। କାହାଣୀର ଉପକ୍ରମଣିକା ହୁଏ ଏହିପରି। ଆସରେ ପିଲେ କହେମି କଥା, କାଁ କଥା, ବେଙ୍ଗ ଲଥା, କାଁ ବେଙ୍ଗ, ଢୁଡ଼ା ବେଙ୍ଗ, କାଁ ଢୁଡ଼ା, ବାମନ ବୁଡ଼ା, ଏହିପରି କଥାକୁ ଲଥା ଯୋଡ଼ି ଯୋଡ଼ି ମାଳ ଲମ୍ବି ଯାଏ ଅନେକ ଦୂର। ତାପରେ କଥକ କାହାଣୀ ଆରମ୍ଭ କରନ୍ତି ଏହିପରି। ଗାଁ ଗୋଟେ ଥିଲା, ଗହୁଁ ଏଡ଼କି ଲମ୍, ମୁସୁରୀ ଏଡ଼କି ଚକା। ସେ ଗାଁ ଥି ତେଲି, ମାଲି, କେଉଁଟ, କୁମ୍ଭାର, ବନିଆ, ବାମନ ସବେ ଥିଲେ। ସେ ଗାଁ ଥି ବୁଢ଼ୀ ଗୋଟେ ଥେ। ଏହି ପ୍ରକାରେ କାହାଣୀ ଆଗକୁ ବଢ଼େ। ପିଲାଏ ହୁଙ୍କାର ମାରନ୍ତି, ନହେଲେ କାହାଣୀର ରସଭଙ୍ଗ ହୁଏ। କୌଣସି କଥକ କହୁଥିବା କାହାଣୀଟି ତାଙ୍କ ଅଞ୍ଚଳର ବୋଲି କୁହାଯାଇ ନପାରେ, କାରଣ ମୌଖିକ ଭାବରେ ତାହା ଅନେକ ଦୂରକୁ ଗତି କରିପାରେ। ବହୁ ଭାବରେ ଅନ୍ୟ ଅଞ୍ଚଳର ଝିଅର ଆଗମନ, ବନ୍ଧୁବାନ୍ଧବଙ୍କ ଆଗମନ ତଥା ଜୀବିକାର୍ଜନ ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କ ଅନ୍ୟ କ୍ଷେତ୍ରକୁ ଗମନ ଫଳରେ ତାଙ୍କ ଦ୍ୱାରା କାହାଣୀଟିଏର ପ୍ରଚାର ପ୍ରସାର ସହ ସ୍ଥାନାନ୍ତର ଘଟିଥାଏ। ତେବେ ଗୋଟିଏ ଗୋଟିଏ କାହାଣୀ ଏପରି ଥାଏ ଯାହାକୁ ଲକ୍ଷ୍ୟ କଲେ ଆମେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ବୋଲି ଅନୁମାନ କରିପାରିବା। ଉଦାହରଣ ସ୍ୱରୂପ ଲୋକବିଶ୍ୱାସ ଉପରେ ଆଧାରିତ ଚିରାଙ୍ଗୁଲ କଥା। କୌଣସି ଗର୍ଭବତୀ ସ୍ତ୍ରୀର ଅକାଳ ମୃତ୍ୟୁ ଘଟିଲେ ତାର ଅତୃପ୍ତ ଆତ୍ମା ଚିରାଙ୍ଗୁଲର ରୂପ ନିଏ ବୋଲି କଥିତ ଅଛି। ଏହି କାହାଣୀରେ ଗୃହପାଳିତ ମଇଁଷି ଗୁଡ଼ିକ ବଣକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ବଡ଼ ଭାଉଜ ବ୍ୟସ୍ତ ହୋଇ ଦିଅରକୁ ଗୀତ ମାଧ୍ୟମରେ କହୁଛି, ବେଗେ

ଏଠି ସୂଚନାଯୋଗ୍ୟ ଯେ ଚୁରା ଡଙ୍ଗରଟି ଗଳାହାଣ୍ଡିର ମଧ୍ୟସ୍ଥଳରେ ଅବସ୍ଥିତ ଏକ ବଡ଼ ପର୍ବତ ଶୃଙ୍ଖଳା। ଏଣୁ କାହାଣୀଟି ଯେ କଳାହାଣ୍ଡି ମାଟିରୁ ସୃଷ୍ଟ ଏଥିରେ ସନ୍ଦେହର ଅବକାଶ ନାହିଁ। ଗୀତଟିର ବର୍ଣ୍ଣନା ଶୈଳୀ ଲକ୍ଷଣୀୟ। ପୁଣି ବଣା ବା ଲାଞ୍ଜକଟା ହେଲେ ସୁଦ୍ଧା ଗୃହପାଳିତ ପଶୁ ପ୍ରତି ଗୃହିଣୀର ଦରଦ ଓ କର୍ତ୍ତବ୍ୟ ପରିସ୍ଫୁଟ। ଅନ୍ୟ ଅଞ୍ଚଳର ଲୋକକଥା ପରି କଳାହାଣ୍ଡିର ଲୋକକଥା ମଧ୍ୟ ସତ୍ୟ, ଧର୍ମ, ନ୍ୟାୟ, ପ୍ରେମ ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଅନ୍ୟ ପକ୍ଷରେ ଅସତ୍ୟ, ଅଧର୍ମ, ଅନ୍ୟାୟ, ଅବିଶ୍ୱାସ, ଛଳନା, ପ୍ରତାରଣା ନିନ୍ଦନୀୟ। ଏଇଥିପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ଦଣ୍ଡ ପାଆନ୍ତି। ତାହା ହୁଏତ ଦୈବୀ ଦଣ୍ଡ, ରାଜଦଣ୍ଡ ବା ଅନ୍ୟ ପ୍ରକାର ହୋଇପାରେ। ପ୍ରାୟତଃ ରଜାଘର ବା ସାଧବ

0: ଘର କଥାରେ ରଜାଙ୍କ ପ୍ରିୟ ସାନରାଣୀ ବା ସାଧବ ଘରର ସାନ ବୋହୂ ନିର୍ଯାତିତା ବଡ଼ ସୌତୁଣୀ ବା ବଡ଼ ଯାଆମାନଙ୍କ କୁକର୍ମ ଯେତେବେଳେ ପଦାକୁ ଆସେ ତ ତାଙ୍କ ପାଇଁ ଦଣ୍ଡ ବିଧାନ ହୁଏ। ସେ ଦଣ୍ଡ ମଧ୍ୟ ବିଚିତ୍ର। ବାଡ଼ିପଟେ ଗୋଟିଏ ଦିନରେ 100 ଶ୍ରମିକ ଲାଗି ଖୋଳିଥିବା କୂଅରେ ତାଙ୍କୁ ଛଳନାରେ ପେଲି ଦେଇ ତାଙ୍କ ଉପରେ ତପତ ମଡ଼ିଆ ପେଜ ଅର୍ଥାତ୍ ଗରମ ମାଣ୍ଡିଆ ଯାଉ ଢାଳି ଦିଆଯାଏ, ନହେଲେ ସେମାନଙ୍କୁ ଗୋଟିଏ ବିରାଟ ଶୁଖିଲା କୂଅ ଭିତରକୁ ସିଡ଼ି ଦ୍ୱାରା ଓହ୍ଲେଇ ଦିଆଯାଏ। କୁହାଯାଏ, ମେଲ୍ ପଡ଼ିଲେ ଇନେ ଲୁକବାକେ ବନେ ହେବା କାଏଁ ଦେଖ ତ। ଏହାପରେ ସିଡ଼ିଟିକୁ କାଢି ନେଇ ତାଙ୍କ ଉପରେ ସେହିଭଳି ହାଣ୍ଡି ହାଣ୍ଡି ଉତ୍ତପ୍ତ ମାଣ୍ଡିଆ ଯାଉ ଢାଳି କୂଅ ମୁହଁକୁ ବାଉଁଶ ଚାଞ୍ଚରେ ଘୋଡ଼ାଇ ତା ଉପରେ ମାଟି ପୂରାଇ ଦିଆଯାଏ। ଏଠି ଦେଖିବା କଥା ଯେ କ୍ଷମତାସୀନ ରାଜା ବା ଧନୀ ସାଧବ ପୁଅମାନେ ଦୋଷୀ ସ୍ତ୍ରୀଗଣଙ୍କୁ ଅନ୍ୟ ପ୍ରକାରେ ସହଜ ଉପାୟରେ ମାରିପାରିଥାନ୍ତେ, କିନ୍ତୁ ସମ୍ଭବତଃ ଷଠେ ଷାଠ୍ୟମ ସମାଚରେତ ନ୍ୟାୟରେ ଦଣ୍ଡିତ କରିବା ଏଠି ଯୁକ୍ତିଯୁକ୍ତ ମନେ ହୁଏ। ମଡ଼ିଆ ପେଜ କଳାହାଣ୍ଡିର ଆଦିବାସୀ ତଥା ଗରିବ ଲୋକଙ୍କ ପ୍ରିୟ ପୁଷ୍ଟିକର ଖାଦ୍ୟ, ତେବେ ତରଳ ଅଠାଳିଆ ଉତ୍ତପ୍ତ ମାଣ୍ଡିଆ ଯାଉ ଦ୍ୱାରା ମୃତ୍ୟୁଦଣ୍ଡ ଦେବାର ପରିକଳ୍ପନା ସତରେ ଅଦ୍ଭୁତ। ପୁଣି ମେଲ୍ ପଡ଼ିବା ଶବ୍ଦଟି ଏଠି ବିଚାର୍ଯ୍ୟ। ଅତୀତରେ କଳାହାଣ୍ଡିର ବିଦ୍ରୋହୀ ଆଦିବାସୀ ପ୍ରଜାଙ୍କ ଦ୍ୱାରା ଏକାଧିକ ମେଲ୍ ବା ମେଳି ହୋଇଥିବା ଇତିହାସ କହେ। ଉଗ୍ର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଦ୍ୱାରା ଆଇନ ଅମାନ୍ୟ ଓ ଅସହଯୋଗ ଫଳରେ ରାଜ୍ୟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୁଏ। ଏହାଦ୍ୱାରା ସାଧାରଣ ଜନଜୀବନ ପ୍ରଭାବିତ ହୁଏ। ଏଣୁ ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଲୋକେ ବଣକୁ ପଳାୟନ କରନ୍ତି ବା ଏଠି ସେଠି ଲୁଚି ରହନ୍ତି। ଅତଏବ ମେଲ୍ ପଡ଼ିବା ଶବ୍ଦଟି ସ୍ୱତଃ ମନରେ ଭୟ ସଞ୍ଚାର ପାଇଁ ଯଥେଷ୍ଟ। ଏହି ଶବ୍ଦକୁ ପ୍ରୟୋଗ କରି ଦୁଷ୍ଟା ସ୍ତ୍ରୀମାନଙ୍କୁ କୂଅ ଭିତରକୁ ପ୍ରବେଶ କରାଇବା ମଧ୍ୟ ତୀକ୍ଷ୍ଣ ବୁଦ୍ଧିର ପରିଚୟ ଦିଏ। ଗୋଟିଏ ଲୋକଗଳ୍ପରୁ ସେହି ଅଞ୍ଚଳର ଚଳଣି ତଥା ଖାଦ୍ୟାଭ୍ୟାସର ଆଭାସ ମିଳେ। ସାତ ଭୟନୀ ଜଲକାମେନୀ କଥାରେ ବୁଢ଼ା ଲୋକଟିଏ ତା ଝିଅ ଘରକୁ ଯାଉଛି ପୋଡ଼ପିଠାଟିଏ ଧରି। ଏଠି ଉଲ୍ଲେଖନୀୟ ଯେ କଳାହାଣ୍ଡିର ଗାଁ ଗହଳରେ ବନ୍ଧୁ ଘରକୁ କେହି ଖାଲି ହାତରେ ଯାଆନ୍ତି ନାହିଁ, ଏଣୁ ଗରିବ ଲୋକଟିଏ ସୁଦ୍ଧା ବିରି ଚାଉଳ ବା ଗୁଡ଼ ଚାଉଳରେ ତିଆରି ପୋଡ଼ପିଠାଟିଏ ସାଙ୍ଗରେ ନେଇଯାଏ। ପୁଣି ଅନେକ କାହାଣୀରେ ଗରିବ ରମଣୀଟିଏ ବଣୁଆ ଶାଗ ଛତୁ କରଡ଼ି ଓ ବିଭିନ୍ନ କନ୍ଦା ସଂଗ୍ରହ କରିବା ଦେଖାଯାଏ। କଳାହାଣ୍ଡିରେ ମହୁଲ ଫୁଲ ଏକ ଅର୍ଥକରୀ ଦ୍ରବ୍ୟ, ଏଣୁ ଋତୁ ସମୟରେ ପରିବାର ଲୋକେ ପାହାନ୍ତାରୁ ଯାଇ ମହୁଲ ଫୁଲ ସଂଗ୍ରହରେ ମାତି ଯାଆନ୍ତି। ମହୁଲ ଫୁଲର ମାଦକ ଭରା ବାସ୍ନାରେ ପ୍ରଲୋଭିତ ହୋଇ ଭାଲୁମାନେ ମଧ୍ୟ ଖାଇବା ପାଇଁ ଗଡ଼ନ୍ତି। ଆଖୁ ବାଡ଼ିରେ ପଶି ଆଖୁ ଖାଇବାରେ ବି ଭାଲୁଙ୍କର ଭାରି ସଉକ, ଏଣୁ ମହୁଲ ଗଛ ତଳେ ବା ଆଖୁ ବାଡ଼ିରେ ଭାଲୁ ସହ ଭେଟାଭେଟି ହେବାର ବାସ୍ତବ ଚିତ୍ର ମଧ୍ୟ ଲୋକ କାହାଣୀରେ ଫୁଟି ଉଠେ। ଏ ଅଞ୍ଚଳର ଲୋକଗଳ୍ପର ବର୍ଣ୍ଣନା ଚାତୁରୀ ଭାରି ସୁନ୍ଦର। ରାଜାଙ୍କ ପାର୍ଶ୍ୱଚର କୌଣସି ଏକ ରୂପବତୀ ନାରୀକୁ ଦେଖି ସେ ରାଜଯୋଗ୍ୟା ଭାବି ରାଜାଙ୍କ ଛାମୁରେ ଜଣାଏ। ତାର ଉପସ୍ଥାପନ ଶୈଳୀ ଅନନ୍ୟ। ସେ କହେ, ହଜୁର ଏକ କହିବି କି ଦୁଇ କହିବି, ଖୁରେକ ପାନି ବୁଡ଼ି ମରବି। ରଜା କହନ୍ତି, କେତେ ଫଟରେ ହେଉଛୁ, ପାଇଛୁ ବୋଇଲେ ଖା, ଦେଖିଛୁ ବୋଇଲେ କହ। ତେଣିକି ପାର୍ଶ୍ୱଚରଟି ନିର୍ଭୟରେ କହେ, ହଜୁର ତାର ରେଡ଼ିକେ ତମର ଥୋଡ଼ି, ଅର୍ଥାତ୍ ତା ଗୋଇଠୁକୁ ତୁମ ଥୋଡ଼ି ମଧ୍ୟ ସରି ହେବ ନାହିଁ। ଏଇଥିରୁ ରଜା କନ୍ୟାଟିର ସୌନ୍ଦର୍ଯ୍ୟକୁ କଳି ନିଅନ୍ତି। କଳାହାଣ୍ଡିର ବହୁ ପ୍ରଚଳିତ ଲୋକକଥା ମଧ୍ୟରେ ଢୁଣିମୁଡ଼ି ଅସୁରାନ କଥା, ସାଦେ ଘର କଥା, ରଜା ଘରର କଥା, ବନ ଭୟସ କଥା, ଗିଧନ ମାଈ କଥା, ସାତ ଭୟନୀ ଜଲକାମେନୀ କଥା, କୁର୍ମେଲବୁଦା କଥା ପ୍ରଭୃତି ଅନ୍ତର୍ଭୁକ୍ତ। କେତେକ କାହାଣୀ ବଖାନୀ ବା ପହେଳିକୁ ଭିତ୍ତି କରି ଗଠିତ। ତତ୍କାଳୀନ କଳାହାଣ୍ଡିର ଘନ ଜଙ୍ଗଲରେ ବାଘ, ହାତୀ, ଭାଲୁ, ସମ୍ବର, ମୟୂର ପ୍ରଭୃତି ବହୁ ସଂଖ୍ୟାରେ ଦେଖାଯାଉଥିବା ହେତୁ ଲୋକଗଳ୍ପରେ ମଧ୍ୟ ଏମାନଙ୍କର ସ୍ଥାନ ରହିଛି। ଅନ୍ୟପକ୍ଷରେ ସିଂହର ଉଲ୍ଲେଖ କ୍ୱଚିତ ଦେଖାଯାଏ। ଅସୁର, ବାଘ, ମାଙ୍କଡ଼, ସାପ ପ୍ରଭୃତିଙ୍କ ସହିତ ରାଜକନ୍ୟାର ଅନିଚ୍ଛାକୃତ ବିବାହ ଜୋର ଜାର ମୂଲକ ତାର କଥାଟିକୁ ପ୍ରମାଣିତ କରେ। ତେବେ ସମୟ ସହିତ ତାଳ ଦେଇ ଲୋକଙ୍କ ରୁଚିରେ ପରିବର୍ତ୍ତନ ଘଟୁଛି। ସମାଜରେ କାହାଣୀର ଆଦର ଆଉ ପ୍ରାୟ ନାହିଁ, ଏଣୁ ନଦୀବାଲି ପରି ସୁଲଭ ଲୋକକାହାଣୀ ବର୍ତ୍ତମାନ ଜନମାନସରେ ବିଲୁପ୍ତ ପ୍ରାୟ। ତେବେ ଏହି ଲୋକକଥାଗୁଡ଼ିକ ଆମ ସଂସ୍କୃତିର ବାର୍ତ୍ତାବହ ତଥା ସାହିତ୍ୟ ଜଗତର ଅମୂଲ୍ୟ ସମ୍ପଦ। ଅତଏବ ଏହାର ସଂଗ୍ରହ ଓ ସଂରକ୍ଷଣ ଏକାନ୍ତ ବାଞ୍ଛନୀୟ।
1: ଶୀର୍ଷକରେ ଶୁଣୁଥିଲେ କଳାହାଣ୍ଡି ସାହିତ୍ୟରେ ଲୋକକଥା, ଆଲୋଚନା କରିଥିଲେ ଦେବହୂତି କର। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ആകാശ് ബനി ഭവനി പെട്ടോണ് ଆସନ୍ତୁ ଶୁଣିବା ଚା ସାର୍ କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ଭେଣି, ବାଇଗନ୍ ଆରୁ ଲଇନି। ତୁଇ ସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମିଆ ଦେଖିକରି ମିର୍ଚା ଚାଷ ବି କରିଥିସନେ? ଯଦି ଦେଖ୍ମା ବୋଇଲେ ପ୍ରାୟ ସବୁ ଲୋକ ଟିକେ ହଉ କି ବେଶୀ ହଉ ଇ ମିର୍ଚାର ବ୍ୟବହାର କରିଥିସନ୍।

0: ମାନେ ଆମର୍ ସାଲାଡ୍ ହେଲା, ମିଠା ହଉ କି ଖଟା ଆଚାର ହେଲା, ଇ ଯେତେ ପ୍ରକାରର ତରକାରୀ ମନ୍କେ ଇ ମିର୍ଚାର୍ ବ୍ୟବହାର ନିହାତି ଦରକାର ହେଇଥିସିଏ। କିଛି ଲୋକ ଇଟାକେ ଅଶୋକ ସାହି ପାଶେ ବି ବ୍ୟବହାର କରିଥିସନେ। ମିର୍ଚା ଖାଇବାର୍ତି ଯେନ୍ତା ସ୍ୱାଦକେ ବଢ଼ାସି, ବଜାରରେ ବି ତାର ଚାହିଦା ବେଶୀ ଅଛେ। ଚାଷୀ ଦାଦାମାନେ ଏଇ ମିର୍ଚା ଚାଷ କରିକିନା ନିଜେ ଖାଇବାର ସନେ ସନେ ଇଟାକେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରୁଛନେ। ଇ ଚାଷ ଆମେ ବଛରର ଯେନ୍ କିନ୍ସି ସମିଆନେ ଇଟାକେ ଆମେ କରିପାର୍ମା। ଇ ଚାଷ ଲାଗି କେନ୍ତା ଜଳବାୟୁ ଆବଶ୍ୟକ ହେବା, ଏ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ ଇ ମିର୍ଚା ଗଛକେ ବଢ଼ବାର୍ ଲାଗି ଉଷ୍ମ ଆର୍ଦ୍ର ଜଳବାୟୁ ଆବଶ୍ୟକ ହେବା। ଏ ଇଟା ଅମଲ କରବାର୍ ବେଲ୍କେ ଶୁଖଲା ଜଳବାୟୁ ଆବଶ୍ୟକ ହେବା। ସେଥିର୍ଲାଗି 20 ଡିଗ୍ରୀ ନୁ 30 ଡିଗ୍ରୀ ସେଲସିୟସ ତାପମାତ୍ରାନେ ଇ ମିର୍ଚା ଗଛ ଭଲ ବଢ଼ିପାର୍ସି। ସବୁ ଚାଷ ଭଲିଆ ଇ ମିର୍ଚା ଚାଷକେ କେନ୍ତା ମାଇଟ୍ ଆମକେ ବାଛ୍ବାକେ ପଡ଼୍ବା, ଇ ବିଷୟଥି ବି ଆମର ଚାଷୀ ଦାଦାମାନଙ୍କେ ଜାଣବାକେ ପଡ଼୍ବା। ଏ ଇ ଲଙ୍କା ମରିଚ ଚାଷ ଲାଗି ବାଲିଆ ମାଇଟ୍ ନୁ ଆରମ୍ଭ କରି ମଟାଲ ମାଇଟ୍ ପତ୍କେ ସବୁ ପ୍ରକାରର ମାଇଟ୍ ନେ ଇ ଲଙ୍କା ମରିଚ ଚାଷ କରାଯାଇ ପାର୍ବା। ଏ ମାତ୍ର ଅଧିକା ଅମଲ ଲାଗି ଅଧିକ ଜୈବିକ ଅଂଶ ଥିବାର ଦୋର୍ସା ମାଇଟ୍, ବାଲିଆ ଦୋର୍ସା ମାଇଟ୍ ଆରୁ ନିଗଡ଼ା ମାଇଟ୍ ଇନର୍ ଲାଗି ପୁରା ଉପଯୁକ୍ତ ଏ। ତ ଏବେ କଥା ଆସୁଛେ ଇ ଲଙ୍କା ମରିଚ ଚାଷ ଲାଗି କେନ୍ କେନ୍ ଭଲ ଭଲ କିସମ ସବୁ ଅଛେ, ଇ ବିଷୟଟି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ ତ ଇ ମିର୍ଚା ଚାଷ ଲାଗି ଭଲ ଭଲ କିସମ ସବୁ ହେଲା ଭାଗ୍ୟଲକ୍ଷ୍ମୀ, ପଞ୍ଜାବ ଲାଲ, ସିନ୍ଦୁର, କଲା ସୂର୍ଯ୍ୟମୁଖୀ, ଜ୍ୱାଳାମୁଖୀ, ପନ୍ଥ ଏକ, ଅର୍କାଲୋହିତ, ଅପର୍ଣ୍ଣା ଆରୁ ପୁଷା। ଇ ସବୁ ଆମେ ଯେତେବେଳେ ଇ ଚାଷ କର୍ମା ବୋଇଲେ ବିହନର କେତେ ଆବଶ୍ୟକତା ହେବା, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼୍ବା। ଏକର ପିଛା ହାରାହାରି 300 ଗ୍ରାମ ବିହନ ମଞ୍ଜିର ଆବଶ୍ୟକତା ପଡ଼୍ବା। ଏବେ କଥା ଆସୁଛି ଇ ଚାଷ ଲାଗି କେନ୍ତା ତଲି ପକାମା, ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ ଚାଷୀ ଦାଦାମାନେ ତଲି ଘରାନେ ଠିକ୍ ହେଇପାର୍ସି ସଢ଼ା ଗୋବର ଖତ୍କେ ଦେଇକରି ମଞ୍ଜି ବୁନ୍ବାର କାମ ଜଲ୍ଦି ଆରମ୍ଭ କରିଦେବାର କଥା। ଏ ମଞ୍ଜି ତଲି ପକାବାର ଆଗ୍ନୁ ଆମେ ଥିରାମ ନେଇ ହେଲେ କ୍ୟାପ୍ଟେନ୍ ନେଇ ଇଟାକେ ବିଶୋଧନ କରିଦେମା। ଇ ମଞ୍ଜି ତଲି ପକାଲା ପଚ୍କେ ଝରାନେ ହାଲକା ହାଲକା ପାଣି ଦେଇକରି ଇଟାକେ ପୁଆଲ ଦେଇକରି ଢାବି ଦେମା। ଏନ୍ତା କର୍ମା ବୋଇଲେ ଆର୍ ଟିକେ ଇଟା ଭଲ୍ ରହିବା। ମଞ୍ଜି ଲଗାବାର 1 ମାସ ହେଇଗଲା ପଚ୍କେ ଚାରା ଲଗାବାର ଲାଗି ଇଟା ବତର ହେଇଯାଇସିଏ। ସେନ୍ତା 100 ବର୍ଗ ମିଟର ଜମିନେ ତଲି ଯଦି ପକାମା ବୋଇଲେ ସେଟା 1 ଏକର ଜମି କାଜେ ରୁଆଯାଇ ପାର୍ବା। ଏ ସେନ୍ତା ଆର୍ ଗୋଟେ କଥା ହେଲା ଇ ଚାଷ ଲାଗି ଜମି ପ୍ରସ୍ତୁତି ଆରୁ ଚାଷର ପ୍ରଣାଳୀ, ଇ ବିଷୟଟି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ 3 ରୁ 4 ଥର ହଲ୍ କରି ଦେଇକରି ମାଇଟ୍କେ ଠିକ୍ ହେବାସେ ଗୁଣ କରି କରି ସମାନ କରିଦେବାକେ ପଡ଼୍ବା। ଏ ଚାଷ କରବାର ସମିଆନେ ଏକର ପିଛା 10 ରୁ 12 ଗାଡ଼ି ସଢ଼ା ଗୋବର ଖତ ଇ ଭଳିଆ ଦେଇକରି ଜମିକେ ସମାନ କରିଦେମା ବୋଇଲେ ଇଟା ଟିକେ ଭଲ୍ ରହେବା। ଧାଡ଼କେ ଧାଡ଼ 60 ସେଣ୍ଟିମିଟର ଆରୁ ଗଛକେ ଗଛ 30 ରୁ 45 ସେଣ୍ଟିମିଟର ଛାଡ଼ି ଛାଡ଼ି କରି ଚାରା ଲଗାବାର ଆବଶ୍ୟକ। ସେନ୍ତା ଚାରା ଲଗାବାର ଆଗ୍ନୁ ଏକର ପିଛା ହାରାହାରି 100 କିଲୋଗ୍ରାମ କ୍ୟାଲସିୟମ, ଆମେରନିୟମ ନାଇଟ୍ରେଟ, ତାର ସନେ 175 କିଲୋଗ୍ରାମ ସୁପର ଫସ୍ଫେଟ ଆରୁ 50 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସାର ଆମେ ଇ ଚାଷ ଲାଗି ବ୍ୟବହାର କରିପାର୍ମା। ଏ ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହେବା ସେ ବୁଝିସୁଝି କରି ଇ ମିର୍ଚା ଚାଷ ଲାଗି ଅଣ୍ଟା ଭିଡ଼୍ମା ବୋଇଲେ ଆମର ଚାଷ ତ ଭଲ୍ ହେବା ଏକା, ତାର ସନେ ସନେ ଇଟାକେ ଆମେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାର୍ମା।
1: ଶୁଣିଲି ଚାଷର କଥା। ଆକାଶବାଣୀ ଭବାନୀପାଟଣା, ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଅଲେଖ ବିଶ୍ୱାଳଙ୍କ ରଚିତ କେତୋଟି ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶୈଳଫାମା ମହାପାତ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଅଲେଖ ବିଶ୍ୱାଳଙ୍କ ଅନ୍ୟ ଏକ ରଚନାରୁ ଏଥର ଆସନ୍ତୁ ଶୁଣିବା କୁମାର ପାପିଙ୍କ ପରିବେଷିତା ଭକ୍ତିଗୀତଟି।

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଗାଇଛନ୍ତି ନିଜାମଙ୍କ ରଚନାରୁ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ବିଭୁ କିଶୋରଙ୍କ ପରିବେଷିତ ଗୀତଟି, ରଚନା ଗଗନ ରାଉତ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ଶୁଣନ୍ତୁ ଏହାର 123ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଜୁଳୁପାକ୍ଷଠାରୁ ସନ୍ଦେଶ ପାଇ କୁମ୍ଭକର୍ଣ୍ଣ ରାକ୍ଷସ ପଥରେ ଯିବାବେଳେ ଦେଖିଲା ଦେଶର ବହୁତ କ୍ଷତି ହୋଇଛି। ବିନୟ ଭାବରେ ଲଙ୍କେଶ ପାଶେ ବସି ଏ ବିଷୟରେ ପ୍ରଶ୍ନ କରନ୍ତେ ବୀରବର ବା ବୀରଶ୍ରେଷ୍ଠ ରାବଣ କହିଲା, ବିପଦରୂପୀ ବ୍ୟାଧିରେ ମୁଁ କୃଶ ବା ଦୁର୍ବଳ ହୋଇଛି, ତୁ ବୈଦ୍ୟ ହୋଇ ମୋ ଆତୁର ନାଶ କର। ଏଠାରେ ଦଶରଥ ସୁତ ବାନର ଘେନି ଦ୍ରବ୍ୟାଦି ବା ରାକ୍ଷସମାନଙ୍କ ଦଶମ ଦଶା ବା ମରଣ ପହଞ୍ଚାଇଛି, ସେ ଅରାତି ବା ଶତ୍ରୁ ହେଲା କାହିଁକି? ବାନର ସଙ୍ଗେ ତାର ସଙ୍ଗତି ବା ମେଳ କେମିତି ବୋଲି କୁମ୍ଭକର୍ଣ୍ଣ ବୋଲନ୍ତେ ଲଙ୍କପତି କହିଲା, ମାରିଚକତି ଯାଇ ତାକୁ ମାୟାମୂର୍ତ୍ତି କରାଇଲେ, ବେନି ଜ୍ୟୋତି ସେ ମାୟାମୃଗକୁ ବିନ୍ଧି ଗଲାବେଳେ ତା ଯୁବତୀକୁ ବଳେ ଆଣିଲେ, ସେ ସୁଗ୍ରୀବ ସଙ୍ଗେ ପ୍ରୀତ କରି ବାଳି ବୋଧିଲା, ଶୈଳ ପକାଇ ସାଗର ସେତୁ କରି ଏଠିକୁ ଆସିଲା। କୁମ୍ଭକର୍ଣ୍ଣ କହିଲା, କି କଲୁ, ନାରୀ ଚୋର ମାତ୍ର ବୋଲି ପ୍ରସିଦ୍ଧି ରହିଲା, ବାଳିକୁ ଯିଏ ବଧିପାରେ ତୁ ତାର ବିରୋଧୀ ହେଲୁ, କେଡ଼େ ଯୋଧି ବା ଯୋଦ୍ଧା ବାରିଧିରେ ବନ୍ଧ ବାନ୍ଧିପାରିଲା ସେ, ବିଶ୍ୱରେ କିଏ ଏକଥା ସାଧିପାରିବ? ଏମିତି ବୋଧି ବା ବୋଧ ଦେଇ କହିବାରୁ ବିଂଶାକ୍ଷ କହିଲା, ସମୃଦ୍ଧି ଆଶାରେ ଅବିଧି ବା ଅନ୍ୟାୟ କଲା, ତୁ ମଧ୍ୟ ଭୀତଧି ବା ଭୟାଳୁ ହେଲୁଣି, ପଳା ତୁ। ବାଳକ ମେଘନାଦ ହାତରେ ପ୍ରଥମରୁ ଲକ୍ଷ୍ମଣ ଶକ୍ତିଭେଦ ହେଲା, ନାଗପାଶରେ ଭ୍ରାତାଦ୍ୱୟଙ୍କୁ ବାନ୍ଧିଲା। ବେଳୁବେଳ କୁମ୍ଭକର୍ଣ୍ଣର ଅପଘନ ବା ଶରୀର ବିବର୍ଦ୍ଧନ ହେଲା ବା ବଢ଼ିଲା। ବନଚର ବା ବାନର ସୈନ୍ୟଙ୍କୁ ହୀରା ବା ଉଇ ଭଳି ମର୍ଦ୍ଦନ କଲା ବା ଦଳିଦେଲା କୁମ୍ଭକର୍ଣ୍ଣ। ତା ନିଶ୍ୱାସରେ ଶୁଖିଲା ରସୁଣ ଚୋପା ଭଳି ବୀରମାନେ ଉଡ଼ିଲେ। ବାଟରେ ଅଙ୍ଗଦ ଓ ହନୁମାନ ବିରୋଧ କଲେ, ଦୁଇଟି ପର୍ବତ ତା ଉପରକୁ ଫୋପାଡ଼ିବା ମାତ୍ରେ ଚୂନା ହୋଇଗଲା, ବାମପାଦରେ ପାହାର ଦେଇ ଦୁଇଜଣଙ୍କୁ ଅଚେତ କରିଦେଲା, ସୁଗ୍ରୀବ ଛାତିରେ ପାହାର ଦେଇ ଭୂମିରେ ଲୁଟାଇଦେଲା। ତା ବାଳ ଧରି ସାଙ୍ଗରେ ନେଲାବେଳେ ପ୍ରବଳ ପବନ ସୃଷ୍ଟି ହୋଇ ମୂର୍ଚ୍ଛିତ ସୈନ୍ୟ ଚେତା ପାଇଲେ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବର୍ଣ୍ଣନା କରିଥିଲେ ଅନିତ୍ୟ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଚନ୍ଦ୍ରମଣି ଲେଙ୍କା, ବିଜୟ କୁମାର ମିଶ୍ର, ଅର୍ଜୁନ ଚରଣ ସାମଲ, ଭୁବନେଶ୍ୱରୀ ମିଶ୍ର ଏବଂ ଶାନ୍ତିଲତା ଛୋଟରାୟ। ସଙ୍ଗୀତ ପରିଚାଳନା ମହମ୍ମଦ ସିକନ୍ଦର ଆଲମ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଶ୍ରୋତବନ୍ଧୁ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ଆରତୀ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ। ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। କଥାଚିତ୍ର ଆରତୀ।

ସ୍ୱପ୍ନ ସାଗର କଥାଚିତ୍ରରୁ ଆସନ୍ତୁ ଶୁଣିବା ଯୁଗଳକଣ୍ଠରେ ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ ଗାଇଥିବା ଗୀତଟି। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। କଥାଚିତ୍ର ସ୍ୱପ୍ନ ସାଗର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପୂଜା ଚନ୍ଦନ କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ବିନୋଦ ନନ୍ଦଙ୍କ ରଚନାରୁ ଯୁଗଳକଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ସ୍ୱର ସଂଯୋଜନା ବାସୁଦେବ ରଥ। କଥାଚିତ୍ର ପୂଜା ଚନ୍ଦନ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଜୋଜିତା ୱହି ସିକନ୍ଦର କଥାଚିତ୍ରରୁ ନେଇଛୁ ପ୍ରଥମ ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗାମ। ଗୀତରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ। କଥାଚିତ୍ର ଜୋଜିତା ୱହି ସିକନ୍ଦର।

ବତିକୁଲ ମିଟର ଚାଲୁ କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ଅତିଫ୍ ଅସଲମ, ଅଲତମସ୍ ଫରିଦି ଏବଂ ଆଶିଷ। ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତକାର ରୋଚକ କୋହଲି। କଥାଚିତ୍ର ବତିକୁଲ ମିଟର ଚାଲୁ।

ତୁମ୍ହାରି ସୁଲୁ କଥାଚିତ୍ରରୁ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ଗୁରୁ ରନ୍ଧାୱା। କଥାଚିତ୍ର ତୁମ୍ହାରି ସୁଲୁ।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଜବ୍ ୱି ମେଟ୍ କଥାଚିତ୍ରରୁ ଶ୍ରେୟା ଘୋଷାଲ ଗାଇଥିବା ଗୀତଟି। ଇର୍ଶାଦ କାମିଲଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ପ୍ରୀତମ। କଥାଚିତ୍ର ଜବ୍ ୱି ମେଟ୍।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମର ସମ୍ଭାର ନେଇ ମୁଁ ଆସିଛି ରୀନା, ନମସ୍କାର। ଆମ ଜୀବନରେ ଯେଉଁ ସୁଖ ଅନୁଭବ କରୁ ତାହା ସାଧାରଣତଃ ବାହ୍ୟ ବସ୍ତୁ, ପରିସ୍ଥିତି ଏବଂ ବ୍ୟକ୍ତିବିଶେଷଙ୍କ ଉପରେ ଆଧାରିତ। ଆମକୁ ଯେଉଁ ବସ୍ତୁ ସୁଖ ଦେଉଛି ତାହାର ଅଭାବ ହେତୁ ଆମେ କଷ୍ଟ ପାଉଛୁ। ଗ୍ରୀଷ୍ମ ଋତୁରେ ଶୀତଳ ପବନ ସୁଖଦାୟକ ହେଲେ ହିଁ ଶୀତଦିନେ ତାହା କଣ୍ଟଦାୟକ। ତେଣୁ ସୁଖର କୌଣସି ସ୍ଥାୟୀ ସ୍ଥିତି ନାହିଁ। ଆମେ ସୁଖ ପାଇବା ପାଇଁ ସାରା ଜୀବନ ଦୌଡ଼ୁଛୁ, କିନ୍ତୁ ଗୋଟିଏ ଇଚ୍ଛାର ପୂରଣ ମାତ୍ରେ ଆଉ ଏକ ଇଚ୍ଛାର ଜନ୍ମ। ଏହି କାମନା ବାସନାର ଚକ୍ରବ୍ୟୁହରେ ମନୁଷ୍ୟ ସଦା ସୁଖ ପଛରେ ଦୌଡ଼ି ଦୌଡ଼ି ମରିଚିକା ପରି ଦୂରକୁ ଦୂରକୁ ଚାଲିଯାଏ। ତେଣୁ ଯାହାର ସ୍ଥିତି କଳ୍ପନା ପ୍ରତୀତି ଉପରେ ନିର୍ଭର ତାହା ଦାର୍ଶନିକ ସତ୍ୟ ହୋଇପାରିବ ନାହିଁ। ଭଗବାନ ବୁଦ୍ଧଙ୍କ ଚାରି ଆର୍ଯ୍ୟ ସତ୍ୟ ମଧ୍ୟରେ ପ୍ରଥମ ସତ୍ୟ ହେଉଛି ସର୍ବଂ ଦୁଃଖମ୍, ସବୁକିଛି ଦୁଃଖମୟ। ଦୁଃଖକୁ ସତ୍ୟ ବୋଲି ଗ୍ରହଣ କରିବାର ଅର୍ଥ ହେଉଛି ଜୀବନକୁ ଏକ ନକାରାତ୍ମକ ଭାବ

ଭାବରେ ଦେଖିବା ନୁହେଁ, ବରଂ ବାସ୍ତବତାକୁ ସାମ୍ନା କରିବା। ଜନ୍ମ, ଚରା, ବ୍ୟାଧି ଏବଂ ମୃତ୍ୟୁ, ଏହି ଚାରିଟି ଜୀବନର ପରମ ସତ୍ୟ, ଯାହା ଦୁଃଖ ସହିତ ଜଡ଼ିତ। ସୁଖକୁ ଏଡ଼ାଇ ଦିଆଯାଇପାରେ, ମାତ୍ର ଦୁଃଖରୁ କେହି ମୁକ୍ତି ପାଇପାରିବେ ନାହିଁ। ଏହା ସାର୍ବଜନୀନ ଓ ସ୍ୱତଃପୂର୍ତ୍ତ। ଦୁଃଖ ମଣିଷକୁ ଗଭୀର ଚିନ୍ତନ କରିବାକୁ ବାଧ୍ୟ କରେ। ସୁଖରେ ମଣିଷ ଅହଂକାରୀ ଏବଂ ବାହ୍ୟମୁଖୀ ହୁଏ, ଦୁଃଖ ମଣିଷକୁ ଅନ୍ତର୍ମୁଖୀ କରାଏ। ଦୁଃଖ ହିଁ ମଣିଷକୁ ସହାନୁଭୂତି, ଧୈର୍ଯ୍ୟ ଏବଂ ଜ୍ଞାନ ପ୍ରଦାନ କରିଥାଏ, ଯାହା ଆମର ସ୍ଥିତିକୁ ଆଧ୍ୟାତ୍ମିକ ଭାବେ ଦୃଢ଼ କରେ ଏବଂ ତାହା ହିଁ ବାସ୍ତବ। ଶ୍ରୀମଦ୍ ଭଗବତ ଗୀତାରେ ଶ୍ରୀକୃଷ୍ଣ ଏହି ସଂସାରକୁ ଅନିତ୍ୟଂ ସୁଖମ୍ ଲୋକମ୍ ଏବଂ ଦୁଃଖାଳୟଂ ଶାଶ୍ୱତମ୍ ବୋଲି କହିଛନ୍ତି।

ଉତ୍କର୍ଷ କଳାର ଉତ୍କୃଷ୍ଟ କ୍ଷେତ୍ର ଏହି ଉତ୍କଳୀୟ ମାଟିରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ସମସ୍ତ ଉତ୍କଳୀୟ ପ୍ରାଣ ବେଶ ଉତ୍କଣ୍ଠିତ ହୋଇ ଏ ମହାନୀୟତା ପ୍ରତିପାଦିତ କରନ୍ତି ମହା ଆଡ଼ମ୍ବରରେ ପାଳନ କରି। ସେହିଭଳି ଏକ ପର୍ବ ଯାହା ଆଦ୍ୟାଶକ୍ତି ଜଗଜ୍ଜନନୀ ମା ମଙ୍ଗଳାଙ୍କ ପୂଜା। କୁମାରୀ କନ୍ୟାମାନେ ଭାଇମାନଙ୍କ ମଙ୍ଗଳ ମନାସି ମାଆଙ୍କ ପୂଜାର୍ଚ୍ଚନା କରନ୍ତି ଖୁଦରୁ କୁଣି ଓଷା ଭାବରେ। ଏଥିପାଇଁ ଅନେକ ବିଧିବିଧାନମାନ ରହିଛି ଯାହା କବି ଗୋପୀନାଥ ଦାସ ଖୁଦରୁ କୁଣି ଓଷା ବହିରେ ରଚନା କରିଛନ୍ତି। ଏହାର ମୂଳ କେନ୍ଦ୍ର କେନ୍ଦ୍ରାପଡ଼ା ବୋଲି ବିଚାର କରାଯାଏ। ଏହା ମୁଖ୍ୟତଃ ଓଡ଼ିଶାର ବାଣିଜ୍ୟ ବ୍ୟବସାୟ ଏବଂ ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ଲୋକକଥା ଯାହାକୁ ଆଧାର କରି ଓଡ଼ିଆ ଘରର ପ୍ରସିଦ୍ଧ ଖୁଦରୁକୁଣି ଓଷା ବା ଭାଲୁକୁଣି ଓଷା ପାଳିତ ହୁଏ। ଏହି ବହିର ରଚୟିତା କବି ଗୋପୀନାଥ ସର୍ବପ୍ରଥମେ ଭାଗବତରେ ବର୍ଣ୍ଣିତ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦ୍ୱାରକା ଲୀଳା ଅନ୍ତର୍ଗତ ବଂଶ ପରିଚୟ ସଂକ୍ଷେପରେ ରଖି ଲେଖା ଆରମ୍ଭ କରିଛନ୍ତି। ଏହାଦ୍ୱାରା ପ୍ରମାଣ ମିଳେ ଯେ ଆମମାନଙ୍କ ମନରେ ସେହି ପ୍ରଭୁଙ୍କର ରୂପ ଲୀଳା ଗୁଣ ସହ କିଭଳି ଭଗବାନ ଶ୍ରୀକୃଷ୍ଣଙ୍କର 16108 ରାଣୀ ସେମାନଙ୍କର ସନ୍ତାନ ସନ୍ତତି ଥିଲେ ମାତା ରୁକ୍ମିଣୀ ଦେବୀ ହୋଇ ମଧ୍ୟ ଶକ୍ତି ଉପାସନା ପ୍ରତି ଆଗ୍ରହୀ ହୋଇଛନ୍ତି ତାହା ବର୍ଣ୍ଣନା କରାଯାଇଛି। ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ରବିବାରଠାରେ ମା ମଙ୍ଗଳାଙ୍କ ପୂଜା କରାଯାଏ। ମା ମଙ୍ଗଳା ସନ୍ତୁଷ୍ଟ ହେଲେ ସମସ୍ତ ଦୁଃଖ କ୍ଲେଶ ନାଶ କରି ଅନେକ କରୁଣାଶୀଷ ପ୍ରଦାନ କରନ୍ତି। ସେହିପରି ବିଶ୍ୱକର୍ମାଙ୍କ ନିର୍ମିତ ଦ୍ୱାରକାର ସମସ୍ତ କୁମାରୀ ନାରୀଗଣ ଏବଂ ରୁକ୍ମିଣୀଙ୍କ ସମେତ ଆଦି ମାଆଙ୍କ ପୂଜାର୍ଚ୍ଚନା ଯଥାବିଧି କରୁଛନ୍ତି ଏବଂ ଉପସ୍ଥିତ ଅଛନ୍ତି ବସୁଦେବ ପ୍ରାଣପ୍ରିୟା ଦେବକୀ। ଏ ବହିର ଲେଖାଟି ଅନେକ ତତ୍ତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ କି ଏଥିରେ ସପ୍ତଦ୍ୱୀପର ବର୍ଣ୍ଣନା ବାର ମାସର ବର୍ଣ୍ଣନା ଗୁରୁଜନଙ୍କୁ ସମ୍ମାନ ଦେବା ନୀତି ନିୟମ ଆଚରଣ କରିବା ବର୍ଣ୍ଣନା କରାଯାଇଛି। ସମସ୍ତ ଦ୍ୱୀପ ମଧ୍ୟରୁ ଜମ୍ବୁଦ୍ୱୀପ ସାର ବୋଲି ଅଭିହିତ ହୋଇଛି। ସେହିଭଳି ଏକ ଦ୍ୱୀପରେ ତିଳଧ୍ୱଜ ନାମକ ଜଣେ ରାଜା ସୁଖରେ ପ୍ରଜା ପାଳନ କରନ୍ତି। ତାଙ୍କ ରାଜସଭାରେ କେହି ଅନ୍ୟାୟ ଅନୀତି କରନ୍ତି ନାହିଁ କି ମିଥ୍ୟା ବଚନ କହନ୍ତି ନାହିଁ। ତାଙ୍କର ମନ୍ତ୍ରୀ ଥିଲେ ସୁଗୁଣମାନଙ୍କର ନିଧି ଅର୍ଥାତ୍ ଗୁଣନିଧି ଏବଂ ପୁତ୍ର ଥିଲେ ସଦ୍ବୁଦ୍ଧିର ପ୍ରତୀକ ସୁବୁଦ୍ଧି। ସେ ନଗର ଅପୂର୍ବ ଶୋଭାମୟ। ସେଠାରେ ନିମ୍ନ ବର୍ଗର ମହିଳାମାନେ ମଧ୍ୟ ସୁନାରୂପା ଅଳଙ୍କାରରେ ଆଭୂଷିତ ହେବା ସହ ପାଟ ମଠା ଶାଢ଼ୀ ପରିଧାନ କରନ୍ତି। ସେ ସହରରେ ଅନେକ ସାଧବ ବସବାସ କରନ୍ତି ଏବଂ ସେମାନେ ବ୍ୟବସାୟ ବାଣିଜ୍ୟ କରି ସେ ନଗରକୁ କୁବେର ଧନଭଣ୍ଡାରରେ ପରିପୂର୍ଣ୍ଣ କରିଥାନ୍ତି। ଘର ସବୁ ସୁନାର ଖମ୍ବ ପାହାଚ ସ୍ଫଟିକରେ ବୈକୁଣ୍ଠ ଭ୍ରମ ସୃଷ୍ଟି ହୋଇଥିଲା।

ବ୍ୟବସାୟ ବାଣିଜ୍ୟ କରି ସେ ନଗରକୁ କୁବେର ଧନଭଣ୍ଡାରରେ ପରିପୂର୍ଣ୍ଣ କରିଥାନ୍ତି। ଘର ସବୁ ସୁନାର ଖମ୍ବ ପାହାଚ ସ୍ଫଟିକରେ ବୈକୁଣ୍ଠ ଭ୍ରମ ସୃଷ୍ଟି ହୋଇଥିଲା। ସେ ନଗରରେ ତନୟବନ୍ତ ସାଧବ ଥିଲେ। ପତ୍ନୀ ଶକୁନ୍ତଳା ଏବଂ ସାତ ପୁଅ ଗୋଟିଏ କନ୍ୟା ତ ପୋଇଙ୍କୁ ନେଇ ବେଶ୍ ଖୁସିରେ ଆନନ୍ଦରେ ଦିନ ଅତିବାହିତ କରୁଥିଲେ। ଏଇଠୁ କାହାଣୀ ଆରମ୍ଭ, ଯାହା ପ୍ରାୟ ସମସ୍ତେ ଜ୍ଞାତ। କବି ଗୋପୀନାଥ କାହାଣୀ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି କି ଅନାଦର ଭାବ ପ୍ରକାଶ ହେଲେ ବା କାହା ପ୍ରତି ବୈମାତୃକ ମନୋଭାବ ରଖିଲେ କିଭଳି ଭାବରେ ଦଣ୍ଡବିଧାନ ହୁଏ, ଯାହା ଆମ ଶାସ୍ତ୍ର ପୁରାଣମାନଙ୍କରେ ଏହାର ପ୍ରମାଣ ମିଳେ। ଯେଭଳି ଏକ ଶତବାର ଅପମାନିତ କରିଥିବାରୁ ଶିଶୁପାଳବଧ, କଂସ, କୌରବ, ହିରଣାକ୍ଷ, ହିରଣ୍ୟକଶିପୁ ଭଳି ଦୁର୍ମତିମାନଙ୍କୁ ମିଳିଥିଲା, ସେହିଭଳି ଭାବରେ ଏଠାରେ ମଧ୍ୟ ଦେଖିବାକୁ ମିଳେ। ଏହା ପଛରେ ଗଭୀର ଆଧ୍ୟାତ୍ମିକ, ସାମାଜିକ, ମାନସିକ ଓ ତାତ୍ତ୍ୱିକ ରହସ୍ୟ ଲୁଚି ରହିଛି, ଗର୍ବ ଓ ଅହଙ୍କାରର ପରିଣତି। ସାଧବ ଘରର ଗେଲା ଝିଅ ତପୋଇ, ସେ ସୁନାର ଚାନ୍ଦ ପାଇଁ ଜିଦ୍ କରିବା ଏବଂ ମାତାପିତା ତାହା ଗଢ଼ାଇଦେବା ମାନବ ମନର ବୈଷୟିକ ମାୟା ଏବଂ ଅହଙ୍କାରକୁ ଦର୍ଶାଏ।

ସୁନା ହେଉଛି କ୍ଷଣସ୍ଥାୟୀ ସାଂସାରିକ ସୁଖର ପ୍ରତୀକ। ଯେତେବେଳେ ମଣିଷ ବାହ୍ୟ ଚକ୍ଷୁରେ ଅତିରିକ୍ତ ଭୋଗବିଳାସ ପଛରେ ଦୌଡ଼େ ସେତେବେଳେ ତା'ର ଆଧ୍ୟାତ୍ମିକ ପତନ ଆରମ୍ଭ ହୁଏ। ସୁନା ଚାନ୍ଦ ଗଢ଼ିବା ପରେ ତପୋଇର ମାତାପିତାଙ୍କ ମୃତ୍ୟୁ ହେଲା ଏବଂ ତା'ର ଦୁଃଖର ସମୟ ଆରମ୍ଭ ହେଲା। ଏଥିରୁ ପ୍ରତୀୟମାନ ଯେ ଅତ୍ୟଧିକ ସାଂସାରିକ ମୋହ ବିପତ୍ତିର କାରଣ। ଏଠାରେ ସାଧନା ଓ ସଂଘର୍ଷ ବେଶ୍ ପରିଲକ୍ଷିତ ହୁଏ ଯାହା ତପୋଇ କରିଛି। ଐଶ୍ୱର୍ଯ୍ୟ ବିଭବଶାଳୀ ଘରର ଝିଅ ହୋଇ ବି ବଞ୍ଚିବା ପାଇଁ ସଂଘର୍ଷ କରିବା, ସେ ସମସ୍ତ ଖୁସି ଆନନ୍ଦ ପାଖରୁ ଅନିଚ୍ଛା ସତ୍ତ୍ୱେ ଦୂରକୁ ଯାଇ ଜଙ୍ଗଲରେ ସମୟ କଟାଇଛି ଛେଳି ଚରାଇବା କାମ ମାଧ୍ୟମରେ। ଜଙ୍ଗଲ ହେଉଛି ଏହି ସଂସାର ରୂପକ ଅରଣ୍ୟ, ଛେଳିଗୁଡ଼ିକ ହେଉଛନ୍ତି ଆମର ସମସ୍ତ ଇନ୍ଦ୍ରିୟ ଅର୍ଥାତ୍ କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ। ସଂସାରର ବଞ୍ଚିବାକୁ ହେଲେ ଜୀବ ସଦାସର୍ବଦା ଷଡ଼ରିପୁକୁ ବା ନିଜ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ପଡ଼େ। ଯେଭଳି ଗୀତାରେ କୁହାଯାଇଛି, ଶ୍ରଦ୍ଧାବାନ ଲଭତେ ଜ୍ଞାନଂ ତତ୍ପରା ସଂୟତେନ୍ଦ୍ରିୟଃ, ଜ୍ଞାନ ଲବ୍ଧ୍ୱଂ ପରମ ଶାନ୍ତି ମଚି ଋଣାଧି ଗଚ୍ଛତି। ଶ୍ରଦ୍ଧା ଓ ଭକ୍ତିର ସହକାରେ ଶରଣାଗତି ଯାଇ ସମର୍ପଣ ଭାବରେ ଯିଏ ବିଭୁ ଚେତନାରେ ଉଦ୍ବୁଦ୍ଧ ହୁଏ ତାହାର ବିଷୟ ବିଷୟରୁ ଉର୍ଦ୍ଧ୍ୱଗତି ହୁଏ ଏବଂ ସେ ପରମ ବ୍ରହ୍ମ ପରମାତ୍ମାଙ୍କ ନିକଟରେ ହୁଏ। ଭଗବାନ ତାର ସମସ୍ତ ଭାର ବହନ କରନ୍ତି ଯେପରି ତପୋଇ ନିକଟରେ ହୋଇଛି। ସମର୍ପିତ ହୃଦୟରେ ପ୍ରଭୁଙ୍କ ଶରଣାପନ୍ନ ହେବାରୁ ସମସ୍ତ ବିପଦରୁ ଭଗବାନ ଉଦ୍ଧାର କରିଛନ୍ତି ତପୋଇକୁ। ଭଗବାନ ବାହ୍ୟ ଆଡ଼ମ୍ବର ଚାହାନ୍ତି ନାହିଁ, ସେ କେବଳ ଶ୍ରଦ୍ଧା ଓ ନିର୍ମଳ ହୃଦୟର ଭକ୍ତି ଚାହାନ୍ତି। ଯେପରି ଶ୍ରୀକୃଷ୍ଣ ବିଦୁରଙ୍କ ଶାଗ ଆଉ ସୁଦାମାଙ୍କ ଖୁଦ ଭଜା ଗ୍ରହଣ କରିଥିଲେ। ସମର୍ପିତ ହୋଇଗଲେ ବିବେକ ଜ୍ଞାନ ଉଦୟ ହୁଏ ଜୀବ ଭିତରେ, ଯାହା ଉଦୟ ହୋଇଥିଲା ତପୋଇର। ସାତ ସାଧବ ପୁଅ ଅର୍ଥାତ୍ ମାନବ ଶରୀରର ସାତଟି ଚକ୍ର, ସାଧନାର ଅନ୍ତିମ ପରିଣତି ଯେତେବେଳେ ବିବେକର ଜାଗରଣ ହୁଏ ସେତେବେଳେ ଜୀବାତ୍ମା ତା'ର ହୃଦ ଗୌରବ ଏବଂ ସୁରକ୍ଷା ପୁନର୍ବାର ଫେରିପାଏ ଯାହା ପାଇଛି।

ଅପୋଇ ତା ଭାଇମାନଙ୍କଠାରୁ। ଏହି କାହାଣୀ ମାଧ୍ୟମରେ ଆମେ ଉପନୀତ ହୋଇଛୁ ଯେ ଯିଏ ଯାହା କରିବ ସେହି ଅନୁସାରେ ଫଳ ବି ପାଇବ। ଫଳ ପାଇବା ସୁନିଶ୍ଚିତ, କାରଣ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି, କର୍ମଣ୍ୟ ପାଧିକାରସ୍ତେ ମା ଫଲେଷୁ କଦାଚନ। ସେହିଭଳି ଭାବରେ ସୁକର୍ମରେ ସୁଫଳ ଏବଂ କୁକର୍ମରେ କୁଫଳ ଭୋଗ ଯାହା ଛଅ ବୋହୁ ପାଇଥିଲେ। କାନ ନାକ ହେଉଛି ମାନବ ସମ୍ମାନର ପ୍ରତୀକ, ସେଥିପାଇଁ ସର୍ବପ୍ରଥମେ ତାଙ୍କ ନାକ କାନ ଛେଦନ କରାଯାଇଥିଲା ଏବଂ ସାନ ବୋହୁ ଭଲ କାମ କରୁଥିବା ଯୋଗୁଁ ତାକୁ ସସମ୍ମାନେ ପାଛୋଟି ଆଣିଥିଲେ। ଏହି କାହାଣୀ ଆମମାନଙ୍କୁ ଚେତେଇ ଦିଏ ଯେ ସୁଖ ଥିଲେ ଦୁଃଖ ଆସିବ, କାରଣ ଚକ୍ରବର୍ତ୍ତ ପରିବର୍ତ୍ତନ୍ତେ ସୁଖାନିଚ ଦୁଃଖାନିଚ। ସବୁଠାରୁ ବଡ଼ କଥା ହେଲା ଅହଙ୍କାର ବିନାଶର ମୂଳ କାରଣ, ଅଧପତନର ମୂଳ ଖମ୍ବ ଅହଙ୍କାର। ଦୁଃଖ ସମୟରେ ଅଧୈର୍ଯ୍ୟ ନ ହୋଇ ବିଭୁ ଶରଣାଗତ ହେଲେ ଏବଂ ସତ୍କର୍ମ କରି ସତ୍ପଥ ଅନୁସରଣ କଲେ ବିପଦ ଟଳିଯାଏ। ସର୍ବୋପରି ନାରୀ ସଶକ୍ତିକରଣ, ଦୃଢ଼ ଆତ୍ମବଳ, ବିଶ୍ୱାସ ଓ ସହନଶୀଳତାର କଥା ଓ ଗାଥା ତପୈ ଏବଂ ଖୁଦୁରୁକୁଣୀ ଓଷା। ଆମେ କେଉଁ ପରିସ୍ଥିତିରେ ଅଛୁ ତାହା ବଡ଼ କଥା ନୁହେଁ, କିନ୍ତୁ ସେହି ପରିସ୍ଥିତିରେ ଆମେ କେମିତି କର୍ମ କରୁଛୁ ତାର ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଭଗବାନ ଆମକୁ ଦେଇଛନ୍ତି। ତେଣୁ ସତ୍କର୍ମ କରିବା ଆମର ପରମ କର୍ତ୍ତବ୍ୟ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଜାଣିଛନ୍ତି କି ପୃଥିବୀରେ ବସବାସ କରୁଥିବା ପୁରୁଣା ଜୀବଗୁଡ଼ିକ ମଧ୍ୟରୁ ଅନ୍ୟତମ କଇଁଛ। ବୈଜ୍ଞାନିକମାନଙ୍କ ଅନୁସାରେ ଦୁନିଆରେ ପ୍ରଥମ ଜୀବ ପାଖାପାଖି 36 କୋଟି ବର୍ଷ ପୂର୍ବରୁ ପୃଥିବୀକୁ ଆସିଥିଲା, କିନ୍ତୁ କଇଁଛ ଯେତେବେଳେ ଦୁନିଆକୁ ଆସିଲା ତାପରେ 90% ଜୀବନର ଅନ୍ତ ହୋଇଯାଇଥିଲା। କଇଁଛମାନେ ଭାଗ୍ୟଶାଳୀ ଥିଲେ କାରଣ ଏମାନେ ସ୍ଥଳଭାଗରେ ରହିବା ସହିତ ଜଳରେ ମଧ୍ୟ ରହିପାରନ୍ତି। ଏହିଭଳି ଭାବରେ ନିଜକୁ ପୃଥିବୀର ନୂଆ ପରିସ୍ଥିତିରେ ବଞ୍ଚାଇ ରଖିବାରେ ସେମାନେ ସଫଳ ହୋଇଥିଲେ। ପୃଥିବୀରେ ରହୁଥିବା ଜୀବମାନଙ୍କ ମଧ୍ୟରେ କଇଁଛମାନେ ଦୀର୍ଘ ଜୀବନ ଜିଇଁପାରନ୍ତି, ତେବେ ଏହା ସେମାନଙ୍କର ପ୍ରଜାତି ଉପରେ ନିର୍ଭର କରେ। କଇଁଛମାନଙ୍କର ବୟସ 10 ବର୍ଷରୁ ଆରମ୍ଭ କରି 80 ବର୍ଷ ପର୍ଯ୍ୟନ୍ତ ହୋଇପାରେ। ସେହିପରି ବଡ଼ କଇଁଛମାନେ 100ରୁ ବି ଅଧିକ ବର୍ଷ ବଞ୍ଚିପାରନ୍ତି। ପୁରା ଦୁନିଆରେ କଇଁଛମାନଙ୍କର 300ରୁ ଅଧିକ ପ୍ରଜାତି ଅଛନ୍ତି। ଏମାନେ ସରୀସୃପ ଶ୍ରେଣୀର ଏବଂ ଏମାନଙ୍କ ପିଠି ଉପରେ କାର୍ଟିଲେଜର କଠୋର କବଚ ରହିଥାଏ। ଏହି କବଚଗୁଡ଼ିକର ଆଧାରରେ ଏମାନଙ୍କ ପ୍ରଜାତିକୁ ଅଲଗା କରାଯାଇଥାଏ। ସମୁଦ୍ରୀ କଇଁଛ ଲେଦର ବ୍ରାକ୍, ସ୍ନାଫି, ଫନ୍ ଟର୍ଟଲ, ସଫ୍ଟ ସେଲ୍ଡ ଟର୍ଟଲ ଏବଂ ଟର୍ଟଏଜ୍ ଆଦି ଏମାନଙ୍କ ଅଲଗା ଅଲଗା ପ୍ରକାର ରହିଛି। ପାଣି କିମ୍ବା ପାଣିର ଆଖପାଖରେ ରହୁଥିବା କଇଁଛମାନେ ସର୍ବହାରୀ ହୋଇଥିବା ବେଳେ ଭୂମିରେ ରହୁଥିବା କଇଁଛମାନେ ପରିବା ଏବଂ ପତ୍ରଗୁଡ଼ିକୁ ଖାଇ ପେଟ ପୂରନ୍ତି। ସୁଯୋଗ ପାଇଲେ କଇଁଛମାନେ ଶୈବାଳ ଓ ମାଛ ଖାଇଥାନ୍ତି। କଇଁଛର ଏଲିଗେଟର ପ୍ରଜାତି ମାଂସାହାରୀ ହୋଇଥାନ୍ତି। କଇଁଛମାନଙ୍କ ଭିତରେ ଚୁମ୍ବକୀୟ ସେନ୍ସ ରହିଥିବା କାରଣରୁ ଏମାନେ 12 ବର୍ଷ ପରେ ମଧ୍ୟ ଘରର ରାସ୍ତା ଭୁଲନ୍ତି ନାହିଁ। ଏମାନେ ୱାଟର ଇକୋସିଷ୍ଟମର ଅଭିନ୍ନ ଅଂଶ ଅଟନ୍ତି।

ପାର୍ଥିବ ଜଗତରେ ବଞ୍ଚି ରହିବା ପାଇଁ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ରହିଛି। ସେହି ଆବଶ୍ୟକ ସାମଗ୍ରୀ ମଧ୍ୟରେ ଅନ୍ନ, ବସ୍ତ୍ର ଏବଂ ବାସଗୃହ ଅନ୍ୟତମ।

ଉତ୍ତମ। ତନ୍ମଧ୍ୟରୁ ଖାଦ୍ୟ ହେଉଛି ମାନବ ସମାଜର ପ୍ରାଣରକ୍ଷା ନିମନ୍ତେ ଏକ ଅପରିହାର୍ଯ୍ୟ ଉପାଦାନ। ଖାଦ୍ୟକୁ ସ୍ୱାଦିଷ୍ଟ ଏବଂ ରୁଚିକର କରିବା ପାଇଁ ମଣିଷ ନାନାଦି ମସଲା ବ୍ୟବହାର କରିଥାଏ। ଆମ ପରିବେଶରେ ଅନେକ ରୁଚିକର ଏବଂ ସୁଗନ୍ଧୀୟ ଗୁଳ୍ମ ଦୃଷ୍ଟିଗୋଚର ହୁଏ, ସେଥିମଧ୍ୟରୁ ଭୃସଙ୍ଗପତ୍ର ଅନ୍ୟତମ। ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଏକ ସାଧାରଣ ସୁଗନ୍ଧ। ଭୃସଙ୍ଗପତ୍ର କେବଳ ଏକ ସ୍ୱାଦକର ମସଲା ନୁହେଁ, ବରଂ ଏକ ଶତାବ୍ଦୀ ପୁରୁଣା ଆୟୁର୍ବେଦିକ ଔଷଧ। ଏହି ଛୋଟ ପତ୍ର ଶରୀରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ, ଯେଉଁଥିରେ ଯକୃତ ବିଷମୁକ୍ତି, ଶର୍କରା ନିୟନ୍ତ୍ରଣ, ପାଚନ ଶକ୍ତି ବୃଦ୍ଧି ଏବଂ କେଶ ଝଡ଼ିବା ରୋକିବା ଅନ୍ତର୍ଭୁକ୍ତ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଭୃସଙ୍ଗ ପତ୍ରରେ ଉପସ୍ଥିତ ଭିଟାମିନ୍ ଏ, ବି, ସି, ଇ, ଆଣ୍ଟିଅକ୍ସିଡ଼େଣ୍ଟ, ଫାଇଟୋଯୌଗିକ, ଲୌହ, କ୍ୟାଲସିୟମ୍ ଏବଂ ଫାଇବର ସ୍ୱାସ୍ଥ୍ୟର ପ୍ରକୃତ ରକ୍ଷଣ କରିଥାଏ। ଡାଇବେଟିସ୍ ନିୟନ୍ତ୍ରଣ ପ୍ରତିକାର ରହିଛି ଏହି ଭୃସଙ୍ଗପତ୍ରରେ। ଗବେଷଣା ଦର୍ଶାଉଛି ଯେ ଭୃସଙ୍ଗପତ୍ର ଇନ୍ସୁଲିନ୍ ପ୍ରତିକ୍ରିୟା ବୃଦ୍ଧି କରେ ଏବଂ ରକ୍ତରେ ଶର୍କରା ବୃଦ୍ଧିକୁ ନିୟନ୍ତ୍ରିତ କରିଥାଏ। ଭୃସଙ୍ଗପତ୍ରରେ ଥିବା ଆଣ୍ଟିଲିପିଡ଼ ଯୌଗିକଗୁଡ଼ିକ ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରେ। ଏହା ଚର୍ବି ଜମା କମ୍ କରେ ଏବଂ ହୃଦୟକୁ ଶକ୍ତିଶାଳୀ କରେ। ଭୃସଙ୍ଗପତ୍ରକୁ ଆୟୁର୍ବେଦରେ ଲିଭର୍ ଟନିକ୍ ଭାବରେ ବିବେଚନା କରାଯାଏ। ଭୃସଙ୍ଗପତ୍ରରେ ଥିବା ଭିଟାମିନ୍ ବି ଏବଂ ପ୍ରାକୃତିକ ପ୍ରୋଟିନ୍ କେଶକୁ ମୂଳରୁ ମଜବୁତ କରେ। କେଶ ଝଡ଼ିବା କମ୍ ହୁଏ, କେଶକୁ ଘନ ହୁଏ। ଭୃସଙ୍ଗପତ୍ର ପାନୀୟ ପାଚନ ଶକ୍ତିକୁ ଶକ୍ତିଶାଳୀ କରେ ଏବଂ ଗ୍ୟାସ୍ ଓ ଏସିଡ଼ିଟିରୁ ମୁକ୍ତି ଦିଏ। ପୋଟାସିୟମ୍ ଏବଂ ଫାଇବର ପେଟ ସଫା ରଖିବାରେ ସାହାଯ୍ୟ କରେ। ଭୃସଙ୍ଗପତ୍ର ଆଇରନ୍ର ଏକ ପ୍ରାକୃତିକ ଉତ୍ସ, ଏହା ରକ୍ତହୀନତା ପାଇଁ ଲାଭଦାୟକ ଅଟେ। ମୁଣ୍ଡ ବୁଲାଇବା କମ୍ କରେ, ଏମେଟିକ୍ ଗୁଣ ତୁରନ୍ତ ବାନ୍ତି ବନ୍ଦ କରେ। ଗର୍ଭାବସ୍ଥା ସକଳ ଅସୁସ୍ଥତାରୁ ମୁକ୍ତି ଦେଇଥାଏ ଏହି ଭୃସଙ୍ଗପତ୍ରର ଆଣ୍ଟି ଏମେଟିକ୍ ଗୁଣ। ଭୃସଙ୍ଗପତ୍ରର ଆଣ୍ଟି ମାଇକ୍ରୋବାଇଲ୍ ଏବଂ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ, ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ, ସଂକ୍ରମଣରୁ ରକ୍ଷା କରେ। ଭୃସଙ୍ଗପତ୍ର ବିଷାକ୍ତ ପଦାର୍ଥକୁ ସଫା କରେ ଏବଂ ମେଟାବଲିଜିମ୍ ବୃଦ୍ଧି କରେ, ପେଟର ଚର୍ବି ଶୀଘ୍ର ହ୍ରାସ ହୁଏ। ଭୃସଙ୍ଗପତ୍ରରେ ଅଧିକ ପରିମାଣରେ ଭିଟାମିନ୍ ଏ ଥାଏ, ଦୃଷ୍ଟିଶକ୍ତି ଶକ୍ତିଶାଳୀ ଏବଂ ଆଖିର ଶୁଷ୍କତାକୁ କମ୍ କରିଥାଏ ଭୃସଙ୍ଗପତ୍ରର ସେବନ।

କୋକସରା ବ୍ଲକର ଆମପାଣି ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ। ଖଡ଼ିଆଲ ବ୍ଲକ ତୁକଲାଠାରେ ତୁକଲା ମେହେର ସମାଜ ପକ୍ଷରୁ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା ମିଶନ ଶିବିର ଉଲ୍ଲାସ କାର୍ଯ୍ୟକ୍ରମ ହୋଇଯାଇଛି। 15 ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ 100% ସାକ୍ଷରତା ହାର ହାସଲ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୋକସରା ବ୍ଲକ 11ଟି କ୍ଲଷ୍ଟରରୁ ନୋଡାଲ କ୍ଲଷ୍ଟର ପ୍ରଧାନ ଶିକ୍ଷକ, ଆଞ୍ଚଳିକ କେନ୍ଦ୍ର ସଂଯୋଜକ, 2 ଜଣ ସାଧନ ପୁରୁଷ ଶିକ୍ଷକ ଏପରି ମୋଟ 44 ଜଣକୁ ଓଟିଏଣ୍ଟ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି।

ଶ୍ରୋତା ବନ୍ଧୁ, ସମୟ ବଡ଼ ବଳବାନ୍। ସମୟ ଚକ୍ରର ସବୁ ସୁଖ ଦୁଃଖରେ ଆଉ ଆରମ୍ଭକୁ ଶେଷରେ ପରିବର୍ତ୍ତନ କରିପାରିବାର ଶକ୍ତି ରହିଛି। ତେଣୁ ଜୀବନର ସୁଖ ଦୁଃଖକୁ ସାଉଁଟି ନେଇ ବର୍ତ୍ତମାନର ପରିସ୍ଥିତିକୁ ଜିଇଁବା, ସମସ୍ତଙ୍କୁ ପ୍ରେମରେ ନିଚର କରିବା, କାହା ମୁହଁରେ ହସ ଟିକିଏ ଫିଟାଇବା ପାଇଁ ସଦାସର୍ବଦା ଚେଷ୍ଟା କରିବା, ନଚେତ୍ ଜୀବନଟା କେତେବେଳେ ସମୟଚକ୍ରରେ ବିଲୀନ ହୋଇଯିବ। ତେଣୁ ନିଜ ମୂଲ୍ୟବାନ ସମୟକୁ ଆସନ୍ତୁ ଠିକ୍ ରୂପେ ବିନିଯୋଗ କରି ଆତ୍ମସନ୍ତୁଷ୍ଟି ଲାଭ କରିବା। ଶ୍ରୋତାବନ୍ଧୁ, ଆଜିର ଖବର ଏତିକି। ଶୁଣିଲେ ତ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଆମର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିବାର ଫୋନ୍ ନମ୍ବରଟି ହେଲା 8895994143। ଏହି ବିଶେଷ କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ମୁଁ ରୀନା। ନମସ୍କାର।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ ଯୋଗେ ଏଫ୍ଏମ୍ରେ 100.3 ମେଗା ହର୍ଟ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ 12:00 ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଜପ୍ ଜପ୍ ଫୁଲ୍ ଖିଲେ କଥାଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର ଗୀତରଚନା ଆନନ୍ଦ ବକ୍ସି ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ୍

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଶର୍ମିଳି କଥାଚିତ୍ରରୁ। ନିରାଜଙ୍କର ଗୀତ ରଚନା ଏବଂ ଏସ୍ ଟି ବର୍ମନଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କିଶୋର କୁମାର।

ଏଥର ଶୁଣନ୍ତୁ ମୁସ୍କାନ କଥାଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ।

ଶେଷରେ ଶୁଣନ୍ତୁ ଅବ୍ତୁମାରେ ହୱାଲେ ଓତନ ସାଧ୍ୟ କଥାଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ପ୍ରଶାନ୍ତ କୁମାର ମୁଦୁଲି, ଗୀତ ରଚନା କରିଛନ୍ତି ରତ୍ନାକର ଦଳେଇ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ପ୍ରଶାନ୍ତ କୁମାର ମୁଦୁଲି ଓ ଜ୍ୟୋତ୍ସ୍ନା ମୁଦୁଲି। ଗୀତ ରଚନା କରିଛନ୍ତି ରତ୍ନାକର ଦଳେଇ।

ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସଂଯୁକ୍ତା ପାତ୍ର, ଗୀତ ରଚନା କରିଛନ୍ତି ଶିଶିର କୁମାର ପୂଜାରୀ।

ଏଥର ଶିଶିର କୁମାର ପୂଜାରୀଙ୍କ ଆଉ ଏକ ରଚନାରେ ଶୁଣନ୍ତୁ, ଶିଳ୍ପୀ ପ୍ରମୋଦ କୁମାର ବେହେରା।

କାର୍ଯ୍ୟକ୍ରମରେ ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ସଂଯୁକ୍ତା ପାତ୍ର ଓ ପ୍ରମୋଦ କୁମାର ବେହେରା। ଗୀତ ରଚନା କରିଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: are being conducted under the mandate of Nasha Mukt Bharat. In Keralam, former Devaswam Board President P.S. Prashant, the 17th accused in the Sabarimala gold misappropriation case, has been granted bail. The Kollam Vigilance Court granted bail on health grounds after his earlier bail application was rejected. In badminton, India's Kidambi Srikant stunned Victor Lai of Canada 21-18, 21-19 to enter the men's singles quarterfinals of the China Masters tournament in Shenzhen today. Srikant will face Hong Kong's Li Chiu-Qiu in his next match. Meanwhile, in women's singles, India's Tanvi Sharma went down to world number 9, Tomoko Miyazaki, of Japan in the second round. And with that, we end this news bulletin.
1: Akashvani Bhavani Patana, Vartaman Shunantu, Chashar Katha.
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ, ଲଇନି। ତ ଏସବୁ ଚାଷ୍ କଲା ଭିତରେ ଗୋଟେ ମୁଖ୍ୟ ସମସ୍ୟା ରହିଛି, ସେଟା ହେଲା ରୋଗ ପୋକର ସମସ୍ୟା, ଯେନ୍ଟାକି ଚାଷୀ ଦାଦାମାନଙ୍କର ଲାଗି ଏଇଟା ଗୋଟେ ମୂଳ ଦୁଃଖର ବିଷୟ। କୃଷି ଉତ୍ପାଦନର ବୃଦ୍ଧି ଲାଗି ଚାଷୀ ଦାଦାମାନେ କ୍ଷେତ୍ରେ ନୂଆ ନୂଆ ଜ୍ଞାନ କୌଶଳର ପ୍ରୟୋଗ କେତେ ଦିନୁ କରିଆସୁଛନ୍, ମାତ୍ର ଫସଲରେ ରୋଗ ପୋକ ଆକ୍ରମଣ କୃଷି ଉତ୍ପାଦନ ବୃଦ୍ଧି ନେ ଏଇଟା ଗୋଟେ ମୁଖ୍ୟ ବାଧକେ। ରୋଗ ପୋକ ମନକେ ଦମନ କରବାର ଲାଗତି ଚାଷୀ ଦାଦାମାନେ ଫସଲରେ ରାସାୟନିକ କୀଟନାଶକ କେତେ ପ୍ରକାରର ସାର ପ୍ରୟୋଗ କରିଥିସନେ। କଥା ହଉଛେ ଏମାନଙ୍କର ଭୁଲ ଆରୁ ବାରମ୍ବାର ପ୍ରୟୋଗ କରବାର ଦ୍ୱାରା ଚାଷୀ ଦାଦାମାନଙ୍କେ ଅସୁବିଧାର ସାମ୍ନା ବି କରବାକେ ପଡ଼ିଥିସିଏ। ସେଥିର ଲାଗତି ବୋଲିକରି ଚାଷୀ ଦାଦାମାନେ ଯଦି ଗଛ ପତରର ଭିନ୍ନ ଭିନ୍ନ ଅଂଶକେ ଯଦି ଜୈବ କୀଟନାଶକ ହିପା ସେଇଟାକେ ବ୍ୟବହାର କରବେ ବୋଇଲେ କମ୍ ଖର୍ଚ୍ଚାନେ ନିଜର ଫସଲର ସଂରକ୍ଷଣ କରିପାରବେ ଆରୁ ନିଜର ଉତ୍ପାଦନକେ ବି ବଢ଼େଇ ପାରବେ। ସେନ୍ତା ଏଇ ଜୈବ କୀଟନାଶକ ଭିତରେ ଗୋଟେ କଛେ ନିମ୍ ତେଲ ବୋଲିକରି, ଏ ନିମ୍ ତେଲ ସାଧା ହିପାସେ 100 kg ନିମ୍ ମଞ୍ଜିକେ ପେଡ଼ାମା ବୋଇଲେ ସେନୁ 10 kg ନିମ୍ ତେଲ ବାହାରିଥିସିଏ। 1 liter ପାଣି ସନେ 3 ml ନିମ୍ ତେଲ ଆରୁ 1 gram କପଡ଼ା ସଫା କରବାର ପାଉଡର ନେଇ ହେଲେ ଡିଟରଜେଣ୍ଟ ପାଉଡର କେ ମିଶେଇ ଦେଇକରି ଇ ଅନୁପାତ ନେଇକା ନିମ୍ ତେଲ ଦ୍ରବଣ କେ ଆମେ ସିଞ୍ଚନ କର୍ମା ବୋଇଲେ ଧାନ ଫସଲର ପତ୍ରମୁଡ଼ା ପୋକ, ପତ୍ରଡିଆଁ ପୋକ, ଗଛଡିଆଁ ପୋକ, କାହାଳିଆ ପୋକ, ଗନ୍ଧି ପୋକ, ମାଟିଆ ଗୁଣ୍ଡି ପୋକ, ହଲଦି ଗୁଣ୍ଡି ପୋକ, ଉକୁଡ଼ିଆଁ ପୋକ, ଅଷ୍ଟପଦୀ ପୋକ ମନକେ ଆମେ ସହଜେ ଏଖା ଦମନ କରିପାରମା। ସେମିତି ଚିନାବାଦାମର ଯୌ ପୋକ, ପତ୍ରଡିଆଁ ପୋକ, ପନିପରିବାର ଡାଲ ଆରୁ ଫଲପିନ୍ଧା ପୋକ, ବନ୍ଧାକୋବିର ବିନ୍ଧା ପୋକ, ଠିକରିଆ ପୋକ, କତ୍ରିଆ ମାଛି, ସୋରିଷ ଗଛର ଯୌ ପୋକ, ବାଇଗନର ଫଲବିନ୍ଧା ପୋକ, ଭେଣିର ଧୁବଲା ମାଛି, ନାକଚନାର ଫଲବିନ୍ଧା ପୋକ, କପାର ଯୌ ପୋକ ଆରୁ ଧୁବଲା ମାଛି, ଆମର ଆମଡାହାଣି ପୋକ, ଇସବୁ ପୋକ ମନକେ ନିମ୍ ତେଲର ସାହାଯ୍ୟ ନେଇକରି ଆମେ ସହଜ ଉପାୟନେ ଇ ସବକେ ନିୟନ୍ତ୍ରଣ କରିପାରମା। ଏ ସେନ୍ତା ଆମେ ଡାଲି ଜାତୀୟ ଫସଲ ଲାଗି ଆରୁ ଚିନାବାଦାମର ସୂତ୍ରକୃମି ଜନିତ ଚେରଗଣ୍ଠି ରୋଗକେ ବି ଇ ନିମ୍ ତେଲ ସାହାଯ୍ୟ ନେ ଇଟାକେ ଆମର ଚାଷୀ ଦାଦାମାନେ ନିୟନ୍ତ୍ରଣ କରିପାରବେ। ସେନ୍ତା ବାଇଗନ ଆରୁ ପାତଲଘଣ୍ଟା ଗଛର ଚାରା ମନକେ 30% ନିମ୍ ତେଲ ନେ 30 minutes ପତକେ ବୁଡ଼େଇ କରି ତାକେ ଲଗାଯିବା ବୋଇଲେ ଆରୁ 30 days ପତକେ ପତର ମନକ ରୂପରେ ତାକେ ସିଞ୍ଚନ କର୍ମା ବୋଇଲେ ସେନ ଯୌ ପୋକ ଆରୁ ଫଲବିନ୍ଧା ପୋକ ଲାଗବାର ସମ୍ଭାବନା କମିଯାଇସିଏ। ସେନ୍ତା ଏବେ ଦେଖମା ଇ ନିମ୍ ପତରର ବ୍ୟବହାର କେନ୍ତା କରାଯାଇ ପାରବା ସେ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼ବା। ଏ ନିମ୍ ପତର ନୁ ତାର ରସକେ ବାହାର କରିଦେଇ କରି ଏଟାକେ ସିଞ୍ଚନ କର୍ମା ବୋଇଲେ ପନିପରିବା ନେ ଯେନ୍ ଯୌ ପୋକ ଥିସି ସେଟା ନିୟନ୍ତ୍ରଣ ହେଇପାରବା। ପ୍ରତି ଲିଟର ପାଣିରେ 5 liter ନିମ୍ ପତରର ରସ ଦରକାର ପଡ଼ିଥିସି। ନିମ୍ ପତରକେ ଶୁଖେଇ କରି ତାର ପଛେ ତାକେ ଗୁଣ ଖରିଦି କରି ଏକର ପିଛା 10 kg ନିମ୍ ପତରର ଗୁଣ ଶେଷ ତସଲା ସମିଆନେ ଜମିନେ ପ୍ରୟୋଗ କରିଦେଇ କରି ମଇ ମାରିଦେମା ବୋଇଲେ ମାଟି ତାର ସନେ ବିଶୋଧନ ହେଇଯିବା ଆରୁ ରୋଗ ପୋକ ଲାଗବାରଟା ବି କମିଯିବା। ସେନ୍ତା ଆର ଗୋଟେ ଅଛି ନିମ୍ ପିଡ଼ିଆ ବୋଲିକରି, ଶେଷ ଓଡ଼ଚା ସମିଆନେ ଏକର ପିଛା 100 kg ନିମ୍ ପିଡ଼ିଆ ଜମିନେ ପ୍ରୟୋଗ କରିଦେଇ କରି ମଇ ମାରିଦେଲେ ଚିନାବାଦାମ ଆରୁ ଅଲଗା ଫସଲ ମନକେ ଲାଗୁଥିବାର ଉଇ ମନକେ ଦମନ କରିହେବା। ନିମ୍ ପିଡ଼ିଆ ପ୍ରୟୋଗ କଲେ ସୂତ୍ରକୃମି ନିୟନ୍ତ୍ରଣ ବି ହେଇଥିସିଏ। ସେନ୍ତା ଏବେ ଆସୁଛେ ନିମ୍ କର୍ନେଲ୍ ଏକ୍ସଟ୍ରାକ୍ଟ ନିମ୍ ଭିତରୁ ପାଣିକେ ନିଃସାରଣ କରବାକେ ହେଲେ ପ୍ରଥମେ କଞ୍ଚା ନିମ୍ ମଞ୍ଜିକେ ଚୁପି ଦେଇକରି ସେ ଗୁଣ୍କେ ଗୋଟେ କପଡ଼ାନେ ବାନ୍ଧି ଦେଇକରି ବାଲ୍ଟି ନେଇ ହେଲେ ଗୋଟେ ଡ୍ରମ୍ ପାଣିନେ ଗୋଟେ ହେଲା ଝୁଲେଇ ଦେଇକରି ରଖବାକେ ପଡ଼ବାଏ। ଇନୁ ବାହାରି ଥିବାର କଞ୍ଚା ରସ୍କେ ସିଧା ସିଧା ଫସଲନେ ସିଞ୍ଚନ କରିକରି କୀଟ ମନ୍କେ ନିୟନ୍ତ୍ରଣ କରାଯାଇ ପାର୍ବାଏ। ପ୍ରାୟ 10 ଲିଟର ପାଣିନେ 500 ଗ୍ରାମ କଞ୍ଚା ନିମ୍ ମଞ୍ଜିକେ ଗୁଣ୍ କରିକରି ଭିଜାବାକେ ପଡ଼ବା। ଏ ବିଷୟ ଅଧିକା ଜାଣବାକେ ଚାହୁଁଥିଲି।

0: ବାର ଆମର ଚାଷୀ ଦାଦାମାନେ ପାଖେ ଥିବାର ଆମର କୃଷି କାର୍ଯ୍ୟାଳୟ ସଙ୍ଗେ ଯୋଗାଯୋଗ କରିବେ ବୋଇଲେ ଏ ବିଷୟରେ ଅଧିକା ଜିନିଷ ସେମାନେ ଜାଣିପାରିବେ।
1: ଚାଷର କଥା ଶୁଣୁଥିଲେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦର୍ଶକ ବୃନ୍ଦ, ଖବରଦାର, ଯଦି ବ୍ରେକିଂ ନ୍ୟୁଜ ହେବାରୁ ବଞ୍ଚିବାର ଅଛି ତେବେ ପଇସା ପଠେଇବା ସମୟରେ ନାମ ଆଉ ଧନରାଶି ସର୍ବଦା ପୁଣି ଥରେ ଯାଞ୍ଚ କରନ୍ତୁ।
2: RBI କହେ, କାହାକୁ ବି ପେମେଣ୍ଟ କଲାବେଳେ ଟିକିଏ ଧ୍ୟାନର ସହିତ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଏହି ବିରତି ପରେ
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କ'ଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କ'ଣ?
6: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶକ୍ତି ରୂପାର ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆପଣମାନଙ୍କୁ ଆମେ ନେଇଯାଉଛୁ ଆମର ଟକ୍ ଷ୍ଟୁଡ଼ିଓକୁ।

ବର୍ତ୍ତମାନ ଆମ ମନକୁ ବିଚଳିତ କରୁଛି ଅନେକ ଖବର, ଅନେକ ଦୃଶ୍ୟ। ପ୍ରକୃତିର ବିକଟାଳ ରୂପ ବିଭିନ୍ନ ପ୍ରକାରେ ଦେଖିବାକୁ ମିଳୁଛି। ହୃଦୟରେ ଗୋଟିଏ ଅଜଣା ଭୟ, କେତେବେଳେ କେଉଁଠି ଆଉ କିଛି ଘଟିଯିବ କି। ଏସବୁରୁ ଆମ ମନକୁ ଟିକିଏ ହଟାଇ ଶାନ୍ତି ଖୁସି ଦେବାକୁ ପହଞ୍ଚିଛି ଆମ ଶକ୍ତିରୂପା ଫୋରିନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆଜି ଢେର ସାରା କଥାବାର୍ତ୍ତା କରିବା ପାଇଁ ଆପଣଙ୍କ ସହିତ ମୁଁ ପଙ୍କଜିନୀ ଗୁରୁ। ନମସ୍କାର।

ଆଜି ଭଉଣୀମାନେ ଆପଣଙ୍କ ପାଇଁ ରହିଛି ମନ ପସନ୍ଦର ବଛା ବଛା କିଛି ଲଘୁ ସଙ୍ଗୀତ। ସେସବୁ ହେଉଛି ପକ୍ଷୀରାଜ ଘୋଡ଼ା ଚଢ଼ି ବାଟ ପଡ଼ିଥିଲା, ମନ କଲମରେ ଜୀବନ ମୋଡ଼ରେ ଚାଲୁ ଚାଲୁ, ଆଉ ପ୍ରୀତିର ପହିଲି ଚିଠି। ଆଉ ଆମ ସହିତ ଢେର ସାରା କଥାବାର୍ତ୍ତା କରନ୍ତୁ, ଆମକୁ ଏଇ ଦୁଇଟି ନମ୍ବରରେ ଫୋନ୍ କରିକି। ଫୋନ୍ ନମ୍ବର ଦୁଇଟି ହେଉଛି 2956628 ଆଉ 2956623। ଦେଖିବା ଆମର କେଉଁ ଭଉଣୀ ପ୍ରଥମେ ଫୋନ୍ କରିଛନ୍ତି। ଆମ ଭଉଣୀମାନେ ଚେଷ୍ଟା କରୁଛନ୍ତି ଆମ ସହିତ କଥାବାର୍ତ୍ତା କରିବା ପାଇଁ, ଆମେ ମଧ୍ୟ ତାଙ୍କର ଅପେକ୍ଷାରେ। ତ ଭଉଣୀମାନେ, ବର୍ତ୍ତମାନ ପାଣିପାଗରେ ଯେଉଁଭଳି ପରିବର୍ତ୍ତନ ଦେଖାଦେଲାଣି, ଯେ ଅନେକ ସତର୍କତା ସତ୍ତ୍ୱେ ମାନେ ଯେତେ ଜଗି ରଖିକି ଚଳିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି, ସୂର୍ଯ୍ୟ କିରଣର ଅଭାବ ସେ କାରଣ ମଧ୍ୟରୁ ଗୋଟିଏ। ଲଗାତାର ଲଘୁଚାପ ଜନିତ ବର୍ଷା ମେଘୁଆ ପାଗ ଯୋଗୁଁ ପ୍ରାୟ ସମସ୍ତେ କହିଲେ ଚଳେ ଥଣ୍ଡା କାଶ ଜ୍ୱରରେ ଆକ୍ରାନ୍ତ। ଔଷଧ ତ ଖାଇବା ଜରୁରୀ, ଡାକ୍ତରଙ୍କ ପରାମର୍ଶ ମଧ୍ୟ ଜରୁରୀ। ତା ସହିତ ଭଉଣୀମାନେ ପାଣିକୁ ସବୁବେଳେ ଫୁଟେଇକି ଥଣ୍ଡା କରିକି ଆପଣ ପିଅନ୍ତୁ। ଆଉ ଭଉଣୀମାନେ ଚେଷ୍ଟା କରୁଛନ୍ତି।

ନମ୍ବର ଡାଏଲ୍ କରୁଛନ୍ତି ଆମ ସହିତ କଥାବାର୍ତ୍ତା କରିବା ପାଇଁ। ଆମେ ମଧ୍ୟ ଅତିମାତ୍ରାରେ ଉତ୍ସାହୀ ଆଗ୍ରହୀ ସେମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ। ତ ଭଉଣୀମାନେ, ଖାଦ୍ୟ ଯେତିକି ଦରକାର ସେତିକି ସଠିକ୍ ପରିମାଣରେ ଗରମ ଗରମ ରାନ୍ଧିକି ଖାଇବା, ବାସି ଖାଦ୍ୟ ଖାଇବାନି। ବେଶୀ ରାନ୍ଧିଲେ ଅଯଥାରେ ବଳିଯିବ, ଖାଦ୍ୟ ମଧ୍ୟ ନଷ୍ଟ ହେବ। ସେଥିପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ସହିତ ଆମର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଥିବା ମାନେ ବଢ଼ୁଥିବା ଖାଦ୍ୟ ପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର। ଆମ ଭଉଣୀମାନେ ଚେଷ୍ଟା କରୁଛନ୍ତି, ନମ୍ବର ଡାଏଲ୍ କରୁଛନ୍ତି, ହେଲେ ବର୍ତ୍ତମାନ ଆସନ୍ତୁ ଏଠି ସୁନ୍ଦର ଗୀତଟି ଶୁଣିବା ଆମ ମନ ପସନ୍ଦର। ଭଉଣୀମାନେ ଗୀତ ତ ଶୁଣିବା, ଆପଣମାନେ ମଧ୍ୟ ନମ୍ବର ଡାଏଲ୍ କରନ୍ତୁ, ଚେଷ୍ଟା କରନ୍ତୁ। ବହୁତ ମାନେ ବହୁତ ଭଲ ଭଲ କଥା ଆପଣଙ୍କ ସହିତ ହେବାକୁ ଇଚ୍ଛା।

କରୁଛନ୍ତି, ନମ୍ବର ଡାଏଲ୍ କରୁଛନ୍ତି, ହେଲେ ବର୍ତ୍ତମାନ ଆସନ୍ତୁ ଏଠି ସୁନ୍ଦର ଗୀତଟି ଶୁଣିବା ଆମ ମନ ପସନ୍ଦର। ଭଉଣୀମାନେ ଗୀତ ତ ଶୁଣିବା, ଆପଣମାନେ ମଧ୍ୟ ନମ୍ବର ଡାଏଲ୍ କରନ୍ତୁ, ଚେଷ୍ଟା କରନ୍ତୁ, ବହୁତ ମାନେ ବହୁତ ଭଲ ଭଲ କଥା ଆପଣଙ୍କ ସହିତ ହେବାକୁ ଇଚ୍ଛା। ଆମେ ଅତିମାତ୍ରାରେ ଉତ୍ସାହୀ, ଆପଣଙ୍କୁ ଅପେକ୍ଷା କରିଛୁ। ଭଉଣୀମାନେ ସବୁଠୁ ବଡ଼ କଥା ହେଉଛି ସ୍ୱଚ୍ଛତା ବା ସଫା ସୁତୁରା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ସେ ନିଜର ପୋଷାକପତ୍ର ନିତ୍ୟ ବ୍ୟବହାର୍ଯ୍ୟ କପଡ଼ା ହେଉ ଅବା ଆଖପାଖ ପରିବେଶ ହେଉ, ଏସବୁ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ସବୁଦିନ ବ୍ୟବହାର କରୁଥିବା ବାସନ କୁସନ ଏସବୁକୁ ମଧ୍ୟ ଯେତେ ସମ୍ଭବ ସଫା ସୁତୁରା ରଖନ୍ତୁ, ମାନେ ଫୁଟା ପାଣିରେ ଧୁଅନ୍ତୁ। ବର୍ତ୍ତମାନ ଆପଣ ତ ଦେଖୁଛନ୍ତି ଚାରିଆଡ଼େ ଓଦା ଓଦା, ସବୁବେଳେ ବର୍ଷା ଲାଗି ରହିଛି, ଖରାର ମାତ୍ରା କମ୍, ବର୍ତ୍ତମାନ ମଶା ଆଉ ମାଛିର ଉପଦ୍ରବ ମଧ୍ୟ ବେଶୀ। ସେଥିପାଇଁ ଖାଦ୍ୟକୁ ମନେ ରଖିକି ଘୋଡ଼େଇକି ଆପଣ ରଖନ୍ତୁ, ଆଉ ତା ସଙ୍ଗେ ସଙ୍ଗେ ମଶାରୀ ନିଶ୍ଚିତ ରୂପେ ବାନ୍ଧିକି ତା ଭିତରେ ଶୁଅନ୍ତୁ। ଭଉଣୀମାନେ ଆଉ ଗୋଟିଏ ମନେ ରଖିବା ବିଷୟ ହେଉଛି ରାସ୍ତା କଡ଼ର ଖାଦ୍ୟ ଯେତେ ସଫା ସୁତୁରା, ମାନେ ଆପଣଙ୍କୁ ମନେ ହେଉଛି ଯେତେ ସଫା ସୁତୁରା ମନେ ହେଉଥିଲେ ମଧ୍ୟ ସେସବୁକୁ ଖାଇବା ନାହିଁ, କାରଣ ବାହାରିଆ ଖାଦ୍ୟ ଯେତେ ସ୍ୱଚ୍ଛ ଦେଖାଗଲେ ମଧ୍ୟ ଘରର ସଫା ସୁତୁରା ଖାଦ୍ୟ ଭଳି ଜମାରୁ ନୁହେଁ। ବର୍ଷା ଦିନେ ଆପଣ ଏତିକି ମନେ ରଖିକି କାର୍ଯ୍ୟ କରନ୍ତୁ, ନିଶ୍ଚୟ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଆଉ ଗୋଟିଏ କଥା ହେଉଛି ଭଉଣୀମାନେ, ଆପଣ ନିଶ୍ଚୟ ଅନୁଭବ କରୁଥିବେ କେବେ ନା କେବେ ମନଟା ଅଶାନ୍ତ ଲାଗେ, ଟିକିଏ କଥାରେ ବିରକ୍ତି ଅନୁଭବ ହୁଏ, କିଛି କାମ କରିବାକୁ ଇଚ୍ଛା ହୁଏନି, କାହା ସାଙ୍ଗରେ କଥା ହେବାକୁ ଇଚ୍ଛା ହୁଏନି, ଏମିତି ହୁଏ ନା ଆପଣଙ୍କ ସହିତ? ଭଲ ଜିନିଷ ମଧ୍ୟ ବିରକ୍ତିକର ଲାଗେ। ସେଇଭଳି ଲାଗିଲେ ଆମେ ଭାବି ହେଇଥାଉ କ'ଣ କଲେ ଶାନ୍ତି ଲାଗିବ। ଆଉ

0: हेलो
1: हेलो
0: हेलो, नमस्कार भौणी।
1: नमस्कार मॉर्निंग पाखल पड़ारु सुमित्रा साहू कहुथिली अपा
0: आमर सुमित्रा भौणी आपनकु मारे बहुत बहुत नमस्कार। केमती अछंती?
1: ଭଲ ଅଛୁ ଅପା, ତମେ ସମସ୍ତେ ଭଲ ଅଛ?
0: ହଁ, ଆମେ ସମସ୍ତେ ଭଲ ଅଛୁ। ଆଉ ଟିକେ ଟିକେ ଥଣ୍ଡା ଜ୍ୱର ବି ଆମକୁ ଛୁଇଁଛି। ଆପଣ ମାନେ ଭଲ ଅଛନ୍ତି?
1: ହଁ ଭଲ ଅଛୁ ଅପା।
0: ହଁ ସୁମିତ୍ରା ଭଉଣୀ, ଆଉ ନିଜର
1: ଯାକୁ
0: ମାନେ
1: ପାକ ଫେମିତି ଯାଅ ଅପା, ଏଇଟା ଥଣ୍ଡା ସର୍ଦି ହେବାକେ।
0: ହଁ। ସୁମିତ୍ରା ଭଉଣୀ, ଆପଣଙ୍କୁ ଗୀତ ଶୁଣିବେ କୁହନ୍ତୁ।
1: ତମର ପସନ୍ଦର ଦେଇଦେବେ ନା ଅପା?
0: ଆମ ପସନ୍ଦର ଶୁଣିବେ? ହଁ। ଆଉ
1: ଫୋନ ତ ନେଇ ଲାଗୁଛି ଅପା?
0: ଆଉ ଫୋନ ଲାଗୁନଥିଲା ଏଇ ମାନେ ଏଇ ଯୋଉ ବର୍ଷା ପାଗ ପାଇଁ। ହଁ ସୁମିତ୍ରା ଭଉଣୀ, ଆପଣ ଫୋନ କଲେ ବହୁତ ଖୁସି ଲାଗିଲା। ଯା ହଉ, ମନେ ରଖିଛନ୍ତି ଆପଣ, ମାନେ ଆମକୁ ମନେ ପକଉଛନ୍ତି।
1: ହଁ ଅପା, ମୁଁ ତ ଆଠ ଦିନ କେ ଥରେ ମନେ ପକାଉଛି ଅପା ମନକେ ଆରୁ।
0: ହୁଁ, ବହୁତ ଖୁସି ଲାଗେ ଆମ ସୁମିତ୍ରା ଭଉଣୀଙ୍କୁ ଭୁଲି ହୁଏ ନା। ଆଜି
1: ସବୁ
0: କଣ?
1: ପାଲି

0: ପାପା ପୁଣି ଏମିତି ହଉଛି ନା ଗୁରୁବାର କେ ଗୁରୁବାର।
1: ହଁ ଆଉ ସୁମିତ୍ରା ଭଉଣୀ ଆଜି କଣ ରାନ୍ଧିଥିଲେ କୁହନ୍ତୁ।
0: ଆଜି ମୁଇ କଡି ଆଲୁ ଜନି କର ସତୁଲା କରିଥିଲି ଦାର ରହିନି ଆର କୁକୁର ଭଜା।
1: ମାନେ କଡି ମିଳୁଛି ତାହେଲେ?
0: ନାଇଁ ଅପା ବଜାରରୁ ଆଣିଥିଲି।
1: ବଜାରରେ ମିଳୁଛି? ମୁଁ ଭାବୁଛି ମାନେ ଆଖପାଖ ଯୋଉ ଜଙ୍ଗଲର ସବୁ ଲୋକମାନେ ମାନେ ଲେଡି ମାନେ ବି ଆଣନ୍ତି ବିକିବାକୁ।
0: ଆମ ସାତ ଗାଁ ଗହଳି ଏକା ଯେ ଏଇଟା ତ ଟାଉନ ନେଇ ତ ବଜାର ଆଣିଥିଲି।
1: ଆଉ ସୁମିତ୍ରା ଭଉଣୀ କେମିତି ଯତ୍ନ ନଉଛନ୍ତି କୁହନ୍ତୁ? ନାତି ନାତୁଣୀ ସମସ୍ତେ ଆସିଥିବେ?
0: ହଁ ରାକ୍ଷୀ ସବୁ ଆଇଥିଲେ ନାତୁ ନାତୁଣୀ ମାନେ ଝିଅ ରାକ୍ଷୀ ବାନ୍ଧି ହେଇଥିଲା ଆମଠାରୁ।
1: ହଁ
0: କାଲି ପୁର ଦିନେ ଗଲେ ପାଇଥିଲେ ଯେ ବଡ଼ ଝିଅ ମାନେ
1: ସମସ୍ତେ ଜମା ହେଇଥିଲେ। ସମସ୍ତଙ୍କ ଦେହ ପା ଭଲ ଅଛି?
0: ହଁ ଭଲ ଅଛି ଅପା।
1: ହଁ ତାହେଲେ ସୁମିତ୍ରା ଭଉଣୀ ଆପଣଙ୍କୁ ମାନେ ଆମ ପସନ୍ଦର ଗୀତଟା ଶୁଣେଇ ଦଉଛୁ। ଆପଣ ଆମକୁ ଫୋନ୍ କଲେ ବହୁତ ଖୁସି ଲାଗିଲା।
0: ରହୁଛି ଅପା ନମସ୍କାର।
1: ନମସ୍କାର।

0: ଭଉଣୀ ମାନେ ଚେଷ୍ଟା କରୁଛନ୍ତି। ଆମେ ସବୁବେଳେ ଭଉଣୀମାନେ ଚାହୁଁ ଯେ ଆମ ପରିବାରର ସମସ୍ତେ ଆମ ସଂସ୍କୃତିକୁ ସଦାବେଳେ ଭଲ ପାଆନ୍ତୁ, ସବୁବେଳେ ସମ୍ମାନ ଦିଅନ୍ତୁ। ତାହେଲେ ଯାଇ ଛୁଆମାନେ ସେସବୁ ଦେଖିକି ଶିକ୍ଷା କରିବେ, ଆଉ ଶୃଙ୍ଖଳା, ସଂଯମତା, ଭଲ ଆଚରଣ, ସହନଶୀଳତା, ଏମିତି ସମସ୍ତ ପ୍ରକାର ସଂସ୍କାରମୂଳକ ବିଷୟକୁ ଜୀବନର ପ୍ରତିଟି ପାହାଚରେ ଉପଯୋଗ କରିବେ। ଭଉଣୀମାନେ ଚେଷ୍ଟା କରୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
0: ଭଉଣୀଙ୍କର ଫୋନ୍ଟି ତ କଟିଯାଇଛି। ଭଉଣୀମାନେ ଆପଣମାନେ ଜାଣିଥାଇ ପାରନ୍ତି ଯେ ଘରୁ ହିଁ ପିଲାମାନେ ଭଲ ବିଷୟ ଶିଖିଥାନ୍ତି, ସେଥିପାଇଁ ପିଲାଙ୍କ

ଭଉଣୀମାନେ ପିଲାଙ୍କ ଆଚରଣରେ ଯେତେବେଳେ କିଛି ଖରାପ ବିଷୟ ଲକ୍ଷ୍ୟ କରୁଛନ୍ତି ତତ୍କ୍ଷଣାତ୍ ସେଥିରେ ଲଗାମ ଲଗାଇବା ଦରକାର। ଠିକ୍ ସେତେବେଳେ ହିଁ ଛୁଆଟା ବୁଝିଯିବ ଯେ ଏହା କରିବେନି, ଆଉ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ତ ଭଉଣୀମାନେ ବର୍ତ୍ତମାନ ଆସନ୍ତୁ ଆମ ମନପସନ୍ଦର।

ବର୍ତ୍ତମାନ ଯାହା ସବୁ ଘଟି ଚାଲିଛି ତାହା ତ ଦୁଃଖଦାୟୀ, କିନ୍ତୁ ଏଥିରୁ ଆମେ ଶିକ୍ଷା କରିବା ଉଚିତ ଯେ ପ୍ରକୃତିର ସୁରକ୍ଷା କେତେ ଜରୁରୀ। ନିଜ ଉପରେ ସବୁ ରହିଲା। ରହୁଛି ଆଜି ପାଇଁ। ମତାମତ ପଠାଇବେ 8895994143 ନମ୍ବରରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣୁଥିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଏବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନୂଆଦିଲ୍ଲୀଠାରେ ବେଲଜିୟମ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନ ପରିଷଦର କୌଣସି ସାମ୍ବିଧାନିକ କ୍ଷମତା ନାହିଁ, କହିଲେ ସୁପ୍ରିମକୋର୍ଟ। ବିଶ୍ୱର ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଜନ୍ମଗତ ନାଗରିକତାକୁ ସୀମିତ ରଖିବା ନେଇ ଟ୍ରମ୍ପ ପ୍ରଶାସନର ସଂଶୋଧିତ ଆଦେଶର କାର୍ଯ୍ୟକାରିତା ଉପରେ ଆମେରିକାର ଏକ ଫେଡେରାଲ କୋର୍ଟ ଜାରି କଲେ ସ୍ଥଗିତାଦେଶ। ଏବଂ ଟି20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ହଂକଂ ମଧ୍ୟରେ ଆଜି ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ବେଲଜିୟମ ପ୍ରତିପକ୍ଷ ବାର୍ଟ ଡେଇ ୱେଭରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି। ବିଭିନ୍ନ ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହେଉଥିବା ଜଣାପଡ଼ିଛି। ବୈଠକ ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ବେଲଜିୟମ ପ୍ରଧାନମନ୍ତ୍ରୀ ଆଜି ସକାଳେ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ୱେଭର ତିନିଦିନିଆ ଭାରତ ଗସ୍ତରେ ଆସି ଗତ ରାତିରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଗତବର୍ଷ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ୱେଭରଙ୍କର ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ସହ ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଶ୍ରୀ ୱେଭର ଭାରତୀୟ ଶିଳ୍ପ ସଂଘର ଏକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ୱେଭରଙ୍କ ଏହି ଗସ୍ତ ଭାରତ ଏବଂ ବେଲଜିୟମ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା, ନବୀକରଣୀୟ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହି ଗସ୍ତ ମାର୍ଗ ଉନ୍ମୁକ୍ତ କରିବ ବୋଲି କୁହାଯାଉଛି। ଭାରତ ଏବଂ ବେଲଜିୟମ ମଧ୍ୟରେ ଗତ 3 ଶତାବ୍ଦୀରୁ ଅଧିକ ସମୟ ଧରି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିଛି। 1947 ସେପ୍ଟେମ୍ବର ମାସରେ ସ୍ୱାଧୀନ ଭାରତ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ପ୍ରଥମ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମ ଅନ୍ୟତମ ଥିଲା। ୟୁରୋପୀୟ ଅଞ୍ଚଳରେ ବେଲଜିୟମ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $13 ବିଲିୟନରୁ ଅଧିକ ରହିଥିଲା। ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ଙ୍କ ସହ ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିନିଧିସ୍ତରୀୟ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଶ୍ରୀ ସିଂହ ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବେଲଜିୟମ ଭାରତରେ ଏକ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୃଷ୍ଟିକୋଣ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଆଜିର ଆଲୋଚନା ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତକୁ ଏକ ଜନବହୁଳ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ଦେଶ ବୋଲି ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ବର୍ଣ୍ଣନା କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ସହଯୋଗ, ତାଲିମ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ବ୍ୟାପକ କରିବାକୁ ବୈଠକ ଅବସରରେ ଉଭୟ ନେତା ସହମତ ହୋଇଛନ୍ତି। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନଜୀବୀ ପରିଷଦ ବିସିଆଇର କୌଣସି ସାମ୍ବିଧାନିକ କ୍ଷମତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ନିଜସ୍ୱ ନିୟାମକ ମାନଦଣ୍ଡ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଜୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି। ହାଇଦ୍ରାବାଦର ନାଲସାର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତିଙ୍କ ପ୍ରସ୍ତାବିତ ଅଂଶଗ୍ରହଣକୁ ବିରୋଧ କରିବା ପରିପ୍ରେକ୍ଷୀରେ ସେଠାକାର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ବିସିଆଇର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ସଂକ୍ରାନ୍ତ ଏକ ମାମଲାର ବିଚାର କରି ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ନାଲସାର ପ୍ରସଙ୍ଗ ନେଇ ବିସିଆଇ ଦ୍ୱାରା ଜାରି ହୋଇଥିବା 2 ବିଜ୍ଞପ୍ତିକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଆଇନ ବୃତ୍ତିକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଉପରେ ବିସିଆଇର କୌଣସି ପ୍ରକାର ନିୟାମକ ନିୟନ୍ତ୍ରଣ ରହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପ୍ରସ୍ତାବିତ ନାଲସାର ବିଶ୍ୱବିଦ୍ୟାଳୟ ଗସ୍ତକୁ ସେଠାକାର ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଏହାର ଆଧାରରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର 2000

26 ସ୍ନାତକଙ୍କୁ ଓକିଲ ଭାବେ ଗ୍ରହଣ ନ କରିବା ପାଇଁ ବିସିଆଇ ପକ୍ଷରୁ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବିସିଆଇ ପ୍ରତ୍ୟାହାର କରିନେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନବସୃଜନ ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟାଧାରିତ ଭାରତ ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିବ। ନୂଆଦିଲ୍ଲୀରେ ଭାରତୀୟ ଅଟୋମୋବାଇଲ୍ ଉତ୍ପାଦକ ସଂଘ ସିଆମ୍ର 66ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର 22,75,000 କୋଟିରୁ ଅଧିକ ହୋଇଛି। ଜିଏସ୍ଟି ସଂଗ୍ରହର ଏହା 15% ଅବଦାନ ରଖୁଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଏହି ଶିଳ୍ପକ୍ଷେତ୍ର ଯୋଗୁଁ ପ୍ରାୟ 4 କୋଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଗତ ଆର୍ଥିକ ବର୍ଷରେ ଭାରତର ଅଟୋମୋବାଇଲ୍ ରପ୍ତାନୀ 24% ବୃଦ୍ଧି ପାଇଛି। ଦେଶର ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମକୁ ଅଟୋଶିଳ୍ପର ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ଗଡ଼କରୀ ବର୍ଣ୍ଣନା କରିଛନ୍ତି। 11ଟି କମ୍ପାନୀର 30ରୁ ଅଧିକ ଯାନବାହନର ମଡେଲ ଏହାଦ୍ୱାରା ପ୍ରମାଣିତ ହୋଇସାରିଛି। ଏଭଳି ପଦକ୍ଷେପ ପରୀକ୍ଷଣ ଖର୍ଚ୍ଚକୁ ହ୍ରାସ କରିବା ସହ ବିଶ୍ୱ ବଜାରରେ ଭାରତୀୟ ଯାନବାହନର ବିଶ୍ୱସନୀୟତାକୁ ଅଧିକ ମଜବୁତ କରିଛି। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକାରୀ କରାଯିବ। ଏଥିରେ ଦୁର୍ଘଟଣା ହ୍ରାସ, ପଦଯାତ୍ରୀଙ୍କ ସୁରକ୍ଷା, ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଉନ୍ନତ ସୁରକ୍ଷା ମାନଦଣ୍ଡକୁ କାର୍ଯ୍ୟକ୍ଷମ କରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଗ୍ରେଡେଡ୍ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ ସ୍ୱରୂପ ଏଭଳି ପ୍ରୟାସ ଜାରି ରହିଛି। ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଗାଡ଼ିଚାଳନା ପ୍ରଶିକ୍ଷଣ, ଯାନବାହନ ଫିଟ୍ନେସ୍ ଏବଂ ସ୍କ୍ରାପିଂ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶ୍ରୀ ଗଡ଼କରୀ ଅଟୋ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆମେରିକାରେ ଜନ୍ମଗତ ନାଗରିକତାକୁ ସୀମିତ ରଖିବା ନେଇ ଟ୍ରମ୍ପ ପ୍ରଶାସନର ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଏକ ଫେଡେରାଲ୍ କୋର୍ଟ ପ୍ରତିବନ୍ଧକ ଜାରି କରିଛନ୍ତି। ଆମେରିକା ଜିଲ୍ଲା ବିଚାରପତି ଡେବୋରା ୱୋର୍ଡମ୍ୟାନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଆମେରିକୀୟ ସମ୍ବିଧାନର ଉଲ୍ଲଂଘନ କରୁଛି ବୋଲି ବିଚାରପତି ମତବ୍ୟକ୍ତ କରିଛନ୍ତି। ଜନ୍ମଗତ ନାଗରିକତା ନେଇ ପୂର୍ବରୁ ପ୍ରଦତ୍ତ ପ୍ରଶାସନିକ ନିଷ୍ପତ୍ତିକୁ ଗତ ଜୁନ୍ 30 ତାରିଖରେ ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଗତ ମାସ 6 ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସଂଶୋଧିତ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ। ଏହି ସଂଶୋଧିତ ଆଦେଶ ବଳରେ ପର୍ଯ୍ୟଟକ, ବିଦେଶୀ ସରକାରୀ କର୍ମଚାରୀ, ପ୍ରବାସୀ ଆଦିଙ୍କ ସନ୍ତାନକୁ ନାଗରିକତା ପ୍ରଦାନ ନେଇ ପ୍ରତିବନ୍ଧକ ରହିଛି। ବୟନ ଏବଂ ଫ୍ୟାସନ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛନ୍ତି। ବିଶ୍ୱ ବଜାରରେ ଭାରତୀୟ ପୋଷାକ ଏବଂ କାରିଗରଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୟନ ମନ୍ତ୍ରଣାଳୟର ସଚିବ ନୀଲମ ସାମିରାଓଙ୍କ ଉପସ୍ଥିତିରେ ଭାରତ ଟେକ୍ସ ଟ୍ରେଡ୍ ଫେଡେରେସନ୍ ଏବଂ ଫ୍ରାନ୍ସର ପ୍ରିମିୟର ଡିଭିଜନ ସୋସାଇଟି ଆନୋନିନ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ବଜାର ପ୍ରବେଶ, ନିରନ୍ତର ପରିଚାଳନା ଏବଂ ଜ୍ଞାନର ଆଦାନ ପ୍ରଦାନରେ ଏହି ବୁଝାମଣାପତ୍ର ଅଧିକ ସହଯୋଗ ପ୍ରଦାନ କରିବ। ଜାତୀୟ ହସ୍ତତନ୍ତ ବିକାଶ ନିଗମ ଏବଂ ବିଶ୍ୱର ଅଗ୍ରଣୀ ପୋଷାକ ଓ ଫ୍ୟାସନ୍ ସୋର୍ସିଂ ବାଣିଜ୍ୟ ମେଳା ପ୍ରିମିୟର ଭିଜନ ସହିତ ମଧ୍ୟ ଏହି ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ସଚିବ ଶ୍ରୀମତୀ ରାଓ ଭାରତର ବୟନଶିଳ୍ପ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ନ୍ୟୁୟର୍କଠାରେ ଏକ ଉଚ୍ଚସ୍ତରୀୟ ବ୍ୟାବସାୟିକ ନେତୃତ୍ୱ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ସଂସ୍କାର ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ଅର୍ଥନୈତିକ ଅଭିବୃଦ୍ଧି ଏହାର ପ୍ରତିଫଳନ ବୋଲି ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନିୟାମକ ତଥା ଅନୁପାଳନ ଜନିତ ପଦକ୍ଷେପ ଅଧିକ ସହଜ ହୋଇପାରିଛି। ଟି20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଗ୍ରୁପ୍ ଏର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନୂଆଦିଲ୍ଲୀଠାରେ ବେଲଜିୟମ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନ ପରିଷଦର କୌଣସି ସାମ୍ବିଧାନିକ କ୍ଷମତା ନାହିଁ, କହିଲେ ସୁପ୍ରିମକୋର୍ଟ। ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ନବସୃଜନ ଓ ଗୁଣବତ୍ତା ଆଧାରରେ ଭାରତ ବିଶ୍ୱ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ, କହିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ ହେଲା ପାଇଲଟ ସର୍ଭେ ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେବ କୃଷ୍ଣ ଜନ୍ମନୀତି ଏବଂ ଭୁବନେଶ୍ୱରରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ ପୂର୍ବାଞ୍ଚଳ ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ନବସୃଜନ, ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ଆଧାରିତ ଭାରତ ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ଅଟୋମୋବାଇଲ୍ ଉତ୍ପାଦକ ସଂଘ ସିଆମ୍ର 66ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର 22,75,000 କୋଟିରୁ ଅଧିକ ହୋଇଛି। ଜିଏସ୍ଟି ସଂଗ୍ରହର ଏହା 15% ଅବଦାନ ରଖୁଛି। ଏହି ଶିଳ୍ପ କ୍ଷେତ୍ର ଯୋଗୁଁ ପ୍ରାୟ 4 କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଗତ ଆର୍ଥିକ ବର୍ଷରେ ଭାରତର ଅଟୋମୋବାଇଲ୍ ରପ୍ତାନୀ 24% ବୃଦ୍ଧି ପାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଗ୍ରେଡେଡ୍ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ ସ୍ୱରୂପ ଏଭଳି ପ୍ରୟାସ ଜାରି ରହିଛି। ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଗାଡ଼ି ଚାଳନା ପ୍ରଶିକ୍ଷଣ, ଯାନବାହନ ଫିଟ୍ନେସ୍ ଏବଂ ସ୍କ୍ରାପିଂ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶ୍ରୀ ଗଡ଼କରୀ ଅଟୋ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ଆରମ୍ଭ ହୋଇଛି। ବିଏମ୍ସି ଅଧୀନରେ ଥିବା 3 ବିଧାନସଭା କ୍ଷେତ୍ରରେ ଆସନ୍ତା 11 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର ମାସ 26 ନଭେମ୍ବର ମାସ 7 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟର 4 ଚିନିକଳର ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି। ଏହାଫଳରେ ଆଖୁ ଚାଷୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ଅନେକ ପରିବାର ରୋଜଗାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଓଡ଼ିଶାର କୃଷିକ୍ଷେତ୍ର ନୂତନ ଦିଗକୁ ଅଗ୍ରସର ହେଉଛି। ନୟାଗଡ଼ ସମେତ ରାଜ୍ୟର 4 ଚିନିକଳର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ଯୁବପିଢ଼ିଙ୍କୁ ସମ୍ମାନଜନକ ରୋଜଗାର ଏବଂ

0: ଅର୍ଥନୀତିକୁ ନୂଆ ଗତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟରେ ଜାରି ରହିଥିବା ଏବଂ ଆଗକୁ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। ସାଇବର ସୁରକ୍ଷା, ନିଶାମୁକ୍ତ ଭାରତ, ଟିବି ମୁକ୍ତ ଭାରତ ଓ ଭୁବନେଶ୍ୱର ପାରାଦୀପ ପୁରୀ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: साइबर सिक्योरिटी, नशा मुक्त भारत, टीबी मुक्त भारत, डी रेगुलेशन 2.0 एमती बहुत जिनस अच्छी जहां ऊपर हमको कहा जाऊ छी कि एटा फोकस एरिया से सब को मध्य हमें आज रिव्यू करले तो राज्य रे हमें कोण कोण आउ जिनस हाथ को नौ छु भुवनेश्वर कटक पुरी पारादीप इकोनॉमिक रीजन से इथरे कोण कोण प्रोजेक्ट समर जाऊ छी हमर ଟୁରିଜମ୍ ରେ କ'ଣ କ'ଣ ପ୍ରୋଜେକ୍ଟ ଯାଉଛି ଆମର ଯୋଉ ଲ୍ୟାଣ୍ଡ ରିଲେଟେଡ୍ କିଛି କେବେ କେବେ ଇସ୍ୟୁଜ୍ ହେଉଛି ତାକୁ ଆମେ କେମିତି ରିଜଲ୍ଭ କରିବା ଏ ସବୁ ଆଜି ଆମେ ଡିସ୍କସ୍ କଲେ।
0: 2023 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ 25 ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିରେ ରାସ୍ତା, ରେଳ ଯୋଗାଯୋଗ, ପାନୀୟ ଜଳ ସହିତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା 7:00 ରାତ୍ର 12:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37 ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ 24 ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13 ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ବୈଠକରେ ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସହ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ, ସୁଗମ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନ୍ଭାରମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇ ଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇ ଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମ, ଶକ୍ତି, ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସରକାର, ଶିଳ୍ପ, ପ୍ରଶିକ୍ଷଣ, ସାମାଜିକ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରୁ ପ୍ରାୟ 30,000 ଏବଂ 2035 ସୁଦ୍ଧା ଏହାର ଦ୍ୱିଗୁଣ ନିଯୁକ୍ତି ସୃଷ୍ଟି ହୋଇପାରେ। ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପରୁ 48,400ରୁ ଊର୍ଦ୍ଧ୍ୱ ନିଯୁକ୍ତିର ସମ୍ଭାବନା ରହିଛି। କୃଷି, ବନୀକରଣ, ଜଙ୍ଗଲ ପରିଚାଳନା, ହେନ୍ତାଳ ବଣ ପୁନରୁଦ୍ଧାର ଓ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ସବୁଜ ନିଯୁକ୍ତିର ବଡ଼ କ୍ଷେତ୍ର ହୋଇପାରିବ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ ଏଥିରେ ଯୋଗଦେଇ ସବୁଜ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ମତ ରଖିଥିଲେ। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର 47ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିଶାମୁକ୍ତ ଭାରତ ଗଠନ ସଂକଳ୍ପକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍ ପକ୍ଷରୁ ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଗତ 2 ସପ୍ତାହ ମଧ୍ୟରେ ଜିଲ୍ଲାର 16 ଥାନା ଅଧୀନରେ ରହିଥିବା ମହାବିଦ୍ୟାଳୟ, ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ 33 ନିଶା ବିରୋଧୀ ସଚେତନତା ବାର୍ତ୍ତା ସମ୍ବଳିତ କାର୍ଯ୍ୟକ୍ରମ କରାଯାଇଥିଲା। ଅଭିଯାନରେ ପୁଲିସ୍ କର୍ମଚାରୀଙ୍କ ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ଏହି ସଚେତନତାର ବାର୍ତ୍ତା ତୃଣମୂଳ ରେ ପହଞ୍ଚି ପାରିବ ବୋଲି ଜିଲ୍ଲା ପୁଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ 300ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଶିବିରରେ ପ୍ରଶାସନ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6ଟି ରାଜ୍ୟର 220ରୁ ଉର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେବ। ପାଣିପାଗ, ଲଘୁଚାପର ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରର 200ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146ଟି ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନବସୃଜନ ଓ ଗୁଣବତ୍ତା ଆଧାରରେ ଭାରତ ବିଶ୍ୱ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ, କହିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ ହେଲା ପାଇଲଟ ସର୍ଭେ ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେବ କୃଷ୍ଣ ଜନ୍ମନୀତି ଏବଂ ଭୁବନେଶ୍ୱରରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଇଲେକ୍ଟ୍ରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଓ ଲମ୍ମେ ଏହି କଥାଚିତ୍ରରୁ ଶୁଣନ୍ତୁ, କହିଛନ୍ତି କେ କେ। ଗୀତ ରଚନା ନୀଲେଶ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବେସରମ କଥାଚିତ୍ରରୁ। ଗାଇଛନ୍ତି ଅଭିଜିତ ଓ ଶ୍ରେୟା ଘୋଷାଲ। ଗୀତ ରଚନା ରାଜୀବ ପନୱାଲ। ସଙ୍ଗୀତ ନିର୍ଦ୍ଦେଶନା ଲଳିତ ପଣ୍ଡିତ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ରେଡ଼ି କଥାଚିତ୍ରରୁ, ଗାଇଛନ୍ତି ତୁଳସୀ କୁମାର ଓକେକେ, ଗୀତ ରଚନା ନୀଲେଶ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ତିରିଶ ମିନିଟ୍ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି ଆଠଟାରେ, ରାତି ଆଠଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ହିନ୍ଦୀ ଭକ୍ତିଗୀତ। ପରିବେଷଣ କରିବେ ଭୂପିନ୍ଦର, ସୁଧା ମାଲହୋତ୍ରା ଏବଂ ସୁରିନ୍ଦର କୋହଲି। ସ୍ପୋର୍ଟସ୍ କ୍ୟାଣ୍ଡ ରାତି ଆଠଟା ବାଜି ତିରିଶ ମିନିଟ୍ରେ, ସ୍ପଟଲାଇଟ୍ ରାତି ନଅଟା ବାଜି ଷୋହଳ ମିନିଟ୍ରେ ଏବଂ ରାତି ନଅଟା ବାଜି ତିରିଶ ମିନିଟ୍ରେ ଶୁଣିବେ। ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଲୋକଗୀତ, ଆଞ୍ଚଳିକ ଗୀତ ଓ ସୁଗମ ସଙ୍ଗୀତ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସେହେନାଇ ବାଦନ ରାତି ଦଶଟା ବାଜି ତିରିଶ ମିନିଟ୍ରେ। ପରିବେଷଣ କରିବେ ଅଲ୍ଲୀ ଅହମ୍ମଦ ହୁସେନ, ଏଥିରେ ଶୁଣିବେ ରାଗ କଲାବତୀ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ ପାଞ୍ଚଟାରେ, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମବର୍ତ୍ତମାନ ଅପରାହ୍ନ 5ଟା। ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆଜି ଶୁଣିବା ଏହାର 1364ତମ ଭାଗ।

କେହି ବୋଧ ହୁଏ ନିଜ ସ୍ୱପ୍ନକୁ ନେଇ ଆଜି ବି ଲଢୁଛନ୍ତି। ଏହି ସୁନ୍ଦର ସନ୍ଧ୍ୟାରେ ଆସନ୍ତୁ ଟିକେ ଅଟକିବା, ଆକାଶକୁ ଚାହିଁବା ଆଉ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବା। ଆମେ ଯେଉଁ ଦୁନିଆରେ ବଞ୍ଚୁଛୁ ତାକୁ ଆମେ ପ୍ରକୃତରେ କେତେ ଜାଣିଛୁ? ଆମ ଆଖି ସାମ୍ନାରେ ଥିବା ଗୋଟିଏ ଛୋଟ ପତ୍ର ଠାରୁ ଆକାଶରେ ଥିବା କୋଟି କୋଟି ତାରା ପର୍ଯ୍ୟନ୍ତ ପ୍ରକୃତି ଆମ ସାମ୍ନାରେ ପ୍ରତିଦିନ ଅସଂଖ୍ୟ ପ୍ରଶ୍ନ ରଖୁଛି, କିନ୍ତୁ ସେହି ପ୍ରଶ୍ନ ଗୁଡିକର ଉତ୍ତର ଖୋଜିବାକୁ କେହି ନା କେହି ଆଗକୁ ଆସିଛନ୍ତି। କେହି ରାତି ପରେ ରାତି ଲାବୋରେଟୋରୀରେ ପରୀକ୍ଷା କରିଛନ୍ତି, କେହି ଅସଫଳତା ପରେ ପୁଣି ଚେଷ୍ଟା କରିଛନ୍ତି, କେହି ହଜାର ଥର ବିଫଳ ହୋଇ ମଧ୍ୟ ପଚାରିଛନ୍ତି ଆଉ ଥରେ ଚେଷ୍ଟା କଲେ କଣ ହବ। ସେଇ ଜିଜ୍ଞାସା, ସେ ଅଦମ୍ୟ ଚେଷ୍ଟା ଆଉ କାହିଁକି ପଚାରିବାର ସାହସ ମଣିଷକୁ ଆଜି ଏତେ ଦୂରକୁ ନେଇ ଆସିଛି। ବିଜ୍ଞାନ ଆମକୁ କେବଳ ନୂଆ ଯନ୍ତ୍ର ଦେଇନାହିଁ, ଏହା ଆମକୁ ଭାବିବା ଶିଖେଇଛି, ପ୍ରଶ୍ନ କରିବା ଶିଖାଇଛି, ଭୁଲରୁ ଶିଖି ପୁଣି ଉଠିବା ଶିଖେଇଛି। ତେଣୁ ବିଜ୍ଞାନ କେବଳ ପୁସ୍ତକର କିଛି ଅଧ୍ୟାୟ ନୁହେଁ, ବିଜ୍ଞାନ ହେଉଛି ଗୋଟିଏ ମନୋଭାବ, ଜାଣିବାର ଇଚ୍ଛା, ପ୍ରଶ୍ନ କରିବାର ସାହସ ଏବଂ ସତ୍ୟକୁ ଖୋଜିବାର ଯାତ୍ରା। ତେବେ ଆସନ୍ତୁ ଆଜିର ଏହି ସନ୍ଧ୍ୟାରେ ତଥ୍ୟକୁ କରିବା ରୋଚକ, ରହସ୍ୟକୁ କରିବା ରୋମାଞ୍ଚକର ଆଉ ବିଜ୍ଞାନକୁ କରିବା ଆମ ଜୀବନରେ ଆଉ ଟିକେ ନିକଟ, ଯେଉଁଠି ପ୍ରତ୍ୟେକ ପ୍ରଶ୍ନ ନେଇ ଆସେ ନୂଆ କାହାଣୀ, ପ୍ରତ୍ୟେକ ରହସ୍ୟ ନେଇ ଆସେ ଗୋଟିଏ ନୂଆ ଜ୍ଞାନ ଆଉ ପ୍ରତ୍ୟେକ ଜ୍ଞାନ ଆମକୁ ନେଇଯାଏ ଆଉ ଗୋଟିଏ ପାଦ ଆଗକୁ। ଆସନ୍ତୁ ଆଜି ପୁଣି ଥରେ ପ୍ରଶ୍ନ କରିବା, ଜିଜ୍ଞାସୁ ହେବା ଆଉ ବିଜ୍ଞାନ ସହିତ ଆବିଷ୍କାର କରିବା ଆମ ଚାରିପାଖର ଏହି ଅଦ୍ଭୁତ ଦୁନିଆକୁ। ବନ୍ଧୁଗଣ, ସନ୍ଧ୍ୟା ହେଉଛି ସେହି ସମୟ ଯେତେବେଳେ ଦୁନିଆ ସାମାନ୍ୟ ଧୀର ହୋଇଯାଏ ଆଉ ଏହି ନିରବତା ଭିତରେ ଚାଲନ୍ତୁ ଆଜି ଅତୀତର ଏପରି ଏକ କାହାଣୀ ଭିତରକୁ ଯିବା ଯାହା ଆମ ଜୀବନର ସବୁଠାରୁ ବଡ଼ ସତ୍ୟ ସହ ଯୋଡ଼ି ହୋଇ ରହିଛି। ଆପଣ କେବେ ଭାବିଛନ୍ତି ଆମ ଆଖିର ରଙ୍ଗ, ଆମ ଚେହେରା, ଆମ ଏହି ଅସ୍ତିତ୍ୱ, ଏ ସବୁର ନକ୍ସା କେଉଁଠି ଲେଖା ହୋଇଛି? ଏହା ଲେଖା ହୋଇଛି ଆମ ଶରୀରର କୋଷ ଭିତରେ ଥିବା ଏକ କ୍ଷୁଦ୍ର ଅଣୁ ଡିଏନ୍ଏରେ। ଡିଏନ୍ଏ ନାମ ଶୁଣିଲେ ଆମ ମନକୁ ଦୁଇ ଜଣ ବୈଜ୍ଞାନିକଙ୍କ ନାମ ଆସେ, ୱାଟସନ୍ ଓ କ୍ରିକ୍। କିନ୍ତୁ ଏହି କାହାଣୀର ଅନ୍ୟ ପଥରେ ଥିଲେ ଜଣେ ମହିଳା ଯାହାଙ୍କ 60 ଘଣ୍ଟାର କଠୋର ପରିଶ୍ରମ, ଗୋଟିଏ ଅନ୍ଧାର ଘର ଆଉ ଏକ ଐତିହାସିକ ଫଟୋ। ଫଟୋ 51 ବିନା ବିଜ୍ଞାନ କେବେ ବି ଡିଏନ୍ଏ ର ଡବଲ ହେଲିକ୍ସ ରୂପକୁ ଦେଖିପାରି ନଥାନ୍ତା। ସେହି ଅସାଧାରଣ ଅପ୍ରତିଦ୍ୱନ୍ଦ୍ୱୀ ବିଜ୍ଞାନ ସାଧିକା ଜଣକ ହେଉଛନ୍ତି ରୋଜାଲିନ୍ ଫ୍ରାଙ୍କଲିନ୍, ଜୀବନ ସାରା ଯିଏ କେବଳ ଗୋଟିଏ ପ୍ରଶ୍ନ ପଚାରିଲେ, ପ୍ରମାଣ କାହିଁ? ଯିଏ କୌଣସି ଅନୁମାନ ଉପରେ ବିଶ୍ୱାସ ନ କରି ପ୍ରମାଣ ସାହାଯ୍ୟରେ ସତ୍ୟକୁ ଖୋଜିବାକୁ ନିଜ ଜୀବନର ବ୍ରତ କରି ନେଇଥିଲେ। ଆଜି ବିଜ୍ଞାନିକାର ଏହି ବିଶେଷ ସନ୍ଧ୍ୟାରେ ଆମେ ଆଲୋଚନା କରିବା ରୋଜାଲିନ୍ଙ୍କ ସେହି ଜିତ୍, ତାଙ୍କର ଅବିଭାଜ୍ୟ ଅବଦାନ ଏବଂ ତାଙ୍କୁ ଇତିହାସରୁ ମିଳିଥିବା ସେହି ବିଳମ୍ବିତ ନ୍ୟାୟ ବିଷୟରେ। ତେବେ ଆସନ୍ତୁ ବନ୍ଧୁଗଣ, ଟିକେ ଆରାମରେ ବସନ୍ତୁ ଏବଂ ହୃଦୟ ସହ ଶୁଣନ୍ତୁ, କାରଣ ଆଜିର ସନ୍ଧ୍ୟା କେବଳ ବିଜ୍ଞାନର ନୁହେଁ ବରଂ ସତ୍ୟ, ସଂଘର୍ଷ ଆଉ ସମର୍ପଣର କାହାଣୀ। ଆସନ୍ତୁ ଆରମ୍ଭ କରିବା ଆମ ପ୍ରିୟ କାର୍ଯ୍ୟକ୍ରମ ବିଜ୍ଞାନିକାର ଏହି ସନ୍ଧ୍ୟାକୁ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଏଇ ସୁନିଲି ସନ୍ଧ୍ୟାରେ ସହୃଦୟ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ବିଜ୍ଞାନିକାରୀ। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ବନ୍ଧୁଗଣ, ସନ୍ଧ୍ୟା ଆକାଶରେ ସୂର୍ଯ୍ୟ ଧୀରେ ଧୀରେ ଲୁଚି ଯାଉଛି। ଦିନର ବ୍ୟସ୍ତତା ପରେ ଚା କପ୍ରୁ ଉଠୁଥିବା ଧୂଆଁ ସହ ଟିକେ ଆରାମର ମୁହୂର୍ତ୍ତ। କେହି ଘରକୁ ଫେରୁଛନ୍ତି, କେହି କାମ ସାରି ରାସ୍ତାରେ।

ଯୁବବନ୍ଧୁ, 1953 ମସିହାରେ ଏକ ଆବିଷ୍କାର ସମ୍ପୂର୍ଣ୍ଣ ଦୁନିଆକୁ ବଦଳାଇ ଦେଲା। ମଣିଷ ପ୍ରଥମ ଥର ପାଇଁ ବୁଝିଲା ଯେ ଆମ ଭିତରେ ଥିବା ଡିଏନ୍ଏ ର ଆକାରଟି କେମିତି। ଏହି ଆବିଷ୍କାର ସହିତ ଦୁଇଟି ନାମ ଇତିହାସରେ ଅମର ହୋଇଗଲା, ଜେମ୍ସ ୱାଟସନ୍ ଏବଂ ଫ୍ରାନ୍ସିସ୍ କ୍ରିକ୍। କିନ୍ତୁ କାହାଣୀ ପଛରେ ଜଣେ ମହିଳା ବୈଜ୍ଞାନିକଙ୍କ ଅଦମ୍ୟ ପରିଶ୍ରମ ଓ ସତ୍ୟତାର ଆଗ୍ରହ ଥିଲା, ଯାହାଙ୍କ ବିନା ଏହି ଆବିଷ୍କାର ଅସମ୍ଭବ ଥିଲା। ସେ ହେଉଛନ୍ତି ରୋଜାଲିଣ୍ଡ ଫ୍ରାଙ୍କଲିନ୍। 1920 ମସିହା ଜୁଲାଇ ମାସ 25 ତାରିଖରେ ଲଣ୍ଡନର ଏକ ପ୍ରତିଷ୍ଠିତ ଆଙ୍ଗ୍ଲୋ ଜୁଇସ୍ ପରିବାରରେ ରୋଜାଲିନ୍ଙ୍କ ଜନ୍ମ। ବାପା ଆଲିସ୍ ଫ୍ରାଙ୍କଲିନ୍ ଜଣେ ବ୍ୟାଙ୍କର ହେବା ସହ ଶ୍ରମିକମାନଙ୍କୁ ମାଗଣାରେ ବିଜ୍ଞାନ ପଢ଼ାଉଥିଲେ ଏବଂ ମା ମୋରିଏଲ୍ ସମାଜ ସେବାରେ ନିୟୋଜିତ ଥିଲେ। ଘରେ ସବୁବେଳେ ଯୁକ୍ତିତର୍କକୁ ଉତ୍ସାହିତ କରାଯାଉଥିଲା। ମାତ୍ର 5 ବର୍ଷ ବୟସରେ ଜଣେ ଅତିଥିଙ୍କ ଗଣିତ ଭୁଲ ସୁଧାରି ସେ ନିଜ ପ୍ରଖର ବୁଦ୍ଧିର ପରିଚୟ ଦେଇଥିଲେ। 1932 ମସିହାରେ 11 ବର୍ଷ ବୟସରେ ସେ ସେଣ୍ଟ ପଲ୍ସ ଗର୍ଲସ୍ ସ୍କୁଲରେ ପଢ଼ିବା ଆରମ୍ଭ କଲେ, ଯେଉଁଠାରେ ଝିଅମାନଙ୍କୁ ଗଣିତ ଓ ବିଜ୍ଞାନ ଗାମ୍ଭୀର୍ଯ୍ୟର ସହ ପଢ଼ାଯାଉଥିଲା। 16 ବର୍ଷ ବୟସରେ ସେ ବୈଜ୍ଞାନିକ ହେବାର ସଂକଳ୍ପ ନେଲେ। ବାପା ପ୍ରଥମେ ମହିଳାଙ୍କ ପାଇଁ ଏହି କ୍ଷେତ୍ରର କଷ୍ଟକୁ ନେଇ ଚିନ୍ତିତ ଥିଲେ ମଧ୍ୟ ରୋଜାଲିନ୍ ନିଜ ନିଷ୍ପତ୍ତିରେ ଅଟଲ ରହିଲେ। 1930 ଦଶକର ଶେଷ ଆଡ଼କୁ ନାଜି ଅତ୍ୟାଚାରରୁ ରକ୍ଷା କରିବା ପାଇଁ ତାଙ୍କ ପରିବାର ଜର୍ମାନୀରୁ ଆସିଥିବା ଜିହୁଦୀ

करणार्थी ପିଲାଙ୍କୁ ଆଶ୍ରୟ ଦେଇଥିଲେ, ଯାହା ରୋଜାଲିନ୍‌ଙ୍କୁ ଜୀବନର କଠୋର ସତ୍ୟ ସହ ପରିଚିତ କରାଇଥିଲା। 1938 ମସିହାରେ ସେ କେମ୍ବ୍ରିଜ୍‌ର ନ୍ୟୁନହେମ୍ କଲେଜରେ ଫିଜିକାଲ କେମିଷ୍ଟ୍ରି ପଢ଼ିବା ଆରମ୍ଭ କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫ୍ରେଞ୍ଚ ବୈଜ୍ଞାନିକ ଏଡ୍ରିଏନ୍ ୱାଇଲ୍‌ଙ୍କ ସହ ତାଙ୍କର ଗଭୀର ବନ୍ଧୁତା ହେଲା। 1941 ମସିହାରେ କେମ୍ବ୍ରିଜ୍‌ରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ରଫେସର ରୋନାଲ୍ଡ ନୋରିସ୍ଙ୍କ ଲ୍ୟାବ୍ରେ କାମ କଲେ, କିନ୍ତୁ ନୋରିସ୍ଙ୍କ ଜିଦ୍ଦୀ ବ୍ୟବହାର ଯୋଗୁଁ ସେଠାରୁ ବାହାରି 1942 ମସିହାରେ BCURA ଯୋଗ ଦେଲେ। ସେଠାରେ 4 ବର୍ଷ ଧରି କୋଇଲାର ସୂକ୍ଷ୍ମ ଛିଦ୍ରଗୁଡ଼ିକର ଗଠନ ଉପରେ ଗବେଷଣା କରି 1945 ମସିହାରେ କେମ୍ବ୍ରିଜ୍‌ରୁ PhD ହାସଲ କରିଥିଲେ। ଏହି ଗବେଷଣା ତାଙ୍କୁ ତଥ୍ୟକୁ ସୂକ୍ଷ୍ମ ଭାବରେ ମାପିବା ଓ ବିନା ସମ୍ପୂର୍ଣ୍ଣ ପ୍ରମାଣରେ ନିଷ୍କର୍ଷ କାଢ଼ିବାର ଅଭ୍ୟାସ ଦେଇଥିଲା। 1947 ମସିହାରେ ଏଡ୍ରିଏନ୍ ୱାଇଲ୍‌ଙ୍କ ସାହାଯ୍ୟରେ ସେ ପ୍ୟାରିସ୍ ଲେବୋରେଟୋର ସେଣ୍ଟ୍ରାଲରେ ଯୋଗ ଦେଲେ। ସେଠାରେ ଜ୍ୟାକ୍ ମେରିଙ୍କ ଠାରୁ ସେ ଏକ୍ସରେ ଡିଫ୍ରାକ୍ସନର କୌଶଳ ଶିଖିଲେ। ଏହି ପ୍ରଯୁକ୍ତିରେ କୌଶଳପୂର୍ଣ୍ଣ ଭାବେ ଏକ୍ସରେ ରଶ୍ମି ପକାଇ ଅଣୁଗୁଡ଼ିକର ସୂକ୍ଷ୍ମ ଗଠନ ଚିତ୍ରିତ କରାଯାଏ। ପ୍ୟାରିସ୍ର ମୁକ୍ତ ପରିବେଶରେ ସେ ଜଣେ ସମାନ ସମ୍ମାନ ପ୍ରାପ୍ତ ବୈଜ୍ଞାନିକ ଭାବେ ନିଜ ପରିଚୟ ବନେଇଥିଲେ। ଏହି 4 ବର୍ଷ ତାଙ୍କ ଜୀବନର ସବୁଠାରୁ ଖୁସିର ସମୟ ଥିଲା। କୋଇଲା ଓ କାର୍ବନର ଗଠନ ଉପରେ ତାଙ୍କର ପ୍ରକାଶିତ ପେପର ଗୁଡ଼ିକ ଆଜି ବି ମାଇଲଖୁଣ୍ଟ ଉପରେ। 1950 ମସିହା ଶେଷ ଆଡ଼କୁ ସେ ଲଣ୍ଡନର କିଙ୍ଗସ୍ କଲେଜରୁ ଡିଏନ୍ଏ ଉପରେ କାମ କରିବାର ନିମନ୍ତ୍ରଣ ପାଇଲେ। 1951 ମସିହା ଜାନୁଆରୀ ମାସରେ ରୋଜାଲିଣ୍ଡ କିଙ୍ଗସ୍ କଲେଜର ଜନ୍ ୟାର୍ଲେଣ୍ଡଙ୍କ ଲ୍ୟାବ୍ରେ ଯୋଗ ଦେଲେ। ୟାର୍ଲେଣ୍ଡ ତାଙ୍କୁ ଚିଠିରେ ସ୍ପଷ୍ଟ କରିଥିଲେ ଯେ ଡିଏନ୍ଏର ଏକ୍ସରେ ଗବେଷଣା କେବଳ ତାଙ୍କର ଓ ତାଙ୍କ ଛାତ୍ର ରେମଣ୍ଡ ଗୋସ୍ଲିଙ୍କର ହେବ, କିନ୍ତୁ ସେହି ଲ୍ୟାବ୍ରେ ଆଗକୁ କାମ କରୁଥିବା ମୋରିସ୍ ୱିଲକିନ୍ସଙ୍କୁ ଏହା ଜଣାନଥିଲା। ୱିଲକିନ୍ ରୋଜାଲିନ୍ଙ୍କୁ ନିଜର ସହକାରୀ ଭାବିଥିବା ବେଳେ ରୋଜାଲିନ୍ ନିଜକୁ ସ୍ୱାଧୀନ ବୈଜ୍ଞାନିକ ମାନୁଥିଲେ। ଏହି ଭୁଲ ବୁଝାମଣା ଯୋଗୁଁ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିଲା। କିଙ୍ଗସ୍ କଲେଜର ପୁରୁଷ କେନ୍ଦ୍ରିକ ପରିବେଶ, ଯେଉଁଠାରେ ସିନିୟର କମନ୍ ରୁମ୍ରେ ମହିଳାଙ୍କ ପ୍ରବେଶ ବାରଣ ଥିଲା, ରୋଜାଲିନ୍ଙ୍କୁ ଏହା ଅସହଜ କରିଥିଲା। ତଥାପି ନିଜ ଚେଷ୍ଟାରେ ସେ ଡିଏନ୍ଏର ସ୍ଫଟିକୀୟ ଏ ରୂପ ଉପରେ ଗବେଷଣା ଜାରି ରଖିଲେ ଏବଂ ଏକ ସୂକ୍ଷ୍ମ ଏକ୍ସରେ କ୍ୟାମେରା ପ୍ରସ୍ତୁତ କଲେ। 1951 ମସିହା ନଭେମ୍ବର ମାସରେ ରୋଜାଲିନ୍ ନିଜ ଗବେଷଣା ପ୍ରଦର୍ଶନ କଲେ ଯେ ଡିଏନ୍ଏ ର ଏ ଓ ବି 2 ରୂପ ଅଛି। ସେଠାରେ ଉପସ୍ଥିତ କେମ୍ବ୍ରିଜ୍‌ର ଜେମ୍ସ ୱାଟସନ୍ ଏହି ତଥ୍ୟକୁ ଭୁଲ ଭାବେ ବୁଝି ଫ୍ରାନ୍ସିସ୍ କ୍ରିଙ୍କ ସହ ମିଶି ଡିଏନ୍ଏ ର ଏକ ଭୁଲ 3-strand ମଡେଲ ବନେଇଥିଲେ। ରୋଜାଲିନ୍ କେମ୍ବ୍ରିଜ୍ ଯାଇ ସେମାନଙ୍କ ମଡେଲକୁ ପ୍ରମାଣ ଦ୍ୱାରା ଭାଙ୍ଗି ଦେଇଥିଲେ। 1952 ମସିହା ମେ 6 ତାରିଖରେ 92% ଆର୍ଦ୍ରତାରେ ଡିଏନ୍ଏ ତନ୍ତୁ ଉପରେ କ୍ରମାଗତ 60 ଘଣ୍ଟା ଏକ୍ସରେ ପକାଇ ରୋଜାଲିନ୍ ଏକ ସାଧାରଣ ଫଟୋ ହାସଲ କଲେ, ଯାହାକୁ ଫଟୋ 51 କୁହାଯାଏ। ଏହି ଫଟୋର ମଝିରେ ଥିବା ଏକ୍ସ ଆକୃତି ସ୍ପଷ୍ଟ ସଙ୍କେତ ଦେଉଥିଲା ଯେ ଡିଏନ୍ଏ ର ଗଠନ ଡବଲ ହେଲିକ୍ସ ବା 2 କୁଣ୍ଡଳୀ, କିନ୍ତୁ ସମ୍ପୂର୍ଣ୍ଣ ଗାଣିତିକ ପ୍ରମାଣ ନ ମିଳିବା ଯାଏ ସେ ଏହାର ଆନୁଷ୍ଠାନିକ ଘୋଷଣା କରିବାକୁ ଚାହୁଁନଥିଲେ। 1952 ମସିହା ଡିସେମ୍ବର ମାସରେ ୟାର୍ଣ୍ଡାଲ MRC କମିଟି ପାଇଁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କଲେ, ଯେଉଁଥିରେ ରୋଜାଲିଣ୍ଡଙ୍କ ସମସ୍ତ ମାପ ଓ ଗାଣିତିକ ଡାଟା ଥିଲା। 1953 ମସିହା ଜାନୁଆରୀ ମାସରେ ରୋଜାଲିଣ୍ଡ କିଙ୍ଗସ୍ କଲେଜ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ସେହି ସମୟରେ ମୋରିସ୍ ୱିଲକିନ୍ସ ରୋଜାଲିଣ୍ଡଙ୍କ ଅଜଣାତରେ ଫଟୋ 51 ଜେମ୍ସ ୱାଟସନ୍ଙ୍କୁ ଦେଖାଇଥିଲେ। ଏହା ସହ MRC କମିଟିର ସଦସ୍ୟ ମ୍ୟାକ୍ସ ପେରୁଜ୍ ରୋଜାଲିଣ୍ଡଙ୍କ ଗୁପ୍ତ ଗାଣିତିକ ରିପୋର୍ଟଟି କ୍ରିକ୍କୁ ଦେଇଦେଲେ। ଏହି ସମସ୍ତ ଡାଟାକୁ ବ୍ୟବହାର କରି ୱାଟସନ୍ ଓ କ୍ରିକ୍ କେମ୍ବ୍ରିଜ୍‌ର ଡିଏନ୍ଏର ସଠିକ୍ ଡବଲ ହେଲିକ୍ସ ମଡେଲ ପ୍ରସ୍ତୁତ କରିନେଲେ। ବନ୍ଧୁଗଣ, 1953 ମସିହା ଏପ୍ରିଲ ମାସ 25 ତାରିଖରେ ନେଚର ପତ୍ରିକାରେ 3 ପେପର ପ୍ରକାଶ ପାଇଲା। ୱାଟସନ୍ ଓ କ୍ରିକ୍ଙ୍କ ପେପର ପ୍ରଥମେ ରହିଲା ଏବଂ ରୋଜାଲିନ୍ଙ୍କ କଠିନ ପରିଶ୍ରମର ଫଳ ଫଟୋ 51 କେବଳ ସେମାନଙ୍କ ସମର୍ଥନକାରୀ ତଥ୍ୟ ଭାବେ ପଛରେ ଛପାଗଲା। ୱାଟସନ୍ କ୍ରିକ୍ ସେମାନଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ନ ଦେଇ କେବଳ ଏକ ଆନୁଷ୍ଠାନିକ ଧନ୍ୟବାଦ ଦେଖାଇଥିଲେ। 1953 ମସିହା ମାର୍ଚ୍ଚ ମାସରେ ରୋଜାଲିନ୍ ୱାର୍କବେକ୍ କଲେଜର JD ବର୍ନାଲ୍ଙ୍କ ଲ୍ୟାବ୍ରେ ଯୋଗ ଦେଲେ। ସେଠାରେ ସେ ଟୋବାକୋ ମୋଜେକ୍ ଭାଇରସ୍ ବା TMV ଏବଂ ପରେ ପୋଲିଓ ଭାଇରସ୍ର ସୂକ୍ଷ୍ମ ଗଠନ ଉପରେ ଗବେଷଣା ଆରମ୍ଭ କଲେ। 1954 ମସିହାରେ ଏରୋନ୍ କ୍ଲୁଗ୍ ତାଙ୍କ ସହ ଗବେଷଣାରେ ଯୋଗ ଦେଇଥିଲେ। ଉଦ୍ଭିଦ ଭାଇରସ୍ ଉପରେ ରୋଜାଲିନ୍ 17 ଗୁରୁତ୍ୱପୂର୍ଣ୍ଣ ପେପର ପ୍ରକାଶ କରି ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ସୁନାମ ଅର୍ଜନ
ଆୟୋଜନ କଲେ। ଆମେରିକା ଗସ୍ତ ସମୟ

ତାଙ୍କ ଗବେଷଣାକୁ ଅପାର ସମ୍ମାନ ମିଳିଥିଲା। 1956 ମସିହା ସେପ୍ଟେମ୍ବର ମାସରେ ତାଙ୍କର ଓଭାରିଆନ୍ କ୍ୟାନ୍ସର ଚିହ୍ନଟ ହେଲା। ମାତ୍ର 36 ବର୍ଷ ବୟସରେ ଏହି ମାରାତ୍ମକ ରୋଗ ସତ୍ତ୍ୱେ 3 ଅପରେସନ ଓ କଠୋର କିମୋଥେରାପି ମଧ୍ୟରେ ସେ କାମ ବନ୍ଦ କରିନଥିଲେ। ହଁ ଯୁବବନ୍ଧୁ, ରୋଗାକ୍ରାନ୍ତ ଅବସ୍ଥାରେ ମଧ୍ୟ ସେ 13 ନୂଆ ବିଜ୍ଞାନ ପେପର ପ୍ରକାଶ କରିଥିଲେ। ସେହି ଦିନ ଗୁଡ଼ିକରେ ଫ୍ରାନ୍ସିସ୍ କ୍ରିକ୍ ଓ ତାଙ୍କ ପତ୍ନୀ ଓଡିଲ୍ ନିଜ ଘରେ ରୋଜାଲିନ୍ଙ୍କର ବହୁତ ଯତ୍ନ ନେଇଥିଲେ। 1958 ମସିହା ଏପ୍ରିଲ ମାସ 16 ତାରିଖରେ ମାତ୍ର 37 ବର୍ଷ ବୟସରେ ଏହି ମହାନ ବୈଜ୍ଞାନିକଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ସମାଧି ପଥରରେ ଲେଖାଗଲା ଯେ ଭାଇରସ୍ ଉପରେ ତାଙ୍କର ଆବିଷ୍କାର ମାନବ ଜାତି ପାଇଁ ଚିରସ୍ଥାୟୀ କଲ୍ୟାଣକର ହୋଇ ରହିବ। 1962 ମସିହାରେ ଷ୍ଟକହୋମରେ ନୋବେଲ ପ୍ରାଇଜ୍ ଇନ୍ ଫିଜିଓଲୋଜି ଆଣ୍ଡ ମେଡିସିନ୍ ଡେନିର ଡବଲ ହେଲିକ୍ସ ସଂରଚନାର ଆବିଷ୍କାର ପାଇଁ 3 ନାମକୁ ଦିଆଗଲା। ଜେମ୍ସ ୱାଟସନ୍, ଫ୍ରାନ୍ସିସ୍ କ୍ରିକ୍, ମୋରିସ୍ ୱିଲକିନ୍ସ। ରୋଜାଲିନ୍ ସେଠାରେ ନଥିଲେ। ନୋବେଲ ପ୍ରାଇଜ୍ କେବେ କାହାକୁ ମରଣୋତ୍ତର ଦିଆଯାଏ ନାହିଁ। ରୋଜାଲିନ୍ଙ୍କ ନିଧନ 1958 ମସିହାରେ ହୋଇସାରିଥିଲା, ପୁରସ୍କାରର 4 ପୂର୍ବରୁ। ଯୁବବନ୍ଧୁ, ନିୟମ ହିସାବରେ ତାଙ୍କ ନାମ ନିଆଯାଇ ପାରିନଥାନ୍ତା। କୌଣସି ଷଡ଼ଯନ୍ତ୍ର ନଥିଲା, କୌଣସି ସିଧା ଅନ୍ୟାୟ ନଥିଲା, ବାସ୍ ଏକ କାଇଦା ଯାହା ଏହି କଥାର ଫରକ ନାହିଁ ଯେ କିଏ ଜୀବିତ ଅଛି ଆଉ କିଏ ନାହିଁ। କିନ୍ତୁ ଅସଲି ପ୍ରଶ୍ନ ତାଠାରୁ ବହୁତ ଗମ୍ଭୀର ଥିଲା। ଦୁନିଆକୁ ଏହା ଜଣା ହିଁ କେତେ ଥିଲା ଯେ ରୋଜାଲିନ୍ଙ୍କର ଏହି ଆବିଷ୍କାରରେ କେତେ ବଡ଼ ହାତ ଥିଲା। 1968 ମସିହାରେ ଏହାର ଉତ୍ତର ମଧ୍ୟ ମିଳିଗଲା, ଏବଂ ସେହି ଉତ୍ତର ସେମିତି ନଥିଲା ଯେମିତି ହେବା କଥା। ଜେମ୍ସ ୱାଟସନ୍ ଏକ ବହି ଲେଖିଥିଲେ, ଦ ଡବଲ ହେଲିକ୍ସ, ନିଜ ନଜରିଆରୁ ଡିଏନ୍ଏର ଆବିଷ୍କାରର ପୁରା କାହାଣୀ। ବହି ପ୍ରସିଦ୍ଧ ହେଲା, ବେଷ୍ଟ ସେଲର ବନିଲା, କିନ୍ତୁ ସେଥିରେ ରୋଜାଲିନ୍ଙ୍କୁ ଯେଉଁଭଳି ଭାବରେ ପେଶ କରାଗଲା ତାହା ହତାଶଜନକ ଥିଲା। ତାଙ୍କୁ ବାରମ୍ବାର ରୋଜି କୁହାଗଲା, ଏହା ନାମ ଯାହା ତାଙ୍କୁ ନିଜକୁ କେବେ ପସନ୍ଦ ନଥିଲା ଏବଂ ଯାହା ତାଙ୍କ ସାମ୍ନାରେ କେହି ବ୍ୟବହାର ମଧ୍ୟ କରୁନଥିଲେ। ବହିରେ ତାଙ୍କୁ ଜିଦ୍ଦି, ରୁକ୍ଷ ଏବଂ ନକାରାତ୍ମକ ଅନ୍ଦାଜରେ ଦେଖାଗଲା। ତାଙ୍କ କାମଠାରୁ ଅଧିକ ତାଙ୍କ ସ୍ୱଭାବ ଏବଂ ପୋଷାକ ଉପରେ ଟିପ୍ପଣୀ ଥିଲା। ଏହାର ଫଳାଫଳ ଓଲଟା ହେଲା। ଏହି ବହି ନଚାହିଁ ମଧ୍ୟ ରୋଜାଲିନ୍ଙ୍କ ନାମ ଦୁନିଆ ସାମ୍ନାକୁ ନେଇ ଆସିଥିଲା, କିନ୍ତୁ ଏକ ବିଗିଡି ଯାଇଥିବା ଛବି ସାଙ୍ଗରେ। ଗୋଟିଏ ପିଢି ତାଙ୍କୁ କେବଳ ସେହି ଚିଡିଚିଡି ମହିଳା ଭାବେ ଜାଣିଲା, ନା କି ଜଣେ ଅସାଧାରଣ ବୈଜ୍ଞାନିକ ଭାବେ। ବିଶେଷ କଥା ହେଲା ଏହା ଯେ ୱାଟସନ୍ ନିଜେ ସେହି ବହିର ଶେଷରେ କିଛି ଅଲଗା ସ୍ୱରକୁ ଫେରିଲେ। ସେ ଲେଖିଥିଲେ ଯେ ଯେତେବେଳେ ସମୟ ବିତିଲା ତାଙ୍କୁ ଅନୁଭବ ହେଲା ଯେ ରୋଜାଲିନ୍ ସଚ୍ଚୋଟତା ଏବଂ ଉଦାରତାକୁ ବୁଝିବାରେ ତାଙ୍କୁ ବର୍ଷ ବର୍ଷ ଲାଗିଲା, ଏବଂ ଏହା ମଧ୍ୟ ଯେ ଜଣେ ବୁଦ୍ଧିମତୀ ମହିଳାଙ୍କ ପାଇଁ ସେହି ପିଢ଼ିର ବୈଜ୍ଞାନିକ ଦୁନିଆରେ ସ୍ୱୀକାର କରାଯିବା କେତେ କଷ୍ଟକର ଥିଲା। କିନ୍ତୁ ସେତେବେଳକୁ କ୍ଷତି ହୋଇସାରିଥିଲା। ବହିର ପ୍ରାରମ୍ଭିକ ଛବି ହିଁ ଲୋକଙ୍କ ମନରେ ରହିଗଲା। 1957 ମସିହାରେ ଆଉ ଗୋଟିଏ ବହି ଆସିଲା, ରୋଜାଲିନ୍ ଫ୍ରାଙ୍କଲିନ୍ ଆଣ୍ଡ ଡିଏନ୍ଏ, ଲେଖିକା ଏନି ସାୟର, ଯିଏ ନିଜେ ରୋଜାଲିନ୍ଙ୍କ ନିକଟତର ବନ୍ଧୁ ଥିଲେ। ସାୟରଙ୍କୁ ୱାଟସନ୍ଙ୍କ ବହି ଉପରେ ଗଭୀର ଆପତ୍ତି ଥିଲା। ସେ ଥଣ୍ଡା ମଥାରେ ପ୍ରମାଣ ସହିତ ରୋଜାଲିନ୍ଙ୍କ ଅସଲି ଛବି ପେଶ କରିଥିଲେ, ଏକ ଏପରି ବୈଜ୍ଞାନିକ ଯିଏ ନିଜ ସହକର୍ମୀଙ୍କ ମଧ୍ୟରେ ଉଦାର ଥିଲେ, ବନ୍ଧୁତ୍ପନ୍ନ ଥିଲେ, ଯେତେବେଳେ ତାଙ୍କୁ ସେହି ସମ୍ମାନ ମିଳୁଥିଲା ଯାହାର ସେ ହକଦାର ଥିଲେ। 1968 ମସିହାରେ ହିଁ ଆରୋନ୍ କ୍ଲୁଗ୍ ନିଜେ ରୋଜାଲିନ୍ଙ୍କ ପୁରୁଣା ନୋଟବୁକ୍ ସବୁ ଖୋଜିଲେ ଏବଂ ନେଚରରେ ଏକ ବୈଷୟିକ ଉତ୍ତର ପ୍ରକାଶ କଲେ। ତାଙ୍କର ନିଷ୍କର୍ଷ ଆଶ୍ଚର୍ଯ୍ୟ ଦେବା ଭଳି ଥିଲା। 1953 ମସିହା ଫେବୃଆରୀର ଶେଷ ସୁଦ୍ଧା ରୋଜାଲିନ୍ ନିଜ ରିସର୍ଚ୍ଚ ନିଜ ଉପାୟରେ ଡିଏନ୍ଏର 2 ଷ୍ଟ୍ରାଣ୍ଡ ଥିବା ହଲିକଲ୍ ସଂରଚନା ଯାଏ ପ୍ରାୟ ପହଞ୍ଚି ସାରିଥିଲେ। କ୍ଲୁଙ୍କ ଶବ୍ଦରେ ସେ ଡବଲ ହେଲିକ୍ସ ଠାରୁ ମାତ୍ର 2 ଦୂରରେ ଥିଲେ। କିଛି ସପ୍ତାହ ସମୟ ମିଳିଥିଲେ ହୁଏତ ସେ ନିଜେ ଏହି ଆବିଷ୍କାର ପୁରା କରିଦେଇଥାନ୍ତେ, ନିଜ ଉପାୟରେ କାହାରି ସାହାଯ୍ୟ ବିନା। ପୁଣି 2002 ବ୍ରାଣ୍ଡ ମେଡେକ୍ସଙ୍କ ବହି ଆସିଲା, ରୋଜାଲିନ୍ ଫ୍ରାଙ୍କଲିନ୍, ଦ ଡାର୍କ ଲେଡି ଅଫ୍ ଡିଏନ୍ଏ। ମେଡକ୍ସ ଦେଖାଇଲେ ଯେ ୱାଟସନ୍ଙ୍କ ବହି ପରି ରୋଜାଲିନ୍ ଜଣେ ଫେମିନିଷ୍ଟ ପ୍ରତୀକ ବନିଯାଇଥିଲେ। ବିଜ୍ଞାନ ଦୁନିଆରେ ସିଲଭିଆ ପ୍ଲାଥ୍, ଯାହାଙ୍କ ପ୍ରତିଭା ପୁରୁଷଙ୍କ ମହିମା ପାଇଁ ବଳି ଦିଆଗଲା, କିନ୍ତୁ ମେଡକ୍ସ ଏହି ଭାବୁକ ଛବିରୁ ଆଗକୁ ଯାଇ ପ୍ରମାଣ ଆଧାରରେ ରୋଜାଲିନ୍ଙ୍କୁ ସାମ୍ନାରେ ରଖିଲେ, ନା କେବଳ ପୀଡ଼ିତା ବରଂ ଜଣେ ପୁରା ଜଟିଳ ଅସାଧାରଣ ମଣିଷ। ଜଣେ ସହକର୍ମୀ କେବେ ତାଙ୍କୁ ଅପେକ୍ଷା କରି ଡାର୍କ ଲେଡି ଅଫ୍ ଡିଏନ୍ଏ କହିଥିଲେ। ଆଜି ସେହି ନାମ ସମ୍ମାନର ସହ ନିଆଯାଏ। ଆଜି ରୋଜାଲିନ୍ ଫ୍ରାଙ୍କଲିନ୍ଙ୍କ ନାମ ଅନେକ ଜାଗାରେ ଜୀବିତ। କିଙ୍ଗ୍ସ କଲେଜ ଲଣ୍ଡନର ଏକ ବିଲ୍ଡିଂର ନାମ ହେଉଛି ଫ୍ରାଙ୍କଲିନ୍ ୱିଲକିନ୍ସ ବିଲ୍ଡିଂ। 2 ନାମ ସାଙ୍ଗରେ ସେହି ଜାଗା ଯେଉଁଠି

ସେମାନଙ୍କ ମଧ୍ୟରେ କେବଳ ଭୁଲ ବୁଝାମଣା ଥିଲା। ଚିକାଗୋର ଏକ ପୁରା ମେଡିକାଲ ୟୁନିଭର୍ସିଟି ତାଙ୍କ ନାମରେ ଅଛି। 2019 ମସିହାରେ ୟୁରୋପିଆନ ସ୍ପେସ୍ ଏଜେନ୍ସି ମଙ୍ଗଳ ଗ୍ରହରେ ଜୀବନର ଚିହ୍ନ ଖୋଜୁଥିବା ଏକ ରୋଭରର ନାମ ରଖିଲେ ରୋଜାଲିନ ଫ୍ରାଙ୍କଲିନ ଏବଂ ତାଙ୍କର ହିଁ ଛାତ୍ର ଏରେନ୍ କ୍ଲୁକ୍କୁ 1982 ମସିହାରେ ନିଜର ନୋବେଲ ପ୍ରାଇଜ୍ ମିଳିଲା ସେହି କାମ ପାଇଁ ଯାହା ସେ ରୋଜାଲିନଙ୍କ ସହ ମିଶି କରିଥିଲେ। ରୋଜାଲିନ କେବେ ନିଜକୁ ପୀଡ଼ିତା ମାରିନଥିଲେ, ସେ କେବେ ଅଭିଯୋଗର ସାହାରା ନେଇନଥିଲେ। ତାଙ୍କ ପାଇଁ ପ୍ରମାଣ ହିଁ ଶେଷ ସତ୍ୟ ଥିଲା। ଆଜି ଦଶନ୍ଧି ପରେ ପ୍ରମାଣ ନିଜେ ତାଙ୍କ ପାଖରେ କହୁଛି। ରୋଜାଲିନ ଫ୍ରାଙ୍କଲିନଙ୍କ କାହାଣୀକୁ ପ୍ରାୟତଃ ଗୋଟିଏ ପକ୍ଷରେ ଶୁଣାଯାଏ, ଜଣେ ମହିଳା ଯାହାଙ୍କ ହକ୍ ଛଡ଼ାଇ ନିଆଗଲା। ଏହା ସତ, ତାଙ୍କ ଫଟୋ, ତାଙ୍କ ଆଙ୍କଡ଼ା, ତାଙ୍କ ବର୍ଷ ବର୍ଷର ପରିଶ୍ରମ ବିନା ଜଣାଇ ବ୍ୟବହାର କରାଗଲା। ତାଙ୍କ ନାମ ଯାହା ସବୁଠାରୁ ଆଗରେ ଆସିବା କଥା ଦଶନ୍ଧି ଧରି ପଛରେ ରହିଲା। ଏହା କେବଳ ଖରାପ ଭାଗ୍ୟ ନଥିଲା, ଏହା ଏକ ଏପରି ବ୍ୟବସ୍ଥା ଥିଲା ଯେଉଁଠାରେ ଜଣେ ମହିଳାଙ୍କ ପରିଶ୍ରମକୁ ସହାୟକ ପ୍ରମାଣ ମାନିନେବା ସହଜ ଥିଲା ଏବଂ ତାଙ୍କୁ ଶ୍ରେୟ ଦେବା ଜରୁରୀ ଭାବୁନଥିଲେ। ଏହି ଅନ୍ୟାୟକୁ ହାଲକା ଭାବରେ ଦେଖିବା କଥା ନୁହେଁ। ରୋଜାଲିନ ଫ୍ରାଙ୍କଲିନଙ୍କ କେବଳ ସେହି ଫଟୋ ନଥିଲା ଯାହାକୁ ଅନ୍ୟ କିଏ ଦେଖିନଥିଲେ, ସେ ସେହି ବୈଜ୍ଞାନିକ ଥିଲେ ଯିଏ କେବେ କୌଣସି ଅନୁମାନ ଉପରେ ଭରସା କରୁନଥିଲେ, ଥିଲେ ଯିଏ ଏକ ଭୁଲ ମଡେଲକୁ ପ୍ରମାଣ ବଲରେ ସମସ୍ତଙ୍କ ସାମ୍ନାରେ ଭାଙ୍ଗି ଦେଇଥିଲେ, ଯିଏ 60 ଘଣ୍ଟା ଏକ ଅନ୍ଧାର ଘରେ ଅପେକ୍ଷା କଲେ କାରଣ ବ୍ୟସ୍ତତାରେ କୌଣସି ନିଷ୍କର୍ଷ ତାଙ୍କୁ ମଞ୍ଜୁର ନଥିଲା, ଯିଏ କୋଇଲାରେ ଡିଏନ୍ଏରେ ଏକ ଭାଇରସରେ ସବୁଠି ଗୋଟିଏ ପ୍ରଶ୍ନ ପଚାରିଲେ, ପ୍ରମାଣ କାହିଁ? ଏବଂ ଯେତେବେଳେ ଜୀବନ ନିଜେ ତାଙ୍କୁ ସବୁଠାରୁ କଠିନ ପ୍ରଶ୍ନ ପଚାରିଲା ରୋଗରେ ସେହି 2 ବର୍ଷରେ, ତଥାପି ସେ ସେହି ବାଟ ବାଛିଲେ ଯାହା ସବୁବେଳେ ବାଛୁଥିଲେ, ବିନା ଅଭିଯୋଗରେ କାମ କରିବା। ଏହି କାରଣରୁ ଆଜି ତାଙ୍କ ନାମ କେବଳ ଇତିହାସ ବହିରେ ନୁହେଁ, ତାହା ଏକ ହସ୍ପିଟାଲ ନାମରେ ମଧ୍ୟ ଅଛି, ଏକ ବିଲ୍ଡିଂରେ ଏବଂ ମଙ୍ଗଳ ଗ୍ରହ ଆଡ଼କୁ ଯାଉଥିବା ଏକ ରୋଭରରେ। ଯାହା ହୁଏତ ସେଠାରେ ମଧ୍ୟ ସେହି ଗୋଟିଏ ପ୍ରଶ୍ନ ପଚାରିବ ଯାହା ରୋଜାଲିନ ନିଜ ପୁରା ଜୀବନ ପଚାରୁଥିଲେ, ପ୍ରମାଣ କାହିଁ? ବନ୍ଧୁଗଣ, ଏହା ହିଁ ସେହି ପ୍ରଶ୍ନ ଯାହା ପ୍ରତ୍ୟେକ ସତ୍ୟ ବୈଜ୍ଞାନିକଙ୍କୁ ପରିଭାଷିତ କରେ। ଯଦି ଆପଣଙ୍କୁ ରୋଜାଲିନ ଫ୍ରାଙ୍କଲିନଙ୍କ ଏହି କାହାଣୀ ପସନ୍ଦ ଆସିଥାଏ, ତେବେ ମୁଁ ଭାବୁଥିବି ଯେ ଆପଣ ମଧ୍ୟ ରୋଜାଲିନଙ୍କ ଏହି ଅଦ୍ଭୁତ ପ୍ରତିଭା ଠାରୁ ଅନେକ ମାତ୍ରାରେ ଅନୁପ୍ରାଣିତ ହୋଇପାରିଥିବେ ବୋଲି।

ବନ୍ଧୁଗଣ, ଆଜି ହେଉଛି ସ୍କାଏ ସ୍କ୍ରାପର ଡେ। ପୃଥିବୀର ସବୁଠାରୁ ଉଚ୍ଚ ଇମାରତ ଗୁଡ଼ିକୁ ଦେଖିଲେ ମନରେ ଗୋଟିଏ ପ୍ରଶ୍ନ ଆସେ, ମଣିଷ କେବେଠାରୁ ଆକାଶକୁ ଛୁଇଁବାର ସ୍ୱପ୍ନ ଦେଖିଥିଲା। ଏହି ସ୍ୱପ୍ନ ସ୍ଥାପତ୍ୟ, ଇଞ୍ଜିନିୟରିଂ ଓ ମାନବୀୟ ସାହସର ସ୍ମରଣ କରିବାର ଏକ ସୁନ୍ଦର ଅବସର ହେଉଛି ସ୍କାଏ ସ୍କ୍ରାପର ଡେ, ଯାହା ପ୍ରତିବର୍ଷ ସେପ୍ଟେମ୍ବର ମାସ 3 ତାରିଖରେ ପାଳନ କରାଯାଏ। ଏହି ଦିନଟିର ତାରିଖ ଆମେରିକୀୟ ସ୍ଥାପତ୍ୟବିତ୍ ଲୁଇସ୍ ଏଚ୍ ସୁଲିଭାନଙ୍କ ଜନ୍ମଦିନ ସହିତ ଜଡ଼ିତ। ସୁଲିଭାନଙ୍କୁ ଆଧୁନିକ ଆକାଶ ଛୁଆଁ ଇମାରତର ବିକାଶର ଜଣେ ପ୍ରମୁଖ ପ୍ରବର୍ତ୍ତକ ଭାବେ ଜଣାଯାଏ। ପୁରୁଣା ସମୟରେ ମଣିଷ ମଧ୍ୟ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରୁଥିଲା। ଭାରତର ମନ୍ଦିର, ଇଜିପ୍ଟର ପିରାମିଡ୍, ୟୁରୋପର କ୍ୟାଥେଡ୍ରାଲ, ଏସବୁ ମଣିଷର ଉଚ୍ଚତା ପ୍ରତି ଆକର୍ଷଣର ଉଦାହରଣ। କିନ୍ତୁ ଆଧୁନିକ ଅର୍ଥରେ ସ୍କାଏ ସ୍କ୍ରାପର ଯୁଗ ଆରମ୍ଭ ହେଲା 19th century ଶେଷ ଭାଗରେ ଆମେରିକାରେ। ଏହା ସମ୍ଭବ ହେଲା କିଛି ବଡ଼ ପ୍ରଯୁକ୍ତିଗତ ପରିବର୍ତ୍ତନ ଯୋଗୁଁ, ବିଶେଷ କରି ଇସ୍ପାତର ମଜବୁତ ଫ୍ରେମ୍, ସୁରକ୍ଷିତ ଲିଫ୍ଟ, ଉନ୍ନତ ନିର୍ମାଣର ପ୍ରଯୁକ୍ତି ଓ ଭଲ ଭିତ୍ତି ଇଞ୍ଜିନିୟରିଂରେ। ଏହା ପୂର୍ବରୁ କୋଠା ଦେଉଳି ହିଁ ତାହାର ମୁଖ୍ୟ ଭାର ବହନ କରୁଥିଲା। ତେଣୁ କୋଠା ଯେତେ ଉଚ୍ଚ ହେଉଥିଲା, ତଳ ଅଂଶ ଦେଉଳି ସେତେ ମୋଟା କରିବାକୁ ପଡୁଥିଲା। କିନ୍ତୁ ଷ୍ଟିଲ୍ ଫ୍ରେମ୍ କନଷ୍ଟ୍ରକ୍ସନ୍ ଆସିବା ପରେ ଇମାରତ ଭାରକୁ ଏକ ମଜବୁତ ଫ୍ରେମ୍ ଧରିପାରିଲା, ଫଳରେ ଦେଉଳି ଗୁଡ଼ିକ ଅଧିକ ପତଳା ହୋଇପାରିଲା ଏବଂ ଇମାରତ ଅଧିକ ଉଚ୍ଚ ହେବାର ରାସ୍ତା ଖୋଲିଲା। କିନ୍ତୁ ଆଉ ଗୋଟିଏ ସମସ୍ୟା ଥିଲା, ଏତେ ଉଚ୍ଚ ଇମାରତରେ ଲୋକେ ଉପର ମହଲକୁ ଯିବେ କେମିତି? ଏଠାରେ ଲିଫ୍ଟ ବା ଏଲିଭେଟର ଏକ ବିପ୍ଲବ ଆଣିଲା। ଏଲିସା ୱିଣ୍ଡସ୍ଙ୍କ ସୁରକ୍ଷିତ ଏଲିଭେଟର ପ୍ରଯୁକ୍ତି ଉଚ୍ଚ ଇମାରତକୁ ବ୍ୟବହାରିକ କରିବାର ଏକ ବଡ଼ ଭୂମିକା ନେଲା। ଲିଫ୍ଟ ନଥାନ୍ତା ତେବେ 50 କିମ୍ବା 100 ମହଲର ଇମାରତରେ ରହିବା କଳ୍ପନା କରିବା ମଧ୍ୟ କଷ୍ଟକର। ଆଧୁନିକ ସ୍କାଏ ସ୍କ୍ରାପର ବିକାଶରେ ଶିକାଗୋ ଏକ ଐତିହାସିକ ସହର। 1885 ନିର୍ମିତ ହୋମ୍ ଇନ୍ସୁରାନ୍ସ ବିଲ୍ଡିଂକୁ ପ୍ରାରମ୍ଭିକ ଆଧୁନିକ ସ୍କାଏ ସ୍କ୍ରାପର ମଧ୍ୟରୁ ଗୋଟିଏ ଭାବେ ଗଣାଯାଏ। ଏହା ପ୍ରାୟ 10 ମହଲା ଉଚ୍ଚ ଥିଲା। ଆଜି ମାନଦଣ୍ଡରେ ହୁଏତ ଏହା ବହୁତ ବଡ଼ ଲାଗିବ ନାହିଁ, କିନ୍ତୁ ସେ ସମୟରେ ଏହା ଏକ ବୃହତ ପ୍ରଯୁକ୍ତିଗତ ପଦକ୍ଷେପ ଥିଲା। ପରେ ନ୍ୟୁୟର୍କ ଓ ଶିକାଗୋ ଭଳି ସହର ଗୁଡ଼ିକର ସ୍କାଏ ଲାଇନ୍ ଧୀରେ ଧୀରେ ବଦଳିଗଲା। ଏକ ସ୍କାଏ ସ୍କ୍ରାପର ତିଆରି କରିବା ମାନେ କେବଳ ଇଟା, କଂକ୍ରିଟ ଓ ଇସ୍ପାତକୁ ଏକାଠି କରିବା ନୁହେଁ, ଏହା ପଛରେ ରହିଥାଏ ଆର୍କିଟେକ୍ଚର, ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ, ଜିଓଲୋଜି, ମେଟେରିଆଲ ସାଇନ୍ସ, ୱିଣ୍ଡ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ।

ଶ୍ରୋତା ବନ୍ଧୁ, ଆପଣ ଆସନ୍ତାକାଲି ଅପରାହ୍ନ 5ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ 5:30 ଯୁବବାଣୀ ଏଥିରେ ଶୁଣିବେ ସମ୍ଭାବନା। ଆଦିବାସୀ ଗୀତ କ୍ରମରେ ବଞ୍ଜାରା ସମ୍ପ୍ରଦାୟର ଗୀତ ଶୁଣିବେ। 6:30 ପରିବେଷଣ କରିବେ ଗୋଲାପୁ ନାୟକ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ 7:25 ରିଲିକରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ଗୀତ ଗଜଲର କାର୍ଯ୍ୟକ୍ରମ ଶିଳ୍ପୀ ସୋନୁ ନିଗମ ଓ ସୁଖଦେବ। ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁର ଅଞ୍ଚଳର ଗୀତ ଶୁଣିବେ 8:15। ଶିଳ୍ପୀମାନେ ହେଲେ ଜିତେନ୍ଦ୍ରିୟ ହରିପାଳ, ମିନତୀ ପାଣିଗ୍ରାହୀ, ସୁଧୀର କୁମାର ଦାସ, ସୁକାନ୍ତି ପାଣିଗ୍ରାହୀ, ବିଭୂତି ପଟ୍ଟନାୟକ ଓ ପ୍ରଭା ପଟ୍ଟନାୟକ। ସ୍ପୋର୍ଟସ୍ କାନ 8:30, ସ୍ପଟଲାଇଟ୍ 9:16 ଏବଂ କରେଣ୍ଟ ଆଫେୟାର୍ସ 9:30। କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। 10:00 ଅନୁରୋଧରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ୍ଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିବେ ରାଗ ଭୀମ ପଲାସି ଓ ହଂସଧ୍ୱନି। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀ ପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ ଉପାନ୍ତରେ ଉଦ୍ୟୋଗ। ଏ ସମ୍ପର୍କରେ କହିଛନ୍ତି ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡି।
1: ଆଜିର ଆମର ଆଲୋଚନାର ବିଷୟ ହେଉଛି ଉପାନ୍ତରେ ଉଦ୍ୟୋଗ। ଭାରତ ଏକ ବୈଭବଶାଳୀ ରାଷ୍ଟ୍ର ରୂପେ କାହିଁ କେଉଁ କାଳରୁ ଖ୍ୟାତି ଅର୍ଜନ କରିଆସିଛି। ଦିନେ ଭାରତୀୟମାନେ କର୍ମଠ, ପରାକ୍ରମୀ ଏବଂ ଶ୍ରମକୁ ଭଲ ପାଉଥିବା ଜାତି ରୂପେ ସାରା ଦୁନିଆରେ ପରିଚିତ ଥିଲେ। ପ୍ରକୃତି ଭାରତକୁ ସବୁକିଛି ଦେଇଛି। ଏହାକୁ କାମରେ ଲଗାଇ ଭାରତୀୟମାନେ ବିଭିନ୍ନ ଛୋଟ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିଆସିଛନ୍ତି, ଯାହା ଭାରତୀୟମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇଛି। ଆଜି ବି ଦେଶର ଅନେକ ଅଞ୍ଚଳ ଅପହଞ୍ଚ। ଏହି ଅପହଞ୍ଚ ଉପାନ୍ତ ଅଞ୍ଚଳ ଆଜି ବି ଆଧୁନିକତାଠାରୁ ବହୁ ଦୂରରେ। ତଥାପି ଲୋକଙ୍କ ଉଦ୍ୟମରେ, ନାନା ପ୍ରୋତ୍ସାହନରେ ଅନେକ ଛୋଟ ବଡ଼ ଶିଳ୍ପ ସହ ଜୀବିକା ଅର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ କେବଳ ଯେ ଉପାନ୍ତ ଅଞ୍ଚଳର ଅଧିବାସୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିନାହିଁ, ବରଂ ରାଜ୍ୟ ତଥା ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇଛି। ଶହ ଶହ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକେ ନିଜର ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ ଚାଷ କାର୍ଯ୍ୟ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ହାଟ ବଜାରରେ ତାହାକୁ ବିକ୍ରି କରି ନିଜର ପରିବାରର ପ୍ରତିପୋଷଣ କରନ୍ତି। ଉପାନ୍ତ ଅଞ୍ଚଳରେ ଆମ୍ବ, ପଣସ, ମହୁଲ, ତେନ୍ତୁଳି ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସଂଗ୍ରହ କରି ବେପାରୀକୁ ବିକ୍ରି କରିଥାନ୍ତି। ଏହି ବେପାରୀମାନେ ସ୍ୱଳ୍ପ ମୂଲ୍ୟରେ ସେମାନଙ୍କଠାରୁ ବିଭିନ୍ନ ଜିନିଷ କ୍ରୟ କରି ଲାଭବାନ ହୋଇଥାନ୍ତି। ବାସ୍ତବରେ ସଂରକ୍ଷଣର ଅଭାବ, ବିଭିନ୍ନ ଜଙ୍ଗଲ ଦ୍ରବ୍ୟ ମିଳିବାର ସମୟ, ଋତୁ ଅନୁଯାୟୀ ଫଳମୂଳ, ମାନ ଚୟନ ଓ ପ୍ରକ୍ରିୟାକରଣ ଆଦି ବହୁ ବିଷୟରେ ଉପାନ୍ତବାସୀଙ୍କ ଜ୍ଞାନର ଅଭାବ ରହିଛି। ପୁଣି ବୃହତ ବଜାର ସମ୍ପର୍କରେ ମଧ୍ୟ ଧାରଣା ନଥିବାରୁ କେବଳ ଯେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି ତାହା ନୁହେଁ, ବରଂ ଅନେକ ସମୟରେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଉପାନ୍ତ ଅଞ୍ଚଳର କୁଟୀର ଶିଳ୍ପ, ଲଘୁ ଶିଳ୍ପ ପ୍ରତି ଦୃଷ୍ଟି ଦିଆଯାଇଥିଲେ ମଧ୍ୟ ଭାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପ୍ରତି ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହୋଇପାରିଛି, ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ନିଜେ କିଛି କାମ କରିପାରୁଛି, ଯେପରି କାଜୁ ଚାଷ, ଅର୍ଥକାରୀ ଫଳ ଚାଷ ଯେମିତିକି ଡ୍ରାଗନ୍ ଫ୍ରୁଟ୍, ଛତୁ ଚାଷ, ଲେମନ୍ ଗ୍ରାସ୍ ଚାଷ, ଷ୍ଟ୍ରବେରୀ ଚାଷ ଆଦି। ଗୋପାଳନ, ପଶୁପାଳନ ଦ୍ୱାରା କ୍ଷୀର ପାଇପାରିବେ। ଗୋବର ଓ ଗୋମୂତ୍ରରୁ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ବିକ୍ରୟ କରି ନିଜର ଆର୍ଥିକ ସ୍ଥିତିକୁ ମଧ୍ୟ ସ୍ୱଚ୍ଛଳ କରିଛନ୍ତି। ଫୁଲ ଚାଷ କରି ଅତର, ସେଣ୍ଟ, ଗୋଲାପ ଜଳ ପ୍ରସ୍ତୁତିରେ କଞ୍ଚାମାଲ ଯୋଗାଇବା ସହ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯେପରି ଧୂପକାଠି ପ୍ରସ୍ତୁତି, ଫିନାଇଲ ପ୍ରସ୍ତୁତି କରିପାରୁଛନ୍ତି। ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ଔଷଧ ଦୋକାନ, ତେଜରାତି ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛନ୍ତି। ଉପାନ୍ତ ଅଞ୍ଚଳରେ ବିକାଶର ପ୍ରୋତ୍ସାହନ ଦିଆଯାଉଛି, ଯଦ୍ୱାରା ଯୁବପିଢ଼ି ଓ ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ଯେପରି କୁକୁଡ଼ା ଚାଷ, ବତକ ଚାଷ, ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ପଶୁପାଳନ ଆଦି ପ୍ରମୁଖ। ଉପାନ୍ତ ଅଞ୍ଚଳରେ ଚାରଣ ଭୂମିର ଅଭାବ ନଥିବାରୁ ପଶୁପାଳନ ନିମନ୍ତେ ଗୋଖାଦ୍ୟର ଅଭାବ ନଥାଏ, ତେଣୁ ସେମାନଙ୍କୁ ଅଯଥା ଖର୍ଚ୍ଚ ଉଠାଇବାକୁ ପଡ଼ିନଥାଏ। ଆଚାର, ପାମ୍ପଡ଼, ବଢି, ଧୂପକାଠି, ଉଦ୍ଭିଦର ଡାଳପତ୍ରରୁ ଫୁଲଦାନୀ, ବ୍ୟାଗ, ମସିଣା, ବିଞ୍ଚଣା, ପାଛିଆ ଆଦି ତିଆରି କରି ବହୁ ଉପଭୋକ୍ତାଙ୍କୁ ଆକର୍ଷଣ କରିପାରୁଛନ୍ତି। ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ମହିଳାମାନେ ମଧ୍ୟ ହସ୍ତତନ୍ତ କ୍ଷେତ୍ରରେ ଆଗଭର ହେଲେଣି। ରୁମାଲ ବୁଣିବା, ପାୱପୋଚ ବୁଣିବା, ସଲ୍ ତିଆରି କରିବା, ଶାଢ଼ୀ ଏବଂ ଏମ୍ବ୍ରଏଡରୀ କାମ, ପାରମ୍ପରିକ ବସ୍ତ୍ର, ପର୍ସ ଆଦି ତିଆରି କରି ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସହ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିପାରୁଛନ୍ତି। ଯୁବପିଢ଼ି ଓ ମହିଳାମାନେ ଦେଶର ବିକାଶର ମେରୁଦଣ୍ଡ। ସେମାନେ ଉଦ୍ୟୋଗୀ ମନୋଭାବ ନେଇ ଆଗକୁ ଆସିବା ଫଳରେ ଏବେ ବି ଉପାନ୍ତ ଓ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶ ହୋଇପାରୁଛି। ସବୁ ବିଷୟରେ ସଚେତନ ହେଉଛନ୍ତି। ଉପାନ୍ତବାସୀମାନେ ସଶକ୍ତ ହେଲେଣି, ନିଜର ମୌଳିକ ଆବଶ୍ୟକତା ନିମନ୍ତେ ସ୍ୱର ଉତ୍ତୋଳନ କରିପାରୁଛନ୍ତି। ସେମାନେ କିପରି ସର୍ବନିମ୍ନ ସୁବିଧା ପାଇପାରିବେ ତାରି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଉପାନ୍ତ ଅଞ୍ଚଳବାସୀ ଶିକ୍ଷା ଓ ସୂଚନା ଠାରୁ ବହୁ ଦୂରରେ। ଗଣମାଧ୍ୟମ ବିଷୟରେ ମଧ୍ୟ ଏମାନେ ଜାଣନ୍ତି ନାହିଁ। ଏହି ସୁବିଧା ପାଇଲେ ସେମାନେ ଅନେକ କଥା ଜାଣିପାରିବେ ଏବଂ ଶିଖି ମଧ୍ୟ ପାରିବେ। ଗାଁ ଗହଳିରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବାର ସୁବିଧା ପହଞ୍ଚିଲାଣି। ପୂର୍ବ ତୁଳନାରେ ଏହି ସମସ୍ୟା କମି ଚାଲିଛି। ଗମନାଗମନର ଯଥେଷ୍ଟ ଉନ୍ନତି ହେବା ଦ୍ୱାରା ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ, ଦମକଳ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁଛି। ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟର

ଉପାନ୍ତ ଅଞ୍ଚଳର ବିକାଶ ହେବା ନିହାତି ଆବଶ୍ୟକ। ପ୍ରତ୍ୟେକ ନାଗରିକ ନିଜର ମୌଳିକ ସୁବିଧାରୁ ଯେପରି ବଞ୍ଚିତ ନ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏକତାର ଭାବନା ନେଇ ସମସ୍ତଙ୍କୁ ସମାନ ସୁବିଧା ଦେବାର ମାନସିକତା ରଖିବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଆମେ ଆମ ଜୀବନ ଧାରଣକୁ ମଜବୁତ କରି ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ଛୋଟ ଛୋଟ ଶିଳ୍ପାନୁଷ୍ଠାନଗୁଡ଼ିକ ବେଶ ସହାୟକ ହୋଇଥାନ୍ତି। ଛୋଟ ବଡ଼ ଉଦ୍ୟୋଗ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଉଦ୍ୟୋଗୀ ହେବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ପ୍ରୋତ୍ସାହନକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖିବାକୁ ହେବ। ତେବେ ଉପାନ୍ତ ଅଞ୍ଚଳରେ ଉଦ୍ୟୋଗ ବା ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲେ ସେଠାକାର ଲୋକମାନଙ୍କର ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ସେମାନଙ୍କ ପରିବାର କିପରି ସୁରୁଖୁରୁରେ ଚଳିବ, ସେମାନଙ୍କ ସାମାଜିକ ପ୍ରତିଷ୍ଠା କିପରି ଉଜ୍ଜ୍ୱଳ ହେବ।

ପରିବହନ ସୁବିଧାରେ ବିଶ୍ୱ ବଜାରରେ ପହଞ୍ଚି ପାରୁଛି। ଉପାନ୍ତ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା, ଜନସଚେତନତା ସୃଷ୍ଟି କରିବା। ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ, ପର୍ଯ୍ୟଟନ ସ୍ଥଳ ଆଜି ଗଢ଼ି ଉଠିଲେ ସେଠାକାର ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ, ଯଦ୍ୱାରା ଉପାନ୍ତ ଅଞ୍ଚଳବାସୀଙ୍କର ସାମାଜିକ ସମୃଦ୍ଧି ସହ ସେମାନଙ୍କ ପରମ୍ପରାକୁ ବଜାୟ ରଖି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଆସନ୍ତୁ ଦେଶର ବିକାଶରେ ସାମିଲ ହେବା। କୌଣସି କାମକୁ ଛୋଟ ନ ମଣି ନିଜ ମନୋଭାବ, ଉଦ୍ୟୋଗ ଏବଂ ମନୋଯୋଗ ଲଗାଇ ସମସ୍ତ କାମକୁ କରିବା ଏବଂ ଉଦ୍ୟୋଗକୁ ଆଗେଇ ନେବା ଦେଶର ବିକାଶରେ ସାମିଲ ହେବା।

0: ଶୁଣୁଥିଲେ ଆଲୋଚନା ଉପାନ୍ତରେ ଉଦ୍ୟୋଗ। ଏ ସମ୍ପର୍କରେ କହିଥିଲେ ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡ଼ି। ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ, ନମସ୍କାର।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ରାଜ୍ୟ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ 8ଟି ସରକାରୀ ଓ 1ଟି ବେସରକାରୀ କାର୍ଯ୍ୟଦିବସ ରହିବ। ସରକାରୀ ଛୁଟି ଯୋଗୁଁ 3 ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ BMCରେ ଆରମ୍ଭ ହୋଇଛି। BMC ଅଧୀନରେ ଥିବା 3ଟି ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ BLOମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାରେ ନାମ ଯୋଗ ବାଦ ଓ ସଂଶୋଧନ ନେଇ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ 24ଟି ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13ଟି ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ

0: ବୃଦ୍ଧି ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଇଡ଼କୋ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଆହୁରି 3-4 ଦିନ ଲାଗି ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।
1: ଆଗାମୀ 3 ଦିନ ପାଇଁ ଆଟଲିଷ୍ଟ 8 ତାରିଖ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ବି ନାହିଁ। ତେଣୁ ସୁବର୍ଣ୍ଣକାର ଯୋଉ ବନ୍ୟା ଥିଲା ଚାଲିଥିଲା ତାର ପ୍ରକୋପ ବହୁତ କମିଗଲାଣି। ତେଣୁ ଓଭରଅଲ୍ ସେଠି ବନ୍ୟା ସ୍ଥିତିରେ ବହୁତ ସୁଧାର ଆସୁଛି ଏବଂ ବହୁତ ଶୀଘ୍ର ସେଠି ସବୁ ବନ୍ୟା ସ୍ଥିତି ଆହୁରି ସୁଧୁରିଯିବ, ନର୍ମାଲ ହେଇଯିବ କାଲି ସକାଳୁ। ତେଣୁ ସବୁ ଏରିଆ ଦିନେ 2 ଦିନ ଭିତରେ ଜଳବନ୍ଦୀରୁ ମୁକ୍ତ ହୋଇଯିବ ବୋଲି ଆମେ ଆସେସମେଣ୍ଟ କରୁଛୁ।
0: ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ କାର୍ଯ୍ୟ ଜାରି ରହିଛି। ବିଶେଷକରି ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର 19 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 62 ଗାଁ ପ୍ରଭାବିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର 53 ଗ୍ରାମ ପଞ୍ଚାୟତର 97 ଗାଁ ଓ 2 ୱାର୍ଡ ପ୍ରଭାବିତ ହୋଇଛି। ଯାଜପୁରରେ କେମିତି ରହିଛି ପରିସ୍ଥିତି ସେ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ତା ସତ୍ତ୍ୱେ ମଧ୍ୟ ଦଶରଥପୁର ବ୍ଲକ ଭଳି ନିମ୍ନାଞ୍ଚଳ ସ୍ଥିତି ଏବେ ବି ମଧ୍ୟ ଚିନ୍ତାଜନକ ରହିଛି। ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାରେ ବର୍ତ୍ତମାନ 22 ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। 2 ମାସ ହେବ ଦଶରଥପୁର ବ୍ଲକର ଲକ୍ଷାଧିକ ଲୋକ ପାଣି ଘରେ ରହି ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯାଜପୁରରୁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ବାଲେଶ୍ୱର ଜିଲ୍ଲାର 41 ଗ୍ରାମ ପଞ୍ଚାୟତର 214 ଗାଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ସର୍ବାଧିକ 72 ରିଲିଫ ଶିବିରରେ 35,740 ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର 10.84 ମିଟର ରେକର୍ଡ କରାଯାଇଥିବା ବେଳେ ଏହା ହ୍ରାସ ପାଉଥିବା ଜଣାପଡ଼ିଛି। ସରକାରୀ ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରିଲିଫ ଓ ସହାୟତା କାର୍ଯ୍ୟ ଜାରି ରହିବ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 627.52 ଘନଫୁଟ ରହିଛି। ଜଳଭଣ୍ଡାରର 7 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏବେ ଜଳସ୍ତର 640 ମିଟର ରହିଥିବା ବେଳେ ଏହା 640.5 ମିଟରରେ ପହଞ୍ଚିବା ପରେ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଆଜି 7 ଗେଟ୍ ମଧ୍ୟରୁ ପରୀକ୍ଷାମୂଳକ ଭାବେ 40 ମିନିଟ୍ ପାଇଁ 4 ଗେଟ୍ ଖୋଲାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ। ବିଶେଷକରି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ କରାଯିବ। ମହାଜନ ସେବାୟତ, ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ଏହି ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆସନ୍ତାକାଲି ସନ୍ଧ୍ୟା 7 ରାତି 12 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଅଭିଯାନ ସମ୍ପର୍କିତ କର୍ମଶାଳା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ଆଦାନ ପ୍ରଦାନ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ନ୍ୟାୟ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର, ସୁଯୋଗ, ସମ୍ମାନ ସହ ଜଡ଼ିତ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। କର୍ମଶାଳାରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକଅପ୍, ଗର୍ଭବତୀ ଓ ପ୍ରସୂତିଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ 1000 ଦିନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ସିବିସି ପିଆଇବିର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ତତ୍ତ୍ୱାବଧାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି

0: ଓ ବୋଡେନ୍ କୋର୍ଟରେ ଆସନ୍ତା 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ପ୍ରକାରର ବିଚାରାଧୀନ ମକଦ୍ଦମାଗୁଡ଼ିକର ଆପୋଷ ସମାଧାନ କରାଯିବ। ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ, ପାଙ୍ଗାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବଂ ମାଥିଲି ଥାନା ପରିଦର୍ଶନ କରି ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ନିରୀକ୍ଷଣ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ୍ ୟୁନିଟ୍ ପକ୍ଷରୁ ଏଚ୍ଆଇଭି ଏଡ୍ସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚିକିତ୍ସା ବିଶେଷଜ୍ଞ ଓ ରେଡ୍କ୍ରସ୍ କର୍ମୀ ଯୋଗଦେଇ ଏଚ୍ଆଇଭି ସଂକ୍ରମଣର କାରଣ, ନିରାକରଣ ଓ ସମାଜରେ ଏଡ୍ସ ଆକ୍ରାନ୍ତ ପ୍ରତି ହେଉଥିବା ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ୍ ଫୋରମ୍ ଫର୍ ଏନ୍ଭିରନ୍ମେଣ୍ଟ ସଷ୍ଟେନାବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମଶକ୍ତି, ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6ଟି ରାଜ୍ୟର 220ରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର 7ମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟିତ୍ୱ ଜ୍ଞାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ନେପାଳ ଏବଂ ତିବ୍ବତ ଅଞ୍ଚଳରେ ସାମ୍ପ୍ରତିକ ବନ୍ୟା ବିଭୀଷିକା ପରିବେଶ ଅସନ୍ତୁଳନ ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ସମାଧାନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଚାଲିଛି। ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି। ଭାରତ ସହିତ ଅନ୍ୟ କେତୋଟି ରାଷ୍ଟ୍ର ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏଭଳି ପ୍ରାକୃତିକ ବିତ୍ପାତର ସମାଧାନ ପନ୍ଥା ବାହାର କରିବା ପାଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଏଣୁ ଅନ୍ୟ ପ୍ରକାରେ କହିଲେ, ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଏବେ ବିଶ୍ୱବ୍ୟାପୀ ଆଲୋଚନାରେ ପ୍ରସଙ୍ଗ ପାଲଟିଛି। ଭାରତର ଜ୍ଞାନ ପରମ୍ପରାରେ ସ୍ଥାୟୀ ବିକାଶ ସନାତନ ଦୃଷ୍ଟିକୋଣ ସହ ସମାନ ହୋଇଥାଏ, ଅର୍ଥାତ୍ ଯାହାର କୌଣସି ଅନ୍ତ ନାହିଁ ଏବଂ ଏହା ନିରନ୍ତର ନବୀକରଣ ଯୋଗ୍ୟ। ଭାରତୀୟ ପରମ୍ପରାରେ ସ୍ଥାୟିତ୍ୱର ଅର୍ଥ ହେଉଛି ସୁରକ୍ଷା ଓ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା। ପ୍ରକୃତିରୁ ଆମେ ଯାହା ଗ୍ରହଣ କରୁଛୁ ଭବିଷ୍ୟତ ପିଢ଼ି ପାଇଁ ତାହା ଋଣ ସଦୃଶ୍ୟ। ତେଣୁ ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଆମର ପ୍ରୟାସ ମାଧ୍ୟମରେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ଆମର ଦାୟିତ୍ୱ। ବିକାଶର ସଂଜ୍ଞା ଭିତରେ ଆମ ସମସ୍ତଙ୍କୁ ଏ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଅର୍ଥାତ୍ ବିନାଶ, ଅବନତି କିମ୍ବା ବିସ୍ଥାପନ ବିନା ନିରନ୍ତର ବିକାଶର ପ୍ରୟାସକୁ ଜାରି ରଖିବାକୁ ପଡ଼ିବ। ପ୍ରକୃତିର ପୁନଃ ସଂସ୍ଥାପନକୁ ସମର୍ଥନ କରିବା ସ୍ଥାୟୀ ଶିଳ୍ପ ବିକାଶର ଏକ ମାଧ୍ୟମ ହୋଇଥାଏ। ବିକାଶ ପାଇଁ ମାନବ ଏବଂ ପ୍ରାକୃତିକ କାର୍ଯ୍ୟକଳାପରେ ସ୍ଥାୟିତ୍ୱ, ଦୀର୍ଘକାଳୀନ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟ ପ୍ରକାରେ କହିଲେ, ସ୍ଥାୟିତ୍ୱକୁ ଉପେକ୍ଷା କରୁଥିବା ବିକାଶ ନିରନ୍ତର ହୁଏ ନାହିଁ। ପରିବେଶକୁ କ୍ଷତି ନ ପହଞ୍ଚାଇ ଆର୍ଥିକ ଅଭିବୃଦ୍ଧି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବା ଜରୁରୀ। ଏକବିଂଶ ଶତାବ୍ଦୀ ଆରମ୍ଭରେ ବିଶ୍ୱ ଜନସଂଖ୍ୟା 600 କୋଟିରେ ପହଞ୍ଚିଥିଲା। ଆଗାମୀ 50 ବର୍ଷ ମଧ୍ୟରେ ଏହା 1000ରୁ 1100 କୋଟି ମଧ୍ୟରେ ପହଞ୍ଚିବାର ଆକଳନ କରାଯାଇଛି। ତେଣୁ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଉପୁଜିଛି। ସେଥିମଧ୍ୟରେ ପାନୀୟ ଜଳ, ଖାଦ୍ୟ ଉତ୍ପାଦନ, ଚାଷଯୋଗ୍ୟ ଜମିର ଉପଲବ୍ଧତା ଏବଂ ଦାରିଦ୍ରତାରୁ ମୁକ୍ତି

ଅନ୍ତର୍ଭୁକ୍ତ। ସଭ୍ୟତାର ବିକାଶ ସହ ଶକ୍ତି ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି। ଶକ୍ତି ଦକ୍ଷତାକୁ ଉନ୍ନତ କରିବା ଏବଂ ନିର୍ଭରଯୋଗ୍ୟ ସ୍ଥାୟୀ ଓ ପରିବେଶ ଅନୁକୂଳ ଶକ୍ତି ଉତ୍ସଗୁଡ଼ିକର ପରିସରକୁ ଅଧିକ ବ୍ୟାପକ କରିବା ଆଗାମୀ ବର୍ଷଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସରକାର ଅଣଜୀବାଶ୍ମ ଶକ୍ତି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରାକୃତିକ ଉତ୍ସରୁ ସୃଷ୍ଟ ଶକ୍ତି କ୍ଷେତ୍ରର ଉପଯୋଗିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ବହୁବିଧ ଯୋଜନା ପ୍ରଣୟନ ସହ ଏହାର କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ତଥା ସମୟୋଚିତ କାର୍ଯ୍ୟାନ୍ୱୟନକୁ ମଧ୍ୟ ନିରନ୍ତର ସମୀକ୍ଷା କରାଯାଉଛି। ଦୀର୍ଘକାଳୀନ ଶକ୍ତି ଓ ପରିବେଶଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ ଜାରି ରହିଛି। ବିଶ୍ୱସ୍ତରରେ ଏଭଳି ସମ୍ବଳ ହ୍ରାସ ପାଉଛି। ତୈଳ, ଇନ୍ଧନ, ଗ୍ୟାସ୍ ଏବଂ କୋଇଲା ଉତ୍ସ ପରିବର୍ତ୍ତିତ ସମୟ ସହ କ୍ରମଶଃ ସଙ୍କୁଚିତ ହୋଇଚାଲିଛି। ସେଥିପାଇଁ ନବୀକରଣୀୟ ଶକ୍ତିର ଗୁରୁତ୍ୱ ବୃଦ୍ଧି ପାଉଛି। ସ୍ୱଚ୍ଛ ଶକ୍ତି ଚାହିଦା ପୂରଣ ଲାଗି ଭାରତ ସୌର ଓ ପବନ ଶକ୍ତି ଉପରେ ନିର୍ଭରତା ବଢ଼ାଉଛି। ଅଣଜୀବାଶ୍ମ କ୍ଷେତ୍ରରେ ସୌରଶକ୍ତି ଏକ ବିଶେଷ ପ୍ରତିଶ୍ରୁତିପୂର୍ଣ୍ଣ ଦୀର୍ଘକାଳୀନ ସମାଧାନ ବୋଲି କୁହାଯାଇପାରେ। ଜାତୀୟ ମିଶନଗୁଡ଼ିକ ମାଧ୍ୟମରେ ପରିବେଶ ଅନୁକୂଳ ତଥା ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ଘରୋଇ କ୍ଷେତ୍ରର ନବସୃଜନକୁ ଉତ୍ସାହିତ କରାଯାଉଛି। ପରିବେଶଗତ ଶିକ୍ଷା ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେବା ଉଚିତ, କାରଣ ପରିବର୍ତ୍ତିତ ସମୟ ସହ ପୃଥିବୀ ଅନୁକୂଳ ଚିନ୍ତା କରିବା ଏକ ବଡ଼ ଆବଶ୍ୟକତା ପାଲଟିଛି। ମୂଲ୍ୟବୋଧ, ନିଷ୍ପତ୍ତି ଏବଂ ଜୀବନଶୈଳୀର ଏହାକୁ ଅଂଶ କରାଗଲେ ନିରନ୍ତରତାକୁ ପ୍ରତିଫଳନ କରିବ। ସରକାର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବା ବେଳେ ତୃଣମୂଳ ସ୍ତରର ଲୋକଙ୍କ ସ୍ୱାର୍ଥକୁ ବିଚାର କରୁଛନ୍ତି। ସ୍ଥାୟୀ ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ନାଗରିକ ଏବଂ ହିତାଧିକାରୀ ଏଥିରେ ସକ୍ରିୟ ଭାବେ ସାମିଲ ହେବେ। ଏହାଦ୍ୱାରା ସ୍ଥାୟୀତ୍ୱ ବାସ୍ତବତାରେ ପରିଣତ ହେବ। ପରିଶେଷରେ ଏତିକି କୁହାଯାଇପାରେ, ସ୍ଥାୟୀ ବିକାଶ ସହଜ ନ ହେଲେ ମଧ୍ୟ ଏହା ଆମ ସମସ୍ତଙ୍କର ଅନିବାର୍ଯ୍ୟ ଦାୟିତ୍ୱ। ଆସନ୍ତୁ ଏ ଦିଗରେ ମିଳିମିଶି କାର୍ଯ୍ୟ କରିବା।

0: ଏଥର ପୁରା ଖବର। ସପ୍ତଦଶ ବିଧାନସଭାର ସାତ ନମ୍ବର ଅଧିବେଶନ ଆଇବା 22 ତାରିଖ ନୁ ମୂଲ ହେବା। ଇ ବାବଦେ ଆଜ ବିଧାନସଭା ସଚିବାଳୟ ତରଫୁ ବିଜ୍ଞପ୍ତି ବାହାରିଛେ। ଅକ୍ଟୋବର 3 ତାରିଖ ତକ ଇ ଅଧିବେଶନ ଚାଲବା, ଆଉ ଇଥି 8ଟା ସରକାରୀ ଆଉ ଗୋଟେ ବେସରକାରୀ କାର୍ଯ୍ୟଦିବସକେ ମିଶାଇକରି ମୋଟ 9ଟା କାର୍ଯ୍ୟଦିବସ ରହିଛେ। ସେପ୍ଟେମ୍ବର 26 ଆର 27 ତାରିଖ ସରକାରୀ ଛୁଟି ଲାଗି ଗୃହ କାର୍ଯ୍ୟ ବନ୍ଦ ରହିବା। ସେନ୍ତା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀ ଲାଗି ଫିଲ୍ ଗୃହ କାର୍ଯ୍ୟ ବନ୍ଦ ରହିବା ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛେ। ରାଜ୍ୟର 4ଟା ଚିନି କଲର ପୁନରୁଦ୍ଧାର ଲାଗି ପ୍ରକ୍ରିୟା ତୁର୍ତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ଏଥିଲାଗି ଆଖୁଚାଷୀମାନଙ୍କନୁ ମୂଲ କରିକରି ସେନର ଯୁବପିଢ଼ି ତକ ବହୁତ ପରିବାର ରୋଜଗାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ଲାଗି ଓଡ଼ିଶାର କୃଷି ଶିଳ୍ପ କ୍ଷେତ୍ର ନୂଆ ଦିଗେ ଆଗକେ ବଢ଼ୁଛି। ନୟାଗଡ଼ ସହିତ ରାଜ୍ୟର 4ଟା ଚିନି କଲର ପୁନରୁଦ୍ଧାର ଲାଗି ସରକାର ପଦକ୍ଷେପ ନେଇଛନ୍। ଇଟା ଯୁବପିଢ଼ିଙ୍କୁ ସମ୍ମାନଜନକ ରୋଜଗାର ଆଉ ସ୍ଥାନୀୟ ଅର୍ଥନୀତିକେ ନୂଆ ଗତି ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାଥି ଭୁବନେଶ୍ୱର ଖାରବେଳ ନଗରନ ସଚିବସ୍ତରୀୟ ବୈଠକ ହୋଇଯାଇଛି। ଏଥି ରାଜ୍ୟ ଚାଲୁଥିବାର ଆଉ ଆଗକେ ହେବାର୍କେ ଥିବାର ଭିନ୍ ଭିନ୍ ବିକାଶମୂଳକ କାମ ବାବଦେ ଆଲୋଚନା କରାଯାଇଛି। ସାଇବର ସୁରକ୍ଷା, ନିଶାମୁକ୍ତ ଭାରତ, ଟିବି ମୁକ୍ତ ଭାରତ ଆଉ ଭୁବନେଶ୍ୱର ପାରାଦୀପ ପୁରୀ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଉପରେ ବୈଠକଟି ଅତ୍କା ଜୋର୍ ଦିଆଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍।
1: ନଶା ମୁକ୍ତ ଭାରତ, ଟିବି ମୁକ୍ତ ଭାରତ, ଡି ରେଗୁଲେସନ 2.0, ଏମିତି ବହୁତ ଜିନିଷ ଅଛି ଯାହା ଉପରେ ଆମକୁ କୁହାଯାଉଛି କି ଏଇଟା ଫୋକସ ଏରିଆ। ସେହି ସବୁକୁ ମଧ୍ୟ ଆମେ ଆଜି ରିଭ୍ୟୁ କଲେ ତ ରାଜ୍ୟରେ ଆମେ କଣ କଣ ଆଉ ଜିନିଷ ହାତକୁ ନେଉଛୁ, ଭୁବନେଶ୍ୱର କଟକ ପୁରୀ ପାରାଦୀପ ଇକୋନମିକ ରିଜନ ସେଇଥିରେ କଣ କଣ ପ୍ରୋଜେକ୍ଟ ଆମର ଯାଉଛି, ଆମର ଟୁରିଜମରେ କଣ କଣ ପ୍ରୋଜେକ୍ଟ ଯାଉଛି, ଆମର ଯୋଉ ଲ୍ୟାଣ୍ଡ ରିଲେଟେଡ୍ କିଛି କେବେ କେବେ ଇସ୍ୟୁଜ୍ ହେଉଛି ତାକୁ ଆମେ କେମିତି ରିଜଲ୍ଭ କରିବା, ଏ ସବୁ ଆଜି ଆମେ ଡିସ୍କସ୍ କଲେ।
0: ରାଜ୍ୟର ସବୁଜ ଅର୍ଥନୀତିର ବିକାଶ ଆଇବା 10 ବର୍ଷରେ 10 ଲକ୍ଷ ତକ ନିଯୁକ୍ତି ସୁଯୋଗ ତିଆରି କରିପାରବା। ଏଥିଲାଗି ଦକ୍ଷ ଶ୍ରମଶକ୍ତି ପ୍ରସ୍ତୁତି ଉପରେ ଜୋର୍ ଦେବାର ସହିତ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ମୂଲ କରବାରକେ ଇଣ୍ଟରନ୍ୟାସନାଲ ଫୋରମ ଫର ଏନ୍ଭାରମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇଫରେଷ୍ଟ ତରଫ ସୁପାରିଶ କରାଯାଇଛି। ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇଫରେଷ୍ଟ ଆଡୁ ଓଡ଼ିଶାର ସବୁଜ ଅର୍ଥନୀତି ଲାଗି ଶ୍ରମଶକ୍ତି ନିଯୁକ୍ତି ଦକ୍ଷତା ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ବାହାରିଛି। ଏଥି ସରକାର, ଶିଳ୍ପ, ପ୍ରଶିକ୍ଷଣ ଆଉ ସାମାଜିକ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରିପୋର୍ଟ ଅନୁସାରେ 2030 ମସିହା ତକ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର ନ ପାଖାପାଖି 30,000 ଆଉ 2035 ମସିହା ତକ ଇତାର ଦୁଇଗୁଣ ନିଯୁକ୍ତି ତିଆରି ହୋଇପାରବା। ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପର 48,400 ଅତ୍କା ନିଯୁକ୍ତିର ସମ୍ଭାବନା ରହିଛି। କୃଷି ବନୀକରଣ, ଜଙ୍ଗଲ ପରିଚାଳନା, ହେନ୍ତାଳ ବଣ ପୁନରୁଦ୍ଧାର ଆଉ ବର୍ଜ୍ୟବସ୍ତୁ ପରିଚାଳନା ଭିଲ୍ ସବୁଜ ନିଯୁକ୍ତିର ବଡ଼ କ୍ଷେତ୍ର ହୋଇପାରବା। ରାଜ୍ୟ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ ଏଥି ଯୋଗ ଦେଇକରି ସବୁଜ ଦକ୍ଷତା ବିକାଶର ଗୁରୁତ୍ୱ ବାବଦେ କହିଥିଲେ। ରାଜ୍ୟ ଶିଳ୍ପ ବିକାଶକେ ଅତ୍କା ଗତିଶୀଳ କରବାର ଆଉ ନିବେଶକମାନଙ୍କ ଲାଗି ବ୍ୟବସାୟିକ ସହଜତାକେ ବରକସ କରବାର ଲକ୍ଷ୍ୟଟି ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଟ୍କୋର ଜମି ବଣ୍ଟନ କମିଟି 37ଟା ପ୍ରକଳ୍ପ ପ୍ରସ୍ତାବକେ ଅନୁମୋଦନ କରିଛେ। ଇଟ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାଟି ହୋଇଥିବା କମିଟିର ବୈଠକଟି ଅନୁମୋଦିତ ପ୍ରସ୍ତାବ ଭିତରେ ବୃହତ୍ ଶିଳ୍ପ ପ୍ରକଳ୍ପ ଲାଗି 24ଟା ଆଉ ଅଣୁକ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ଲାଗି 13ଟା ଜମି ପ୍ରସ୍ତାବ ସାମିଲ ରହିଛି। ଏଥିଲାଗି ପ୍ରକଳ୍ପମାନଙ୍କର କାର୍ଯ୍ୟାନ୍ୱୟନ ତୁର୍ତ୍ତି ହେବାର ସହିତ ସ୍ଥାନୀୟ ସ୍ତରନ ନିଯୁକ୍ତି ସୁଯୋଗ ବଢ଼ବାର, ଆଞ୍ଚଳିକ ଶିଳ୍ପ ବିକାଶ ଆଉ ଯୋଗାଣ ଶୃଙ୍ଖଳକେ ଅତ୍କା ବରକସ କରବାରକେ ସାହାଯ୍ୟ କରବା। ବୈଠକଟି ଶିଳ୍ପାଞ୍ଚଳନ କର୍ମଚାରୀମାନଙ୍କ ଲାଗି ଦରକାରୀ ସୁବିଧା ସହିତ କାମ କରୁଥିବା ମହିଳା କର୍ମଚାରୀମାନଙ୍କ ଲାଗି ସୁରକ୍ଷିତ, ସୁଗମ ଆଉ ଜରୁରୀ ଭିତ୍ତିଭୂମି ଦିଆଯିବାର ଉପରେ ଜୋର୍ ଦିଆଯାଇଛି। ରାଜ୍ୟ ଆଇବା ପଞ୍ଚାୟତ ଓ ପୌର ନିର୍ବାଚନକେ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରବାର ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫୁ ଭୋଟର ତାଲିକାଟି ଥିବାର ଭୁଲ୍କେ ସଂଶୋଧନ ଲାଗି ଖାସ୍ ପାଇଲଟ ସର୍ଭେ ଅଭିଯାନ ଆଜିଠାନୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିନ ମୂଲ ହୋଇଛି। ବିଏମ୍ସି ଅଧୀନତି ଥିବାର 3ଟା ବିଧାନସଭା କ୍ଷେତ୍ର ନ ଆଇବା 11 ତାରିଖ ତକ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘର ଘର ଯାଇକରି ସର୍ଭେ କରବେ। ଆଇବା ଅକ୍ଟୋବର ମାସର 26 ତାରିଖରୁ ନଭେମ୍ବର 7 ତାରିଖ ତକ ସାରା ରାଜ୍ୟରେ ସର୍ଭେ କାମ କରାଯିବା। ଏଥି ନିୟୋଜିତ ଅଧିକାରୀ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ଦେଇକରି ପୂରା ସହଯୋଗ କରବାରକେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ଅନୁରୋଧ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ଆଇବା

ଭୁଦୋ ମାସର ଅନ୍ଧାର ପ୍ରଖର ଅଷ୍ଟମୀ ତିଥିନ କୃଷ୍ଣ ଜନ୍ମ ନୀତି କରାଯିବା। ଏହି ତିଥି ଅବସରରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରବାର ପରମ୍ପରାକେ ଅନୁକରଣ କରିକରି ଶ୍ରୀମନ୍ଦିରନ ଖାସ ନୀତିକାନ୍ତି କରାଯିବା। ବିଶେଷ ଭାବେ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରନ ସନ୍ଧ୍ୟାଧୂପ ଶେଷ ହେବା ଋତୁରୁ କରାଯିବା। ଆଜି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବାର ଲାଗି ଯେଉଁଡ଼ ଭୋଗ ସହିତ ଗର୍ଭ ଉଦକ ବନ୍ଦାପନା ନୀତି କରାଯିବା। ଇତାର ସହିତ ଆଇବାକାଲ ସ୍ୱତନ୍ତ୍ର ଭାବେ ଭଣ୍ଡାର ଗୃହ ଆଗାଡ଼େ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ପାଳନ କରାଯିବା। ସନ୍ଧ୍ୟାଧୂପ ଭୋଗଛେକ ଆସିବା ଋତୁରୁ କୃଷ୍ଣ ଜନ୍ମନୀତି ହେବା। ଏଥିଲାଗି ବେଲବୁଡ଼ର 7 ବଜେରୁ ରାତି 12 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଇତାର ଛଡ଼ା ମଠ ବାଡ଼ିମାନଙ୍କେ ପରମ୍ପରା ଅନୁସାରେ ଖାସ୍ ପୂଜାର୍ଚ୍ଚନା ସହିତ ଶ୍ରୀକୃଷ୍ଣ ଜନ୍ମନୀତି କରାଯିବା। ରାଇଜେ ଚଲତି 2026-27 ଖରିଫ ଋତୁଥି ମଡ଼ିଆ ଘିନ୍ବାର ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ମଡ଼ିଆ ଚାଷୀମାନେ କୃଷକ ସଂଗଠନ ପେକ୍ସ ଲେମ୍ସ କି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଏ ଆଇବା 15 ତାରିଖ ଭିତରେ ପଞ୍ଜୀକରଣ କରବାର୍କେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫ କୁହାଯାଇଛି। ଚଲତି ବଛର ଖରିଫ ମଡ଼ିଆ ଘିନା 2027 ଜାନୁଆରୀ 1 ତାରିଖରୁ ମୂଲ ହୋଇକରି 31 ମାର୍ଚ୍ଚ ତକ ଚାଲବା। ଚାଷୀମାନେ ଅତକା ସୂଚନା ପାଇବାର ଲାଗି ପାସର କୃଷି କାର୍ଯ୍ୟାଳୟ ନାହିତ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ଘର 155333 ଯୋଗାଯୋଗ କରବାର୍କେ ବିଭାଗ ତରଫ କୁହାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ତରଫ କାର୍ଯ୍ୟକ୍ଷେତ୍ରଟି ଲିଙ୍ଗଗତ ସମ୍ବେଦନଶୀଳତା ପୋଷଣ ଆଉ ସୁସ୍ଥ ଜୀବନଶୈଳୀକେ ନେଇକରି ଗୋଟିଏ କର୍ମଶାଳା ହୋଇଯାଇଛି। କାର୍ଯ୍ୟକ୍ରମଟି ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଲିଙ୍ଗଗତ ନ୍ୟାୟ ଖାଲି ମହିଳାମାନଙ୍କର ବିଷୟ ନୁହେଁ, ଏଟା ପୁରୁଷ ଓ ମହିଳାମାନଙ୍କର ସମାନ ଅଧିକାର ସୁଯୋଗ ଆଉ ସମ୍ମାନ ସଙ୍ଗେ ଜଡ଼ିତ ବୋଲି ଶ୍ରୀ ମିଶ୍ର କହିଥିଲେ। କାର୍ଯ୍ୟକ୍ଷେତ୍ରର ଲିଙ୍ଗଗତ ସମ୍ବେଦନଶୀଳତା ଓ ସଚେତନତା ବୃଦ୍ଧି ସହିତ ଗୋଟିଏ ସମାବେଶୀ ସୁରକ୍ଷିତ ଆଉ ସମ୍ମାନଜନକ ପରିବେଶ ଗଠନ ଉପରେ ସେ ଜୋର ଦେଇଥିଲେ। ଜାତୀୟ ଓ ରାଜ୍ୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶଟି ନୂଆପଡ଼ା ଜିଲ୍ଲା ଓ ଦୌରା ଜଜ୍ ଆଉ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କର ଦେଖରେଖଟି ଆଇବା 12 ତାରିଖ 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ନୂଆପଡ଼ା ଜିଲ୍ଲା କୋର୍ଟ ସହିତ କୋମନା ଖଡ଼ିଆଲ ସିନାପାଲି ଆଉ ବୋଡେନ୍ କୋର୍ଟନ ଏହି ଅଦାଲତ ବସ୍ବା। ଦେୱାନୀ ଫୌଜଦାରୀ ବୈବାହିକ ବିବାଦ ଜମି ଅଧିଗ୍ରହଣ ବାଗିର ଭିନ୍ ଭିନ୍ ମାମଲାର ସମାଧାନ ଇନ କରାଯିବା। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମ୍ର ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମୂଲ ହେଉଛି। ଆଇବା 6 ତାରିଖ ତକ ହେବାର୍କେ ଥିବା ପ୍ରତିଯୋଗିତାଟି ଓଡ଼ିଶା ସହିତ 6ଟା ରାଜ୍ୟର 220ରୁ ଅଧିକା ଖେଳାଳି ଯୋଗଦେବେ। ଏଥି ବରିଷ୍ଠ ଆଉ କନିଷ୍ଠ ବିଭାଗର ଭିନ୍ ଭିନ୍ ଏକକ ଯୁଡ଼ି ଆର୍ ମିଶ୍ରିତ ବର୍ଗତି ପ୍ରତିଯୋଗିତାମାନ ଆୟୋଜିତ ହେବା। ଲଘୁଚାପର ପ୍ରଭାବଟି ଝାଡ଼ଖଣ୍ଡ ଜବର ବର୍ଷା ଲାଗି ଉତ୍ତର ଓଡ଼ିଶାର ବୟଡ ସ୍ଥିତି ଲାଗି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ବାରୁ ବାଲେଶ୍ୱର ମୟୂରଭଞ୍ଜ ଆଉ ଯାଜପୁର ଜିଲ୍ଲା ଖାସ୍ କରି ପ୍ରଭାବିତ ହୋଇଛନ୍। ବାଲେଶ୍ୱରର 200ରୁ ଅଧିକା ଗାଁ ଜଳବନ୍ଦୀ ହେବାର ସହିତ ମୟୂରଭଞ୍ଜ ଆର୍ ଯାଜପୁର ଜିଲ୍ଲାର 146ଟା ଗାଁ ଏଥିଲାଗି ପ୍ରଭାବିତ ହୋଇଛନ୍। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 8ଟା ଜିଲ୍ଲା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଇବା 7 ଦିନ ତକ ରାଜ୍ୟର କେତେଟା ଜାଗାନ ହାଲ୍କା ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 627.52 ଫୁଟ ରହିଥିଲା। ଏହାଦେ 7ଟା ଗେଟ୍ ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡ ଜଳଭଣ୍ଡାରୁ 1,45,387 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 1,92,859 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ସପ୍ତଦଶ ବିଧାନସଭାର 7 ନମ୍ବର ଅଧିବେଶନ ଆଇବା 22 ତାରିଖ ହେବା ମୂଲ। ରାଜ୍ୟର 4ଟା ଚିନିକଲର ପୁନରୁଦ୍ଧାର ଲାଗି ତୃତୀ ହୋଇଛି ପ୍ରକ୍ରିୟା କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱର ହେଲା ସଚିବସ୍ତରୀୟ ବୈଠକ। ପୁରୀ ଶ୍ରୀମନ୍ଦିରନ ଆଇବାକାଲି କରାଯିବା କୃଷ୍ଣ ଜନ୍ମନୀତି ଆଉ ଭୁବନେଶ୍ୱରର ମୂଲ ହେଲା ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଚେଷ୍ଟା କରିବା ପାଇଁ ଅଗ୍ରଣୀ ବେଲଜିୟମ୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ବେଲଜିୟମ୍ ପ୍ରଧାନମନ୍ତ୍ରୀ ଶ୍ରୀ ୱେବର ଶ୍ରୀ ମୋଦିଙ୍କୁ ବେଲଜିୟମ୍ ଗସ୍ତ କରିବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଟ୍ରେନ୍ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି, ସିଗ୍ନାଲ ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ୱୟଂଚାଳିତ ଦ୍ୱାର ସୁବିଧା ବ୍ୟବସ୍ଥା ଥିବା ନୂତନ ପିଢ଼ି ଟ୍ରେନ୍ ଚଳାଇବାକୁ ରେଳ ବିଭାଗ ନିରନ୍ତର ଭାବେ କାର୍ଯ୍ୟ କରୁଛି। 18,000 କୋଟି ଟଙ୍କାର ମୁମ୍ବାଇ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ମୁମ୍ବାଇରୁ ସିଧୁଦୁର୍ଗ ମଧ୍ୟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ପୂର୍ବ ଓ ପଶ୍ଚିମାଞ୍ଚଳ ମଧ୍ୟରେ ସ୍ୱତନ୍ତ୍ର ପରିବହନ କରିଡର ଦ୍ୱାରା ଜବାହରଲାଲ ନେହେରୁ ବନ୍ଦରରୁ ଦେଶର ବିଭିନ୍ନ ଭାଗକୁ ପଣ୍ୟ ପରିବହନ ଦ୍ୱାରା ମହାରାଷ୍ଟ୍ରର ଶିଳ୍ପ ବିକାଶ ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ମୁମ୍ବାଇ ସହରରେ 3,200 ଲୋକାଲ୍ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ଆଉ 10% ବୃଦ୍ଧି କରାଗଲେ ଯାତ୍ରୀମାନଙ୍କର ଯାତାୟାତରେ ସୁବିଧା ହୋଇପାରିବ। 28 ଶୀତତାପ ନିୟନ୍ତ୍ରିତ ଲୋକାଲ୍ ଟ୍ରେନ୍ ନିର୍ମାଣ ପାଇଁ ଚେନ୍ନାଇରେ ଥିବା ରେଳବଗି ନିର୍ମାଣ କାରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ପିଢ଼ି ଲୋକାଲ୍ ଟ୍ରେନ୍ ଦ୍ୱାରା ମୁମ୍ବାଇ ସହର ମଧ୍ୟରେ ଯାତାୟାତ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବୈଶ୍ୱିକ ସ୍ତରରେ ଏକ ସଶକ୍ତ ଦେଶ ଭାବେ ଭାରତ ନିଜକୁ ଗଢ଼ି ତୋଳିଛି ବୋଲି ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଟି ସିବିହା କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିବିହା ୟୁକ୍ରେନ୍ ଓ ରୁଷ ବିବାଦର ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ଜଣେ ଭାରତୀୟଙ୍କ ମୃତ୍ୟୁ ନେଇ ନୂଆଦିଲ୍ଲୀ ଚିନ୍ତା ପ୍ରକଟ କରିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବେ କିଭ୍ ଗସ୍ତରେ ଅଛନ୍ତି। ଶ୍ରୀ ସିବିହା କହିଛନ୍ତି ଡକ୍ଟର ଜୟଶଙ୍କରଙ୍କ ସହ ଭିତ୍ତିଭୂମି, ଔଷଧ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଓ ଡିଜିଟାଇଜେସନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ବିସ୍କେକ୍ଠାରେ ଯୁଦ୍ଧ ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି ବରିଷ୍ଠ ନ୍ୟାୟିକ ଅଧିକାର ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଓ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ପ୍ରଧାନ ବିଚାରପତି ଆଲୋଚନା କରିବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର 7.8% ଅଭିବୃଦ୍ଧି ହାସଲ ଦିଗରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଭୂମିକା ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଆଉଟରିଚ୍ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତକୁ ଏକ ନିରନ୍ତର ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଗଣିତ କରିବ। ଏହାର ଉପଯୋଗ ଉପରେ ଶ୍ରୀ ଗୋଏଲ ଦେଶର ଉଦ୍ୟୋଗ କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ କାନାଡ଼ା, ମେକ୍ସିକୋ, ଚିଲି, ମର୍କୋସୁର ସଂଗଠନ, ଦକ୍ଷିଣ ଆଫ୍ରିକୀୟ କଷ୍ଟମ୍ସ ୟୁନିୟନ, ଉପସାଗରୀୟ ସହଯୋଗ ପରିଷଦ ଏବଂ ଇସ୍ରାଏଲ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶେଷ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ୍ ସମ୍ମିଳନୀକୁ ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା କୂଟନୀତି ଆଧାରିତ ରକ୍ଷା ଡକୁମେଣ୍ଟର ଉନ୍ମୋଚନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ପ୍ରତିରକ୍ଷା ସହଭାଗିତା ପାଇଁ ଭାରତର ରଣନୈତିକ ରୂପରେଖ ଏବଂ ଦୃଷ୍ଟିକୋଣକୁ ଏହି ଡକୁମେଣ୍ଟ ପ୍ରତିଫଳିତ କରୁଛି। ବିଭିନ୍ନ କ୍ଷେତ୍ରରେ ରଣନୈତିକ ସମ୍ପର୍କ, ବିଶ୍ୱ ସହଯୋଗ ସମ୍ବନ୍ଧିତ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟ ପୂରଣ, ଦୀର୍ଘକାଳୀନ ସ୍ଥିରତା ଏବଂ ପାରସ୍ପରିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ଆଦି 4 ପ୍ରମୁଖ ପ୍ରସଙ୍ଗ ଉପରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭାରତ ନବସୃଜନ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି ବିଶ୍ୱସ୍ତରରେ ଦେଶର ଗବେଷଣା ଓ ବିକାଶ ଆଭିମୁଖ୍ୟକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ବିଶ୍ୱସ୍ତରରେ ନୂତନ ସମ୍ଭାବନା ସହ ଅଧିକ ସହଯୋଗ ସୃଷ୍ଟି କରାଯାଇପାରିବ। ମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା

0: ଯାଇ ଭାରତକୁ ଶିକ୍ଷା କ୍ଷେତ୍ରରେ ନବସୃଜନର ବିଶ୍ୱ କେନ୍ଦ୍ର ଭାବେ ଗଢ଼ି ତୋଳିବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣ କହିଛନ୍ତି, ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍ 05ର ଉତ୍କ୍ଷେପଣ କରାଯିବ। GSLV F-17 ରକେଟ୍ ଜରିଆରେ ଆଜି ରାତି 2:55 ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣ କହିଛନ୍ତି, ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ସେନ୍ଝେନ୍ଠାରେ ଚାଲିଥିବା ଚୀନ୍ ମାଷ୍ଟର୍ସ ସୁପର 750 ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ବ୍ୟାଡ୍ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ହଂକଂର ଲି ଚୌକ୍ ୟୁଙ୍କୁ ଭେଟିବେ। ଏହି ମ୍ୟାଚ୍ ଆସନ୍ତାକାଲି ରାତି 7:30 ଅନୁଷ୍ଠିତ ହେବ। ଶ୍ରୀକାନ୍ତ ପ୍ରି କ୍ୱାର୍ଟର ଫାଇନାଲ୍ରେ କାନାଡ଼ାର ଭିକ୍ଟର ଲାଇଙ୍କୁ 21-18 21-19 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଭାରତର 1 ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାକିରାଜ ରାଙ୍କିରେଡ଼ି ଏବଂ ଚିରାଗ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ବାଣିଜ୍ୟ ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବେଲ୍ଜିୟମ୍। ଆଗାମୀ 5 ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ଖରସ୍ରୋତ ଓ ବୈତରଣୀ ନଦୀରେ ବନ୍ୟା ପାଣି ଛାଡ଼ିଛି। ତଥାପି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜକନିକା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅନେକ ଧୋୟାଞ୍ଚଳ ଜଳବନ୍ଦୀ ହୋଇ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହିସବୁ ସ୍ଥାନରେ ଉଭୟ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଯେପରି ଜଳବାହିତ ରୋଗ ଏବଂ ହଇଜା ନ ହୁଏ ସେଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ବିପନ୍ନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଉଛି। ପ୍ରାଣୀଧନ ବିଭାଗ ପକ୍ଷରୁ 300 metric tons ଗୋ ଖାଦ୍ୟ ବିତରଣ କରାଯାଇଛି। ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହିସବୁ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି। 906 ଖୋଲା କୂଅଗୁଡ଼ିକର ମଧ୍ୟ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବନ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ 68 ସୁରକ୍ଷିତ ମାତୃତ୍ୱ ଲାଭ କରିଛନ୍ତି। ଅନ୍ୟ ଆଶ୍ରିତ ମହିଳାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବନ୍ୟା ଅଞ୍ଚଳରେ ପ୍ରଭାବିତ ହୋଇଥିବା ବିଦ୍ୟୁତ୍ ସରବରାହ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରିଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଆଳି ପଟ୍ଟାମୁଣ୍ଡାଇ ବ୍ଲକରେ ଏବେ ମଧ୍ୟ ପାଣିଘେରରେ ରହିଥିବା 52 ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା ଯୋଗୁଁ ରାଜକନିକା ବ୍ଲକର 2 PEOଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି।
3: ପୋଷ୍ଟ ଫ୍ଲଡ୍ରେ ଯେଉଁ ରନ୍ଧା ଖାଦ୍ୟ କିଛି ଜାଗାରେ ଦିଆଯାଉଛି ପଟ୍ଟାମୁଣ୍ଡାଇରେ ଏବଂ ରାଜକନିକା ବ୍ଲକରେ, ମେଡିକାଲ ତରଫରୁ 12 ମେଡିକାଲ ଟିମ୍ ଏଇ 4 ବ୍ଲକ ପଏଣ୍ଟରେ ଡିପ୍ଲୟ କରାଯାଇଛି। ତାକୁ ଛାଡ଼ିକିରି ଯେଉଁ ଆଫେକ୍ଟେଡ୍ ଗାଁ ଗୁଡ଼ା ଅଛି ସେମାନଙ୍କର ବି ଆମର ମେଡିକାଲ ଟିମ୍ସ ବୁଲୁଛନ୍ତି। 161 ଆମର ଯେଉଁ ଗର୍ଭବତୀ ମହିଳା ସିଫ୍ଟ ହେଇଥିଲେ ତା ମଧ୍ୟରୁ 68 ଡେଲିଭରି ହେଇଯାଇଛି। 383 metric tons ଗୋ ଖାଦ୍ୟ ଏପର୍ଯ୍ୟନ୍ତ ଆମର ଡିଷ୍ଟ୍ରିବ୍ୟୁଟ୍ ହେଇଯାଇଛି ଏଇ 4 ବ୍ଲକରେ। RWSS ତରଫରୁ ପିଇବା ପାଣି ଦିଆଯାଉଛି, କିନ୍ତୁ ପୋଷ୍ଟ ରିଲିଫ କାମରେ

0: ଆରଡବ୍ଲ୍ୟୁ ଏସ୍ ଏସ୍ ର 906 ଟ୍ୟୁବୱେଲ୍ ଏପର୍ଯ୍ୟନ୍ତ ରେଷ୍ଟୋର ହୋଇଯାଇଛି, ଡିସ୍ଇନଫେକ୍ସନ୍ ହୋଇଯାଇଛି। ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ତରଫରୁ ଯେତିକି ବି ଆମର ଡିସ୍କନେକ୍ସନ୍ସ ଥିଲା ସେଗୁଡ଼ା ସବୁଯାକ ଆଡ୍ରେସ୍ ହୋଇଯାଇଛି, ଆଉ କୌଣସି କନ୍ଜ୍ୟୁମର ପଏଣ୍ଟ ଡିସ୍କନେକ୍ସନ୍ସ ନାହିଁ।
1: କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ କେନ୍ଦ୍ରାପଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ସମ୍ପର୍କ। ଜାତିର ଜନକ ମହାତ୍ମା ଗାନ୍ଧୀ 1934 ମସିହା ମଇ ମାସ 27 ତାରିଖ ଦିନ ହରିଜନ ପଦଯାତ୍ରାରେ ଆସି ସେ ସମୟର ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହରର ତିନିମୁହାଣୀଠାରେ ପହଞ୍ଚି ଏକ ବିରାଟ ସ୍ୱାଧୀନତା ସଂଗ୍ରାମ ସଭା କରିଥିଲେ। ଏହାପରେ ମହାତ୍ମା ଗାନ୍ଧୀ ଗରାପୁର ନିକଟସ୍ଥ ଡାକବଙ୍ଗଳାରେ ରାତ୍ରିଯାପନ କରି ତାହା ପରଦିନ ବାରିମୂଳ ଗ୍ରାମ ପରେ ଇନ୍ଦୁପୁର ନିକଟସ୍ଥ ଧୁମାତ ଗ୍ରାମର ଭକ୍ତବେଳ

0: ଜନକ ମହାତ୍ମା ଗାନ୍ଧୀ 1934 ମସିହା ମଇ ମାସ 27 ତାରିଖ ଦିନ ହରିଜନ ପଦଯାତ୍ରାରେ ଆସି ସେ ସମୟର ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହରର ତିନିମୁହାଣୀଠାରେ ପହଞ୍ଚି ଏକ ବିରାଟ ସ୍ୱାଧୀନତା ସଂଗ୍ରାମ ସଭା କରିଥିଲେ। ଏହାପରେ ମହାତ୍ମା ଗାନ୍ଧୀ ଗରାପୁର ନିକଟସ୍ଥ ଡାକବଙ୍ଗଳାରେ ରାତ୍ରିଯାପନ କରି ତାହା ପରଦିନ ବାରିମୂଳ ଗ୍ରାମ ପରେ ଇନ୍ଦୁପୁର ନିକଟସ୍ଥ ଧୂମାତ ଗ୍ରାମର ଭକ୍ତବିଳାସ ମଠରେ ସ୍ୱାଧୀନତା ସଂଗ୍ରାମ ସଭାରେ ଉଦ୍ବୋଧନ ଦେଇଥିଲେ। ତାହାରି ସ୍ମୃତିରେ ତିନିମୁହାଣୀ ଛକରେ ରହିଛି ଗାନ୍ଧୀ ସ୍ମୃତି ପୀଠ। ଭାରତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ତୀବ୍ର ରୂପ ନେଇଥିଲା ସେ ସମୟରେ 1942 ମସିହା ଅଗଷ୍ଟ 9 ତାରିଖରେ ତତ୍କାଳୀନ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଜୀଙ୍କ ସମେତ ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟରତ ଥିବା ସମସ୍ତ ଆଗଧାଡ଼ିର ନେତାଙ୍କୁ ଗିରଫ କରିଥିଲା।
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଏବଂ ହଂକଂ ମଧ୍ୟରେ ମହିଳା ଏସିଆକପ୍ ଟି20 କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ରାସ୍ତା ଗୁଡ଼ାକ ଅଛି, ଆମର ଜାତୀୟ ରାଜପଥ ଅଛି, ଷ୍ଟେଟ୍ ହାଇୱେ ଅଛି, ଏସବୁ ଯେଉଁ ରାସ୍ତା ଅଛି ସେ ରାସ୍ତା ଗୁଡ଼ାକର ମଧ୍ୟ ପଥପାର୍ଶ୍ୱ ବୃକ୍ଷଣ ରୋପଣ କରିବା ଦରକାର। ଆଉ ସେଥିରେ ମଧ୍ୟ ବିଭିନ୍ନ ପ୍ରକାରର ଯେଉଁ ଦେଶୀୟ ଗଛ, ବିଶେଷ କରି ଚିରହରିତ ବା ଅର୍ଦ୍ଧ ଚିରହରିତ ବୃକ୍ଷ, ତା ସହିତ ପ୍ରଦୂଷଣ ହ୍ରାସକ ବୃକ୍ଷ ରୋପଣ କଲେ କ'ଣ ହେବ, ଛାଇ ବି ହେବ, ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଆଚ୍ଛା, ଆମର ଧର୍ମ ଅନୁଷ୍ଠାନ ଗୁଡ଼ାକ ଯେତେ ଅଛି, ଧରନ୍ତୁ କୌଣସି ମନ୍ଦିର ହେଲା, ଶିବ ମନ୍ଦିର ହେଲା, ଶିବ ମନ୍ଦିରକୁ ଆମକୁ ସେଠି ବେଲ ଗଛ ଲଗାଇବାର ଅଛି, ବିଷ୍ଣୁ ମନ୍ଦିର ଅଛି ସେଠି ସ୍ୱର୍ଣ୍ଣ ଚମ୍ପା ଗଛ ଲଗାଇବାର ଅଛି, ବର ଅଶ୍ୱସ୍ଥ ଅଶୋକ ଏଗୁଡ଼ାକ ଯେଉଁଟା ଆମର ସଂସ୍କୃତି ସହିତ ସଂଶ୍ଲିଷ୍ଟ ଅଛି, ସେଭଳିଆ ସଂସ୍କୃତିର ମହତ୍ଵ ଥିବା ବୃକ୍ଷଲତା ଆମେ ସେଭଳିଆ ଜାଗାରେ ଲଗାଇବାର ଅଛି। ଏପରିକି ଶ୍ମଶାନରେ ମଧ୍ୟ ଆମେ ଗଛ ଲଗାଇ ପାରିବା, କାହିଁକିନା ସେଠି ମଧ୍ୟ ଛାଇ ଦରକାର, ହାଟ ପଡ଼ିଆରେ ଛାଇ ଦରକାର, ବସ୍ ଷ୍ଟାଣ୍ଡରେ ଛାଇ ଦରକାର, ରେଲୱେ ଷ୍ଟେସନରେ ଛାଇ ଦରକାର, ଯେଉଁଠି ଛାଇ ଦରକାର ସେଠି ଚିରହରିତ ବୃକ୍ଷ, ବିଶେଷତଃ ଛାୟାପ୍ରଦ ଚିରହରିତ ବୃକ୍ଷ ଦେଶୀୟ ଗଛ ଲଗାଇଲେ କ'ଣ ହେବ, ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ, ଆଉ ଛାଇ ମଧ୍ୟ ହେବ, ଆଉ ଗରମ ମଧ୍ୟ କମିବ।
1: ଏ ଯେଉଁ ଆପଣ କହିଲେ ଯେଉଁ ଆମର ପବ୍ଲିକ ସ୍ଥାନରେ ଗଛ ଲଗାଇବେ,
0: ହଁ,
1: ମନେ କରନ୍ତୁ ଜଣେ ମାନେ ଆଗ୍ରହ ପ୍ରକାଶ କରୁଛି ଗଛ ଲଗାଇବା ପାଇଁ, ତା ବାଡ଼ି ଘରେ ତ ଲଗେଇଲା ଠିକ ଅଛି, ସେ ନିଜେ ଦାୟିତ୍ୱ ନେବ, ସେ ବାହାରେ ଯଦି ଲଗେଇବ ରାସ୍ତା କଡ଼ରେ ରହିବ, କିନ୍ତୁ ତାର ଦାୟିତ୍ୱ ସରକାର ନେଇପାରିବେ କି, ସେ ସବୁ ନେବେ
0: ନାହିଁ? ସରକାର ତ ଚାରା ଯୋଗାଇ ଦେଇପାରିବେ, ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବହୁତ ଗୁଡ଼ାଏ ଅଛି ସେଥିପାଇଁ, ଯେ ଯେଉଁଠିକି ସହାୟତା ମିଳିପାରିବ। ଯେମିତି ଧରନ୍ତୁ ଜଣେ ବାଉଁଶ ଲଗାଇଲା, ସେଥିପାଇଁ ଆମର ଓଡ଼ିଶାରେ ବ୍ୟାମ୍ବୁ ଏଜେନ୍ସି ଅଛି, ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି, ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଯେଉଁଟାକି ବନ ବିଭାଗର କର୍ତ୍ତୃତ୍ୱରେ ଅଛି, ସେଠି ଯାଇକି ତାଙ୍କ ସାଙ୍ଗରେ ଯୋଗାଯୋଗ କଲେ ସେମାନେ ବାଉଁଶ ଲଗାଇବା ପାଇଁ ସେମାନେ 75% ରିହାତି ଦେଇଥାନ୍ତି। ସେମିତି ହର୍ଟିକଲଚର ମିଶନକୁ ଦାୟିତ୍ୱ ଦିଆହେଇଛି ଔଷଧୀୟ ବୃକ୍ଷଲତା ଚାଷ ପାଇଁ, ଯେମିତି ଅଁଳା ଗଛ, ଆପଣ ଅଶୋକ ଗଛ, ବେଲ ଗଛ, ତା ସହିତ ସେ ଗଛ ମଧ୍ୟରେ ମଧ୍ୟ ଅନ୍ତଃ ଫସଲ କରିବା ପାଇଁ ମଧ୍ୟ ସର୍ପଗନ୍ଧା ଅଶ୍ୱଗନ୍ଧା ଏଗୁଡ଼ା ଲଗାଇବା ପାଇଁ ମଧ୍ୟ ସରକାରୀ ସହାୟତା ଅଛି। ସେଥିପାଇଁ ଯେଉଁମାନଙ୍କର ଏଥିରେ ଆଗ୍ରହ ଅଛି ସେମାନେ ଯାଇକି ସ୍ଥାନୀୟ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିବା କଥା। ତାର ବାହାରେ ବନ ବିଭାଗର କାର୍ଯ୍ୟକ୍ରମ ବହୁତ ରହିଛି, କିନ୍ତୁ ମୁଁ ଏଠି କହିବି ଯେ ଚାଷୀମାନଙ୍କର ଯାହା ଆବଶ୍ୟକତା ଅଛି ସେମାନେ ଯାଇକରି ନିକଟସ୍ଥ ରେଞ୍ଜ ଅଫିସର ପାଖରେ ସେମାନେ ଯଦି ଯାଇକି ଯୋଗାଯୋଗ କରିବେ ଆଉ ତାଙ୍କ ରିକ୍ୱେସନ୍ ଦେବେ ଯେ ଆମର ଏଇ ଗଛ ଦରକାର ବୋଲି, ସେମାନେ ସେ ଅନୁସାରେ ପ୍ରସ୍ତୁତ ହେବେ। କାହିଁକିନା ତାଙ୍କୁ 3-4 ମାସ ସମୟ ଦିଆଯାଏ, ମାର୍ଚ୍ଚ ମାସରୁ ସେମାନେ ପ୍ରସ୍ତୁତ ହୁଅନ୍ତି, ଜୁନ୍ ସୁଦ୍ଧା ସେମାନେ ଚାରା କରିବେ, ସେଇ 4 ମାସ ଭିତରେ ତାଙ୍କର ଯାହା ସୁବିଧା ହୋଇପାରିବ ସେମାନେ ଲଗାଇ ପାରିବେ। ତା ବାହାରେ ବି ଲୋକେ ବାହାରୁ ମଧ୍ୟ ଚାରା କିଣିପାରିବେ, ଯେମିତି ଆପଣ ବିଭିନ୍ନ ପ୍ରକାର ଜଣେ ଲୋକ କହିବ ମୁଁ ରୁଦ୍ରାକ୍ଷ ଗଛ ଲଗାଇବି, ତାହେଲେ ସେ ଭୁବନେଶ୍ୱର ଯାଇକରି ଯେଉଁଠି ନର୍ସରୀ ଚାରା ଉଦ୍ୟାନମାନଙ୍କରେ ମିଳୁଛି ଆଣିପାରିବ, ବା ଅନ୍ୟ କୌଣସି ଯଦି ସବୁ ଯେଉଁଠି ଚାହିଁବ ଗଛ ଲଗାଇ ପାରିବ, ମସଲା ଜାତୀୟ ଗଛ ଯେମିତି ତେଜପତ୍ର ଡାଳଚିନି ଏଗୁଡ଼ାକ ସେମାନେ କିଣି ଆଣିକରି ମଧ୍ୟ ଲଗାଇ ପାରିବେ। ତେଣୁ ଲଗାଇବା ପାଇଁ ବହୁତ ସ୍କୋପ୍ ଅଛି, ସରକାରଙ୍କର ଯୋଜନା ମଧ୍ୟ ଅଛି। ତା ବାହାରେ ମଧ୍ୟ ଚାରା ମାଗଣା ଦିଆଯାଉଛି, ଏ ଯେଉଁ ଚାରା ଗୁଡ଼ାକ ମାଗଣା
1: ଦିଆଯାଉଛି,
0: ତେଣୁ ସେଠି ଆମ ରେଞ୍ଜ ଅଫିସରେ ଯାଇକରି ଆଗରୁ ଯୋଗାଯୋଗ କଲେ ସେମାନେ ଯେଉଁ ନିକଟବର୍ତ୍ତୀ ଚାରା ଉଦ୍ୟାନ ଥିବ, ବିଭିନ୍ନ ଜାଗାରେ ଚାରା ଉଦ୍ୟାନ ଗୁଡ଼ାକ ଅଛି ପ୍ରତି ରେଞ୍ଜରେ, ତେଣୁ ସେ ଚାରା ଉଦ୍ୟାନରୁ ଲୋକେ ଯାଇକରି ଆଣିବେ।
1: ଆଚ୍ଛା, ଏଇ ଯେଉଁ କହିଲେ ଆପଣ ମାଗଣା ଦେଉଛନ୍ତି, ସରକାର ଦେଉଛନ୍ତି ମାଗଣା ଗଛ ଲଗାଇବା ପାଇଁ, ମନେ କରନ୍ତୁ ଜଣେ ଗଲା ମାନେ ଗଛ ଲଗାଇବା ପାଇଁ, ମୁଁ ପବ୍ଲିକ ସ୍ଥାନରେ ଗଛ ଲଗାଇବି ମୋତେ କିଛି ଦିଅନ୍ତୁ, ସେ ମନେକର ଦେଇଦେଲେ, ଦେଇଦେଲା ପରେ ସିଏ ତାକୁ କିଛି ତଦାରଖ କରୁଛନ୍ତି କିମ୍ବା ତାକୁ ବୁଝୁଛନ୍ତି ନା ଇଏ ପ୍ରକୃତ ଲଗାଇଲା ନା କ'ଣ କଲା?
0: ନାଇଁ, ସେଥିରେ ତାଙ୍କର ଯେଉଁଟା ଯୋଜନା ଅଛି ନିର୍ଦ୍ଦିଷ୍ଟ ଭାବରେ କେତେଟା କାର୍ଯ୍ୟକ୍ରମର ଯୋଜନା ଅଛି, ଯେମିତି ବର୍ତ୍ତମାନ ଅର୍ବାନ୍ ପ୍ଲାଣ୍ଟେସନ୍ କାର୍ଯ୍ୟକ୍ରମ କରାଯାଉଛି, ନଗରମାନଙ୍କରେ ସବୁଜିମା ବଢ଼ାଇବା ପାଇଁ, ବୃକ୍ଷ ବଢ଼ାଇବା ପାଇଁ କାର୍ଯ୍ୟକ୍ରମ ଅଛି, ସେଠି ସେମାନେ ଆଣିକରି ମାନେ ସରକାରଙ୍କର ଖର୍ଚ୍ଚରେ ମଧ୍ୟ ବୃକ୍ଷରୋପଣ କରିଦେଉଛନ୍ତି। ଯେମିତି ଆପଣଙ୍କର ଧରନ୍ତୁ ଗୋଟାଏ ସ୍କୁଲ ଚାହିଁବ, ଯଦି ସେଠି ତାଙ୍କର ଜାଗା ଖାଲି ଜାଗା ଅଛି ଗଛ ଲଗାଇବାକୁ ଚାହିଁବେ, ସେଠି ବନ ବିଭାଗ ଯଦି ସେ ସହର ଅଞ୍ଚଳରେ ଯଦି ତାଙ୍କର କାର୍ଯ୍ୟକ୍ରମ ଭିତରେ ଯଦି ଆଗରୁ ଯୋଗାଯୋଗ ହୋଇପାରିବ ସେମାନେ ଆଣିକି ସେ ଲଗାଇବା ଖର୍ଚ୍ଚ ବି ଦେଇପାରିବେ, କିନ୍ତୁ ସୁରକ୍ଷା ଦାୟିତ୍ୱ ତ ଯାହା ପାଖରେ ଲଗା ହେଉଛି ତାଙ୍କର ଦାୟିତ୍ୱ ରହିବ ନା, ଆଉ ସେମାନେ ଯଦି ଯତ୍ନ ନେବେ ଗଛ ବଞ୍ଚିବ କେମିତି, ଏପରି କେତେ ଜାଗାରେ ତ ତାରବାଡ଼ ବି ସେମାନେ ଦେଉଛନ୍ତି, ତେଣୁ ଆମେ ଲଗାଇ ପାରିବା। ଆଚ୍ଛା, ଫଳ ଉଦ୍ୟାନ ବିଭାଗ ମଧ୍ୟ ଅନେକ ପ୍ରକାର ଦେଉଛି, ଯେମିତି ଆମ୍ବ ଗଛ ଲଗାଇବାର ଅଛି, ସେ ବି ତ ମାନେ ବୃକ୍ଷ ସଂଖ୍ୟା ବୃଦ୍ଧି ନା, ତେଣୁ ଆମ୍ବ ଗଛ ଯଦି ଲଗାଇବେ ତା ପାଇଁ ମଧ୍ୟ ଯୋଜନା ଅଛି, ଆପଣ 75% ରିହାତି ପାଇପାରିବେ, ତେଣୁ ବିଭିନ୍ନ ଯୋଜନା ସରକାରଙ୍କର ଅଛି। ଆମେ କିନ୍ତୁ ସେ ଯୋଜନା ଗୁଡ଼ାକ ବୁଝିକରି ସେଇ ବିଭାଗକୁ ଯାଇକରି ବୁଝିବା। ଏଠି ଶ୍ରୋତାବନ୍ଧୁମାନଙ୍କୁ ମୋର ଅନୁରୋଧ ଯେ ସେ ଯେଉଁମାନେ ବୃକ୍ଷଲତା ଲଗାଇବାକୁ ଆଗ୍ରହୀ ସେମାନେ ନିକଟବର୍ତ୍ତୀ ରେଞ୍ଜ ଅଫିସରେ ଯାଇକରି କି ପ୍ରକାର ଗଛ ତାଙ୍କୁ ଦରକାର, କେତେ ସଂଖ୍ୟାରେ ଦରକାର, ତାକୁ ଗୋଟେ ଆବେଦନ ପତ୍ର ଦିଅନ୍ତୁ, ଏପରିକି ତାଙ୍କର ଜମି କେତେ ଅଛି କ'ଣ ଅଛି ଏସବୁ ଦେଇକରି

0: ସେ ଗୋଟେ ଆବେଦନ ପତ୍ର ଦିଅନ୍ତୁ। ଠିକ୍ ସେହିପରି ହର୍ଟିକଲଚର ଆମର ଯେଉଁ ଉଦ୍ୟାନ ବିଭାଗ ଅଛି, ଯେଉଁମାନେ ଆଇଦର ଫଳ ଗଛ ରୋପଣ କରିବାକୁ ଚାହୁଁଛନ୍ତି, ସେମାନେ ଯେଉଁ ଫଳ ଗଛ ରୋପଣ କରିବେ ତାର ଯେଉଁ କାର୍ଯ୍ୟକ୍ରମ ରହିଛି ସେ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ପାଇଁ ସେଠି ମଧ୍ୟ ଆବେଦନ ପତ୍ର ଦେଇପାରିବେ। ଆଉ ସେଇ ଉଦ୍ୟାନ ବିଭାଗ ତରଫରୁ ଆହୁରି ଗୋଟେ ଯେଉଁ କାମ କରାଯାଉଛି ଔଷଧୀୟ ବୃକ୍ଷ ଚାରା ଲଗାଇବା ପାଇଁ, ତାଙ୍କୁ ମଧ୍ୟ ସେ ଯାଇକରି ଆବେଦନ ପତ୍ର ଦେଇପାରିବେ। ତାହେଲେ ସେ କେତେ ଏରିଆରେ ବୃକ୍ଷ ଲଗାଇବେ, ସାଧାରଣତଃ ବଡ଼ ଗଛ ପାଇଁ ସେମାନେ ସର୍ବନିମ୍ନ 1 ଏକର ଜାଗାକୁ ଚାହାନ୍ତି, ଛୋଟ ବୃକ୍ଷ ପାଇଁ ସର୍ବନିମ୍ନ 25 ଡିସିମିଲ ଜାଗାରେ ଲଗାଇବାକୁ ପଡ଼ିବ। ତେଣୁ ସେ ଅନୁସାରେ ଚାଷୀମାନେ ଯାଇକରି ଯୋଗାଯୋଗ କଲେ ତାଙ୍କୁ କାର୍ଯ୍ୟକ୍ରମ, ତାଙ୍କୁ ଚାରା ମିଳିପାରିବ, ତା ସହିତ ଆର୍ଥିକ ସହାୟତା ମଧ୍ୟ ମିଳିପାରିବ। ଆର୍ଥିକ ସହାୟତା ମିଳିବ, ଏପରିକି ଆପଣ ଦେଖନ୍ତୁ ଅଶୋକ ଗଛ ଲଗାଇବା ପାଇଁ, ବୟଲ ଗଛ ଲଗାଇବା ପାଇଁ ଶତକଡ଼ା 50% ସହାୟତା ମିଳିଥାଏ।
1: ଆଚ୍ଛା, ଏ ଗଛ ଲଗାଇଲେ ଯେଉଁ ଆର୍ଥିକ ସହାୟତା ମିଳିବା କଥା କହିଲେ, ଯେଉଁ ଆମର ଗାଁ ଗହଳିରେ ଯେଉଁ ଆମର ଭାଇ ଭଉଣୀମାନେ ଅଛନ୍ତି ଶିକ୍ଷିତ, ମାନେ ଶିକ୍ଷା ଲାଭ କରିକି ସେମାନେ ଭାବୁଛନ୍ତି ନିଜେ ଆମେ ବେକାର ବୋଲି, ସେମାନେ ତ କିଛି ଆତ୍ମନିଯୁକ୍ତି ବି ପାଇଯାଇପାରନ୍ତେ।
0: ହଁ, ନିଶ୍ଚୟ ନିଶ୍ଚୟ ଆତ୍ମନିଯୁକ୍ତି ପାଇବେ। ତା ବାହାରେ ଯଦି ସେମାନେ ଚାହିଁବେ, ଯେଉଁମାନେ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି, ପଞ୍ଚାୟତ ସମିତିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି, ସେମାନେ ଗ୍ରାମସଭା ହେଉଛି, ସେ ଗ୍ରାମସଭାରେ ମଧ୍ୟ ତାଙ୍କର ଯୋଜନା କରିପାରିବେ ଯେ ତାଙ୍କର ଗାଁରେ ଯେଉଁ ପଡ଼ିଆ ଜମି ଅଛି ସେଠି କେତେ ବୃକ୍ଷରୋପଣ କରାଯିବ, ସେ ଅନୁସାରେ ଯଦି ବନ ବିଭାଗକୁ କହିବେ ସେମାନେ ଚାରା ତିଆରି କରିଦେବେ। ସେମାନେ ସେ ଯେଉଁ ଏନ୍ଆର୍ଇଜିଏସ୍ ଯେଉଁ ଟଙ୍କା ଅଛି, ଯେଉଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସେଇ ପଇସା ସେମାନେ ପଞ୍ଚାୟତ ଆଉ ପଞ୍ଚାୟତ ସମିତି ଖର୍ଚ୍ଚ କରୁଛନ୍ତି, ତେଣୁ ସେ ପଇସାରେ ମଧ୍ୟ ସେମାନେ ନିଜେ ବୃକ୍ଷରୋପଣ କରିପାରିବେ ଆଉ ସବୁଜିମା ବୃଦ୍ଧି କରିପାରିବେ। ଆଉ ସେଇ ବୃକ୍ଷଲତାର ଯେଉଁ ଜିନିଷ ବାହାରିବ, କାଠ ବାହାରିବ, ବାଉଁଶ ବାହାରିବ, ତାକୁ ସେ ଗାଁ ଲୋକ ଉପଭୋଗ କରିବେ। ଏଥିରେ ସରକାର ମଧ୍ୟ କିଛି ମାଗିବେନି କିଛି, କାହିଁକିନା ତାଙ୍କର ସେଥିପାଇଁ ଯେଉଁ ଆବଶ୍ୟକ ଅଛି ଯେଉଁ ଜିନିଷ ସେମାନେ ଲଗାଇ ପାରିବେ।
1: ଯେ ଆମେ ସାଧାରଣତଃ ଯଦି ଅନିୟମିତ ବର୍ଷା ହେଉଛି କିମ୍ବା ଅତ୍ୟଧିକ ଗରମ ହେଉଛି, ଆମେ ବେଳେବେଳକୁ ଏଇସବୁ ଜଙ୍ଗଲ ରହୁନି, ତ ସେଥିପାଇଁ ବର୍ଷା ଠିକ ଭାବରେ ହେଉନି କି ଆମର ତାତି ବଢ଼ିଯାଉଛି, ତ ବର୍ଷା ସହିତ ଜଙ୍ଗଲର କ'ଣ ସମ୍ପର୍କ ଅଛି?
0: ପୁରା ସମ୍ପର୍କ ଅଛି, ନିବିଡ଼ ସମ୍ପର୍କ ଅଛି। ଯେଉଁଠି ଜଙ୍ଗଲ ଅଛି, ଆପଣ ଦେଖନ୍ତୁ ମେଘାଳୟରେ ଜଙ୍ଗଲ ବେଶୀ ଅଛି, ସେଠି ବେଶୀ ବର୍ଷା ହେଉଛି, ଚେରାପୁଞ୍ଜି ଅଞ୍ଚଳରେ ବେଶୀ ବର୍ଷା ହେଉଛି। ଏବେ କଳାହାଣ୍ଡିର କଥା କୁହାଯାଉ, କଳାହାଣ୍ଡିର ସର୍ବାଧିକ ବର୍ଷା ଛୁଆମୁଲ ରାମପୁର ଅଞ୍ଚଳରେ ବା ମଦନପୁର ରାମପୁର ବା ଲାଞ୍ଜିଗଡ଼ ଅଞ୍ଚଳରେ ହୁଏ, କିନ୍ତୁ ଅନ୍ୟ ଜାଗାରେ କମ୍ ହୁଏ। ତେଣୁ ଯେଉଁଠି ଜଙ୍ଗଲ ବେଶୀ ଅଛି ସେଠି ବେଶୀ ବର୍ଷା ହୁଏ, ଏଇଟା ପ୍ରମାଣିତ। ଆପଣ ଯେମିତି ରାଜସ୍ଥାନର ଥର ମରୁଭୂମିରେ ବର୍ଷା ନାହିଁ, କାହିଁକିନା ସେଠି ଜଙ୍ଗଲ ନାହିଁ ବା ଗଛ ନାହିଁ, ତେଣୁ ଯେଉଁଠି ବୃକ୍ଷ ଅଛି ବୃକ୍ଷ ବର୍ଷାକୁ ନିୟନ୍ତ୍ରିତ କରିପାରେ। ତେଣୁ ଆମେ ଯେତିକି ବୃକ୍ଷ ସଂଖ୍ୟା ବୃଦ୍ଧି କରିବା ସେ ନିୟନ୍ତ୍ରିତ ହୋଇପାରିବ ଆମର ଜଳବାୟୁ। ଜଳବାୟୁ ନିୟନ୍ତ୍ରିତ ହେଲେ କ'ଣ ହେବ, ଆମର ଅନିୟମିତ ବର୍ଷା ଆଉ ହେବନି, ଠିକ୍ ଭାବରେ ବର୍ଷା ହୋଇପାରିବ। ତା ବାହାରେ ଯେଉଁ ପ୍ରଦୂଷଣ ଯେଉଁ ବେଶୀ ହେଉଛି, ପ୍ରଦୂଷଣ ଧୀରେ ଧୀରେ ବଢ଼ି ଚାଲିଛି, କଳକାରଖାନା ତ ବନ୍ଦ କରିପାରିବାନି, ଗାଡ଼ି ମଟର ତ ବନ୍ଦ କରିପାରିବାନି, ତେଣୁ ପ୍ରଦୂଷଣ ତ ବନ୍ଦ କରିପାରିବାନି ପରୋକ୍ଷ ଭାବରେ। ତେଣୁ ପ୍ରଦୂଷଣ ଯେଉଁ ବଢ଼ିଯାଉଛି ତାକୁ କିଏ କମ୍ କରିବ, ହ୍ରାସ କରିବ? କେବଳ ବୃକ୍ଷଲତା। ତେଣୁ ଆମର ବହୁତ ସୁଯୋଗ ରହିଛି ଯେ ଜଙ୍ଗଲ ବାହାରେ ଯଦି ବୃକ୍ଷ ଆମେ ରୋପଣ କରିବା ତାହେଲେ ସ୍ୱାବଲମ୍ବୀ ହେବା ସହିତ ଆମେ ପରିବେଶକୁ ନିର୍ମଳ କରିପାରିବା।
1: ତେବେ ଶେଷରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ମାନବ ସମାଜର କଲ୍ୟାଣ ପାଇଁ ବୃକ୍ଷଲତା ନିହାତି ଜରୁରୀ।
0: ନିଶ୍ଚୟ,
1: ଆପଣଙ୍କୁ ବହୁତ ଧନ୍ୟବାଦ ଆମେ ଅର୍ପଣ କରୁଛୁ। ଆପଣ ଆମର ବୈଠକରେ ଉପସ୍ଥିତ ରହି ଜଙ୍ଗଲ ବାହାରେ ବୃକ୍ଷରୋପଣ ବିଷୟରେ ବହୁତ ତଥ୍ୟ ପ୍ରଦାନ କଲେ। ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ, ସେ ଦିଗରେ ମଧ୍ୟ ବହୁତ ତଥ୍ୟ ଦେଲେ, ଯାହାକି ଆଶା କରୁଛୁ ଆମର ଶ୍ରୋତା ଭାଇ ଭଉଣୀମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଏହାକୁ କାମରେ ଲଗାଇବେ ଏବଂ ମାନବ ସମାଜକୁ ରକ୍ଷା କରିବେ ଗୋଟିଏ ଗୋଟିଏ ଗଛ ଲଗାଇ। ତେବେ ଆମ ଅନୁଷ୍ଠାନ ତରଫରୁ ତଥା ଆମର ଶ୍ରୋତା ଭାଇମାନଙ୍କ ତରଫରୁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ନମସ୍କାର।
0: ନମସ୍କାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ଇଏ ଆମର ଦାଦା ପଚାରି ଦେଲା ସବୁ କଥା, ଆମର ବିଶେଷଜ୍ଞ ଆଜ୍ଞା କହିଦେଲେ
3: ଯେ ଶୁନୁ କଥା ତ ମାନମୁ, ଚାଷ କାମ ନେ ଲଗାମୁ ବି। ମାତର୍କ ଚାଷୀ ଭାଇ ଗୋଟକେ ସକାଳେ ଭେଟିଥିଲି, ସେ ଚାଷୀ ଭାଇ କେନ୍ତା ହିସାବେ ନେ ଚାଷ କରୁଛନ୍, ତୁଇ ତାକର କଥା ଶୁଣିଲେ ଆର ଅଧିକା ଜାଣିପାରବୁ ନା। କଥାବାର୍ତ୍ତା ହେଇକରି ଆସିଛେ, ଶୁନ।
4: ଚାଷୀ ଦାଦା ଜୁହାର, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
5: ନୀଲାମ୍ବର ନାୟକ, ମୋର ଗାଁ ଗତାବିଡ଼ା, ତିପିବିଡ଼ା ପଞ୍ଚାୟତ, ଧର୍ମଗଡ଼ ଥାନା, ବଲକ ଆମ ଧର୍ମଗଡ଼। ଏଇଟା ଡଣା ଖନେ କରିଛୁ, ଧ୍ୟାନ 6 ଫୁଟ ପରା ରୋପିଛୁ।
4: କେତେ ବର୍ଷ ହେଲା ଚାଷ କରୁଛ ଦାଦା?
5: ଚାଷ ତ ଆମେ 20 ବର୍ଷ ହେଲା କରୁଛୁ ଡଣା ଚାଷ। ଆମେ ସବୁ ବର୍ଷ ଏଇଟା ଡଣା ଚାଷ କରିବା ବଟନା।
4: ତମେ ଏଇଟା କେନ୍ ପ୍ରକାର ଆଖୁ ଚାଷ କରିଛ?
5: କେନ୍ ପ୍ରକାର ବୋଲେ ଆରୁ ଆମେ ଏଇଟା ନିଜର ଭିଜନ ଥିଲା, ତ କୋଟି କରି ଆମେ ତ ଚାକିରି ବାକିରି ନି ବୋଲି କରି ଚାଷ କରିଛୁ ନା। ପେଲେ ଆମର ପଇସା ପତ୍ର ଅନେକ ପେ ପାରମୁ, ନହେଲେ ତ ଆମେ ଚଲେଇ ନି ପାରୁନା। ଧାନ ତ ଆମେ କମ୍ ପେସୁ ନା।
4: ଯେ କେତେ ଏକର ପରା ଏଇଟା ଆଖୁ ଚାଷ କରିଛ?
5: 2 ଏକର ପରା କରିଛୁ ନା।
4: 2 ଏକର ଯେନ୍ ଚାଷ କରିଛ, ଏଇଟା ବିହନ ତମଟା ଏକା ଥିଲା ନା?
5: ଆମର ବିହନ ଥିଲା ନା, ଜଗିଥିଲୁ ଆର ଏସୁ ରୋପିଛୁ।
4: କିନ୍ ମାସେ ଏଇଟା ଲଗାଲ?

0: ଏଟା ପୁଷ ମାସେ
1: ଯେ ଲଗାଲୋ ଯେ କେନ୍ତା କରି ଲଗାଲୋ ଦାଦା ସେ ବିଷୟ ନେ ଟିକେ କହ।
0: ଏଟା ତ କାସ ଦେନୁ ଦଶ କାସ ପରା ଦଶ କାସ ପରା ଦେନୁ ପଢ଼ାଲ ନା ଆରୁ ପଛେ ଜନ କୋଟଲୁ ଆରୁ ତାକେ ନଙ୍ଗଲ ନା ବୁନୁ ନା ଦଶ ବାତି ନଙ୍ଗଲ ଗାରେ ବୁନି ଦେନୁ ବୁନି ଦେଇକରି ପାନ ଛୁପି ଦେନୁ।
1: ହଁ ଯେ ତା ପଛେ ଗଜା ହେଲା
0: ଗଜା ହେଲା ହଏ ଗଜା ହେଲା କୁଡା ଦେନୁ ଗୋଟେ ପାର କୁଡି ଦେନୁ ଆର ଗୋଟେ ପାର କୁଡି ଦେନୁ।
1: କେ ମାସେ ଆଖୁ ବୁନୁଛ?
0: ପୁଷ ମାସେ।
1: ପୁଷ ମାସେ ଯେନ୍ ବୁନୁଛ ଆଖୁ ଅମଲ ହେବା କେ କେତେ ମାସ ଲାଗୁଛି?
0: ଏଟା ଆର ପୁଷ କେ ବନା ହବା ନା ବର୍ଷେ ଖେଲେ ସେ
1: ଗୋଟେ ବର୍ଷ ହେଲେ ସେ
0: ଗୋଟେ ବର୍ଷ ହେଲେ ଦେଢ ବର୍ଷ ପଇସା ମିଳିବା।
1: ଯେ ତମେ ଏଇଟା ପେନ୍ ର ବ୍ୟବସ୍ଥା କେନ୍ତା କରିଛ?
0: ପେନ୍ ର ବ୍ୟବସ୍ଥା ବୋଲି ଜୋରେ କୋଡ଼ିଛୁ ନା?
1: ତମର ଗାଁ ନେ ଜୋର ଅଛି?
0: ହଁ ଜୋର ଅଛି ଆମର ଜୋର ଏଟା ସୋସିଆଲ ଜିକ ଛିଡିଛି।
1: ହଁ ହଁ ହଁ ସେ ଜୋର ନୁ ଏଟା ମୋଟର ଲଗେଇ କରି
0: ହଏ ହଏ
1: ପେନ୍ ଦଉଛ?
0: ମୋଟର ଲଗାବାର ଲଗାସନ ନି ଆମର ପମ୍ପ ନେ ଚଲୁଛି ମୋଟର ନି ଘିନ ଲାଗି ପମ୍ପ ନେ ଚଲୁଛି।
1: ଆରୁ ଏଟା ଖର୍ଚ୍ଚା ବାର୍ଚ୍ଚା କେତେ କରିଛ?
0: ଖର୍ଚ୍ଚା 50,000 ପରା ହେଇଛି ନା।
1: ଯଦି ଏଟା ବିକ୍ରି ବଟା କଲେ କେତେ ପରା ହେବା?
0: ଆମେ ତ 2.5 lakh ନେ ହେଲେ ନି ପୋଷିଛି।
1: ଏତକି ହେସି ହେନ୍ତା ଲେ ଲାଭ ଦଉଛି ଠିକ ବୋଲ ତ
0: ହଏ
1: ଯେ ଆଖୁ ନେ କେ ରୋଗ ପୋକ ଲାଗସି କି?
0: ରୋଗ ପୋକ ବେଲେ ବିପିଆଜ ରୋଗ ଗୋଟେ ଲାଗଲେ ଲାଗସି ନି ହେଲେ ନି ଲାଗେ।
1: ଯେ ତମର ଥିନେ କେବେ ଲାଗିଛେ?
0: ଲାଗିଥିଲା ମଝି ନା ଗୋଟେ ଥର।
1: କେନ୍ତା କରି ତାର ପ୍ରତିକାର କଲ?
0: ଆର ତାର ଔଷଧ ନି ମିଳେ ନା।
1: ଯେ କେନ୍ତା କରସ?
0: ଚେରୁନ ମରି ଯେସି ନା। ଚେର ନା କିରା ଲାଗି ଗଲା ବେଲେ ଚେରୁନ ଶୁକି ଯେସି ଆର ମରି ଯେସି ତାକୁ ଫିକି ଦବା ଟା ନା।
1: ଓହୋ ସେ ଜାଗା କୁଡି କରି ଫିକି ଦେସ?
0: ଫିକି ଦେସୁ ନା ଖୁବ ଲାସି ଗଲୁ ସେ ବର୍ଷେ ଲାଗି ଗଲା।
1: ଓହୋ କୃଷି ବିଶେଷଜ୍ଞ ମାନଙ୍କର ପରାମର୍ଶ ନଉଛ କି ନିଚେ ଆସି ଦଦା?
0: ନବାର ନା ହେଟା ଆମର ହି ପାସ ଆମେ କରୁଛୁ ନା।
1: ଇ ଆଖୁ ଯେନ୍ ହେଲେ ଦଦା ବିକ୍ରି ବଟା କେନ୍ତା କରି କରୁଛ?
0: ବିକ୍ରି ବଟା ଆମେ ବଞ୍ଜିଆ ଲାଗିଲେ ଦେଇ ଦେସୁ ନା ଯେନ୍ ଲୋକ 60 ଟଙ୍କା ଦେଉଛୁ ବୋଲେ ଆମେ 50 ନେବି ଦେସୁ କେଇ ଯେ।
1: ତମର ଗାଁ କେ ଆସିକରି ନେସନ?
0: ଗାଁ କେ ଆସିକରି ନେସନ।
1: ଓହୋ ଆର ଆଖୁ ପେଲସ ବି ଇନେ?
0: ପେଲସୁ ଇ ଲୋକେ ଲୋକ 4-5 ଲୋକ ନେଲେ ଡଣା ନେଇ ପେଲି ଆଖୁ ନି
1: ବିକ୍ରି ବଟା ନେ କିଛି ଅସୁବିଧା ନେ ହେବା?
0: କିଛି ଅସୁବିଧା ନେ।
1: ତମେ ଚାଷବାସ କରି କରି ଖୁସି ଅଛ ତ ଦାଦା?
0: ଚାଷବାସ କରି କରି ଖୁସି ମୁଁ ନି କାର କା କରୁ ତା
1: ଯେ ପରିବାର ସବେ କୁଶଲ ନେ ଅଛ?
0: ହଏ ଗୁହେ କରବ ଏସ
1: ଯେ ତମର ପରିବାର ର ଲୋକ ମାନେ ତମକେ ଆଖୁ ଚାଷ ନେ ସାହାଯ୍ୟ କରସନ?
0: ହଏ ସାହାଯ୍ୟ କରସନ ଏଟା।
1: ହଁ ହଁ
0: ହଁ ବହ ବି କୋଡି କୋଡା ଲାଗଲା ଜାର କିଛି ଲାଗଲା।
1: ହଁ ହଁ
0: ହଁ ଏନ୍ତି ଲାଗସନ ନା?
1: ହଁ ହଁ
0: ଘରେ ଲାଗଲେ ଗୋଟେ ପାରି ହେବା।
1: ହଁ ହଉ ଚାଷୀ ଦାଦା ଆପଣଙ୍କ ସାଙ୍ଗେ ଆପଣଙ୍କ ଆଖୁ ଚାଷ ବିଷୟରେ କଥା ହେଇ କରି ବହୁତ ଖୁସି ଲାଗିଲା। ଆପଣଙ୍କ ବିଷୟରେ ଖୁବ କଥା ଜାଣି ହେଲା। ଏନ୍ତା ଚାଷବାସ କରି କରି ଖୁସି ନେଇ ରହନ୍, ଆପଣଙ୍କ ପରିବାର ର ମଙ୍ଗଲ ହଉ। ସମୟ ଦେଇଥିବାରୁ ଆପଣଙ୍କ ବହୁତ ବହୁତ ଧନ୍ୟବାଦ ଓ ଜୁହାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ତୁ ପଚରେଇ ଦେଲୁ ଇ ଆମର ଦଦା ଗୁଟେ ଗୁଟେ କରି କହିଦେଲେ ଯେ କହିଦେଲେ ବେଲେ ନେଇ ହେ ବୋଲନୁ। ଆମର ଦଦା ଯେନ୍ତା ଅଣ୍ଟା ଭିଡ଼ିଛନ୍, ତୁଇ ମୁଇଁ ଆର ଆମର କାର୍ଯ୍ୟକ୍ରମ ଯେତେ ଲୋକ ଶୁଣୁଛୁ ସବେ ଅଣ୍ଟା ଭିଡ଼ିଲେ ଆମର କେବେ ବି ଅସୁବିଧା ନେଇ ହେ।
3: ସତ କଥାରେ ଭେ, ଯେ ପରିଶ୍ରମୀ ଲୋକ ତାକେ କେବେ ବି ଅଭାବ ନେଇ ହେ।
2: ହଏ ପରିଶ୍ରମ ହିଁ ସବୁ କିଛି।
3: ହଁ ତୁ ଚାଷବାସ କଥା କେତେ ନୂଆଟା ଜାଣିଲୁ?
2: ହଏ
3: ମାତ୍ର କହେ ସମିଆ ହେଇଗଲା ଯେ
2: ବେଲ ତ ହେଲା ବୋଲନୁ। ବେଲ ହେଲେ ତ ଆମେ ବୈଠକ ଛାଡି କରି ଜିମା।
3: ହଏ
2: ବୈଠକ ଛାଡି କରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦଦା କକା ବୋବା ମା ବହିନ ମନକେ ମୁଇଁ ଗୁରୁବାରୁ ଦଦା
3: ଆମେ ଗୁଲାପି ନାନୀର ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ରେ 248 MHz ତଥା 1206 KHz, FM 106.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ସମବେତ କଣ୍ଠରେ କେତୋଟି ଦେଶାତ୍ମବୋଧକ ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀମାନେ ଗାଇଛନ୍ତି ଯତୀଶ କୁମାର ମହାପାତ୍ରଙ୍କ ରଚନାରୁ।

କାର୍ଯ୍ୟକ୍ରମରେ ଶେଷରେ ଶିଳ୍ପୀମାନେ ଗାଇଥିଲେ ମୁରଲୀଧର ସାହୁଙ୍କ ରଚନାରୁ ଶୁଣୁଥିଲେ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆକାଶବାଣୀ ଭବାନୀ ପାଟଣା। ଏଥର ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ଭୂପିନ୍ଦର ଗାଇଛନ୍ତି ପାରମ୍ପରିକ ରଚନାରୁ। ସୁର ସଂଯୋଜନା କରିଛନ୍ତି ମୁରଲୀ ମନୋହର ସ୍ୱରୂପ।

କାର୍ଯ୍ୟକ୍ରମରେ ତାର ଶିଳ୍ପୀ ସୁଧା ମାଲହୋତ୍ରା ଗାଇଛନ୍ତି ସୁମିତ୍ରା କୁମାର ସିହ୍ନାଙ୍କ ରଚନାରୁ। ସ୍ୱର ସଂଯୋଜନା କରିଛନ୍ତି ରଘୁନାଥ ସେଠ।

ଶୁଣୁଛନ୍ତି ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ସୁରିନ୍ଦର କୋହଲି ଗାଇଛନ୍ତି ପାରମ୍ପରିକ ରଚନାରୁ।